ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, ସତରେ ମୋ ଜନ୍ମଭୂମିର ପ୍ରକୃତି ଅତ୍ୟନ୍ତ ମନୋହର। ପ୍ରଭାତ ସମୟରେ ସୂର୍ଯ୍ୟ ଉଦୟ ହେଲେ ସବୁ ଦିଗରେ ସୁନେଲି ଆଲୋକ ଛୁଟିଯାଏ। ପକ୍ଷୀମାନଙ୍କର ଚିକି ଚିରିମିଚିରି ସ୍ୱର ଶୁଣିଲେ ମନରେ ଖୁସି ଭରିଯାଏ। ସବୁଜ ଧାନ କ୍ଷେତ ପବନରେ ଦୋହଲିଯାଏ। ଗ୍ରାମର ଛୋଟ ଛୋଟ ପଥରରେ ଶିଶୁମାନେ ଖେଳନ୍ତି। ସେହି ପରିବେଶ ମୋ ମନକୁ ସଦା ଆକର୍ଷିତ କରିଥାଏ। ହଁ ସାଥୀ, ସେହିପରି ଯେତେବେଳେ ସୂର୍ଯ୍ୟ ଅସ୍ତଗାମୀ ହୁଅନ୍ତି, ସେହି ରକ୍ତିମ ଆକାଶ ସହିତ ସେହି ସବୁଜ ରଙ୍ଗର କ୍ଷେତ ବେଶ ମନ କିଣି ନେଇଥାଏ। ଆଉ ପକ୍ଷୀମାନଙ୍କର ଘର ବାହୁଡ଼ା, ସତରେ ମୋ ଦେଶ କେତେ ସୁନ୍ଦର, ସତରେ ମୋ ଜନ୍ମଭୂମି କେତେ ସୁନ୍ଦର।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 3 ଦିନ ଇଂରାଜୀ ମେ 24 ତାରିଖ 2026 ମସିହା। ଶ୍ରୋତବନ୍ଧୁ, ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ ସକାଳ 5:58:40। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ସକାଳର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜି ଦିନର ପ୍ରଥମ ଅଧିବେଶନ।

ଭାବିଥିଲି ପ୍ରଭୁ କହିଥାନ୍ତି ମୋର ଦୁଃଖ ଗାଳ ଗାଳି ମାନ ଗୁହାରି ଗରୁଡ଼ ପଛରେ ଲୁହ ଢାଳିଥାନ୍ତି ଚକା ଆଖିକୁ ତୁମ ସୁମରେ ହେଲେ ତୁମକୁ ଦେଖିଲା ପରେ ନିଜକୁ ତ ନିଜେ ଭୁଲିଲି ଶାନ୍ତି ବୁଡ଼ିଲି ଭବସାଗରେ କେବଳ ତୁମକୁ ଦେଖିଲା ପରେ। ସତରେ ପ୍ରଭୁ କଣ ଅଛି ସେଇ ଚକାଚକା ଆଖି ଭିତରେ ଯେଉଁ ଦୁଇଟି ଆଖିକୁ ଏ ଜଗତ ପୁଣି କହେ ସୂର୍ଯ୍ୟ ଏବଂ ଚନ୍ଦ୍ର ବୋଲି ଯେଉଁ ଦୁଇଟି ଆଖି ଆଗରେ ଠିଆ ହେଇ ଭକତ ଭୁଲିଯାଏ ନିଜର ସବୁ ଚିନ୍ତା ନିଜର ସବୁ ବ୍ୟଥା ନିଜର ସବୁ ଦୁଃଖ ସେଇ ଦୁଇଟି ଆଖିରେ ଅପୂର୍ବ କମନୀୟ ଶୋଭାରେ ନିଜକୁ ନିଜେ ଭୁଲିଯାଏ ଭକତ ଭାବିଥାଏ କହିବ ବୋଲି ତୁମକୁ କେତେ କଥା ଜଣେଇବ ବୋଲି।

ତାର ସବୁ ଦୁଃଖ ଗାଳି ମାନ ଗୁହାରି, କିନ୍ତୁ କାହିଁକି କେଜାଣି କେମିତି ଅଛି ସେ କୁହୁକ ସେଇ ଦୁଇ ଚକା ଆଖିରେ, ଯେ ସବୁକିଛି ହଜିଯାଏ ମଣିଷ, ସବୁକିଛିକୁ ଭୁଲିଯାଏ ମଣିଷ, ଆଉ ଚାହେଁ ଖାଲି ସେଇ ଆଖିରେ ମିଶୁଥାଉ ତାର ଆଖି, ଆଉ ସେ ଦେଖୁଥାଉ ସେହି ଚକା ନୟନକୁ, ଆଉ କହୁଥାଉ ଆହେ ଚକା ଡୋଳା, ତୁମ ବିନା ଏ ସଂସାରରେ ଆଉ କିଏ ଅଛି, ଯାହା ଆଗେ ସବୁକିଛି ନ କହି ବି କହି ହେବ, ଯାହା ଆଖିକୁ ଦେଖି ସବୁକିଛି ନ ଜଣେଇ ବି ଜଣେଇ ହେବ, ଯାହା ଆଖିକୁ ଦେଖି ସବୁକିଛି ମନ ଭିତରେ ଥିଲେ ବି ଆପେ ଆପେ

ସତରେ କ'ଣ ରଖିଛ ପ୍ରଭୁ ସେଇ ଚକା ଆଖିରେ କୁହ ତ। ଚକାଚକା ଆଖି ଦୁଇଟିକୁ ଦେଖି ସତେ ଯେମିତି ଭକତ ତାର ସମ୍ପୂର୍ଣ୍ଣ ଦୁନିଆକୁ ଭୁଲିଯାଏ, ସବୁ ଅଭିଯୋଗ ମାନ ଅଭିମାନ ଅଳି ଇଚ୍ଛା କହି ଚୁଲିକି ଯାଉ ପଛକେ ଏ ସଂସାର। କିନ୍ତୁ ଏ ଆଖି ଏମିତି ଝଟକୁ ଥାଉ, ଏ ରଙ୍ଗା ଅଧରରେ ହସ ଟିକେ କେବେ ହେଲେ ଉଣା ନହେଉ। ଆପଣଙ୍କ ହସ, ଆପଣଙ୍କ ବେଶ ସବୁକିଛି ନିଆରା। ସେଇ ବେଶରେ, ସେହି ହସରେ, ସେହି ରସରେ, ସେହି ଯଶରେ ଏମିତି ବଢ଼ୁଥାଉ ମଣିମା ତୁମର ବଡ଼ିମା। ଆଜି ଆମେ ଅଛୁ, କାଲିକି ନଥିବୁ, କିନ୍ତୁ ଉଡ଼ୁଥାଉ ତୁମ ନେତ ଆଉ ହସୁଥାଉ ତୁମେ। କି ସୁନ୍ଦର ତୁମ ଚକାଡୋଳା, କି ସୁନ୍ଦର ତୁମ ଅଧର, କି ସୁନ୍ଦର ତୁମେ ପ୍ରଭୁ।

ସେ ଚଖା ଆଖି ଆଗେ କେତେ ଦୁଃଖ, କେତେ ଅଭିମାନ, କେତେ ଗାଳି, ଭକତ ସିନା ସବୁ ଢାଳି ଦିଏ, କିନ୍ତୁ କହେ, ଆଛା ହଳେ ଆଖି ପାଇଛ ମଣିମା, ଆଛା ହଳେ ଆଖି ପାଇଛ, ଯିଏ ସେ ଦେଖୁଛି ସିଏ ତ କହୁଛି ତୁମେ କାଳେ ତାକୁ ଚାହିଁଛ, ନୁହେଁ କି? ଏମିତି କି କୁହୁକ ଭରିଛ ପ୍ରଭୁ ସେଇ ଚକା ଆଖିରେ, ଯେ ଭକତ ଆଖିରେ ମିଶିଗଲେ ଆଖି, ସେ ଭାବେ ଏକା ତୁମେ ହିଁ ତାକୁ ଚାହିଁଛ, ତାକୁ ଶୁଣୁଛ, ଲୁହ ଭିଜା ଆଖି ତାର ଦେଖି ତୁମ ଆଖି ସତେ କାନ୍ଦ କାନ୍ଦ, ଖୁସି ତାର ଦେଖିଦେଲେ ତୁମ ଆଖି ସତେ ବ୍ରହ୍ମାଣ୍ଡ ଯାକର ଆନନ୍ଦରେ ଝଲସି ଉଠୁଛି, ଚିନ୍ତା ତାର ଦୂର କରିବାକୁ ସତେ ଯେମିତି ଚିନ୍ତାମଣି ପରି ତୁମ ନେତ୍ର ଯୁଗଳ, ଭକତିର ଅର୍ଘ୍ୟ ଢାଳିଦେଲେ ସତେ ଭାବରେ ଭାବରେ।

ତୁମେ ଏକାପଣେ ତାର ନିରାଶାର ଅନ୍ଧାରେ ବାଟ ହୁଡ଼ିଗଲେ ଦିଶଇ ଆଲୋକ ଅପାର ସେଇ ଚକା ଆଖି ସେଇଠି ସବୁ ଶେଷ ଲୋଭ ମୋହ ମାୟା ସେଇ ଆଖିରେ ଥରେ ଆଖି ମିଶିଗଲେ କାହା ମୁହଁରୁ ଝରେ ଗୀତଗୋବିନ୍ଦ ପୁଣି କେଉଁ ଦେବଦାସୀ ଲାଜରେ ଲାଜରେ ସେ ଆଖିକୁ ଦେଖି ଗାଉଥାଏ ଗୀତ ସବୁ ସେଇ ଆଖି ପାଇଁ ପ୍ରଭୁ ସବୁ ସେଇ ଆଖି ପାଇଁ ସେଇ ଆଖି।

କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱର ସେହି କଳାମାଣିକ କଳା ଠାକୁର, ତାରି ଚକା ଆଖିକୁ କିଏ କହେ ଭାବଭକ୍ତିର ସାଗର, ତ ପୁଣି କିଏ କହେ ସିଏ ସୂର୍ଯ୍ୟ ଆଉ ଚନ୍ଦ୍ର। ସେଇ ଆଖି ଦୁଇଟିର ଅପୂର୍ବ ଆଭାରେ ଚଳମାନେ ସତେ ଯେମିତି ଏ ସମ୍ପୂର୍ଣ୍ଣ ଜଗତ। ସେଇ ଆଖିର ଗୋଟିଏ ଚାହାଣିରେ ଗଗନ ପବନ ଭୁବନ ପବିତ୍ର। ସବୁ ହୃଦୟର ଭାବ ସେଇଠି, ସବୁ ସୁନ୍ଦରତାର ଶେଷ ସେଇଠି, ସବୁ କର୍ମର କାରଣ ସେଇଠି, ପୁଣି ସବୁ ମୁକ୍ତିର ପଥ।

ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେଥି ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣେ ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏହି ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇ ନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି, ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ ସମାନ। ସୁତ କହିଲେ ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି ଏବଂ ବର୍ଣ୍ଣନା ବସନ୍ତ ମହାନ୍ତି। आकाशवाणी एफएम रेनबो कटक।

0: ତେଣୁ ଆପଣମାନେ ତ ଜାଣିଛନ୍ତି ଆମେ ସେ ଭାଇ ନିଜ ଭାଇ ହୁଅନ୍ତୁ ବା କଜିନ୍ ଭାଇ ହୁଅନ୍ତୁ ବା ନିଜ ସାଙ୍ଗମାନଙ୍କୁ ମଧ୍ୟ ଆମେ ଭାଇ ବୋଲି ଅଭିହିତ କରିଥାଉ। ତେବେ ସେ ସବୁ ଭାଇଙ୍କୁ ଡେଡିକେଟ୍ କରନ୍ତୁ ଆଜିର ଦିନ ଏବଂ କିଛି ଖାସ କରିବା ପାଇଁ ଟ୍ରାଏ କରନ୍ତୁ ନିଜ ନିଜ ଭାଇମାନଙ୍କ ପାଇଁ ଖୁସି କରିବା ପାଇଁ ସେମାନଙ୍କୁ। ଇଏ ହେଉଛି ଆଜିର ମର୍ଣ୍ଣିଂ ଅପଡେଟ୍ରେ ଆଜିର ଦିନର କିଛି ଖାସ୍ ଇନ୍ଫର୍ମେସନ୍ ଆପଣମାନଙ୍କ ପାଇଁ। ତେବେ ତା ସହିତ ସାଥୀ ଆପଣମାନଙ୍କ ପାଇଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ରଖୁଛୁ ଏଇଠାରେ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମେ ମାସ 31 ତାରିଖ ରବିବାର 11 ସମୟରେ। ସମସ୍ତ ଡିଟିଏଚ୍ ସେବା, ବିବିଧ ଭାରତୀ ସେବା, ସବୁ ଆକାଶବାଣୀର ଏଫ୍ଏମ୍ ସେବା ଏବଂ ଗୋଷ୍ଠୀ ବିତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀଙ୍କର ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ର ଟୋଲ୍ ଫ୍ରି ନମ୍ଘରରେ କଲ୍ କରି ନିଜର ମତ ରେକର୍ଡ କରାଇପାରିବେ। ନମ୍ଘରଟି ହେଉଛି 1800117800। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏଇଠି ଶେଷ ହେଲା ସାଥୀ। ବର୍ତ୍ତମାନ ସମୟ ଈଶ୍ୱର ଦିକି କହିଲାଣି, ସେ ହେବା ପାଇଁ ଯାଉଛି 6:55 ମାନେ ଆପଣମାନଙ୍କୁ ନେଇଯିବା ବର୍ତ୍ତମାନ ସଂସ୍କୃତରେ ସମ୍ବାଦ ଶୁଣିବା ପାଇଁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରକୁ। ଷ୍ଟେ ଟ୍ୟୁନ୍ଡ, ସଂସ୍କୃତରେ ସମ୍ବାଦ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: अथ वार्ताः। नवदिल्ल्यां हैदराबाद हाउस स्थले अद्य विदेश मंत्री डॉक्टर सुब्रह्मण्यम जयशंकरः अमेरिका देशीयेन विदेश सचिवेन मार्को रूबियो इत्यनेन समं द्विपाक्षिक संवादं करिष्यति। एतौ क्षेत्रीय वैश्विक शांति सुरक्षा संबद्धान विषयान समेत्य अनेकेषु भिन्न विषयेषु चर्चां करिष्यतः इति आशास्ते। अमेरिका विदेश मंत्री गतदिने प्रातः चतुर्दिवसीय यात्रा प्रसंगे भारतं संप्राप्तः। द्विपक्षीय संबंधान सुदृढ़ीकर्तुं अपि च वाणिज्य रक्षोर्जा सुरक्षा प्राविधिकी हिंद प्रशांत व्यूह रचनेत्यादिषु क्षेत्रेषु सहयोग विस्तारार्थं तस्य ईशा भारत यात्रा नितरां महत्वाधायिनी वर्तते। गतवासरे सः प्रधानमन्त्रिणा नरेन्द्र मोदिना सह भारतामेरिका व्यापक वैश्विक रणनीति सन्धिं सुदृढयितुं चर्चाम् अकरोत्। प्रधानमन्त्री कार्यालयस्य विज्ञप्त्यनुसारि अमेरिका विदेश मन्त्रिणा रक्षा प्राविधिकी व्यापार निवेशोर्जा सुरक्षा सम्पर्क शिक्षा पारस्परिक जनसम्बन्धादिषु विविध क्षेत्रेषु द्विपक्षीय सहयोगस्य निरन्तर प्रगतेः विषये प्रधानमन्त्री संसूचितः। अस्मिन् अवसरे श्रीमोदी शान्ति प्रयासेभ्यः भारतस्य सतत समर्थनं पुनरुदीरितवान् अपि च सम्भाषण कूटनीति माध्यमेन विवादानां शान्तिपूर्ण समाधानाय पुनरेकदा आह्वानं कृतवान्। वाणिज्योद्योग मंत्री पीयूष गोयल अद्यारभ्य भारतीय व्यापार नेतृणाम एकेन प्रतिनिधिमंडलेन सह कनाडा देशस्य त्रिदिवसीय यात्रायां भविष्यति। वाणिज्य मंत्रालयेन सूचितं यत् श्री गोयल व्यापार निवेश भारत कनाडा व्यापकार्थिक सहभागिता वार्तालापं प्रवर्तयितुं ओटावा टोरंटो नगरयोः द्विपक्षीय समागमं करिष्यति। संसदीय कार्य सूचना प्रसारण राज्यमंत्री एल मुरुगुनः अवदत् यत् प्रशासनं 47-2000 वर्षपर्यन्तं विकसितं भारतं इति स्वप्नं साकारयितुं प्रतिबद्धमस्ति। चेन्नई स्थिते आईसीएफ इति संस्थाने आयोजितं आजीविका मेलनं संबोधयन् सः उक्तवान् यत् प्रधानमन्त्रिणः नेतृत्वे देशः आधारभूत संरचना विकासे वृत्त्यवसराणां वृद्धो

Sunday fun day re morning re apan mane achanti 100.4 Akashvani FM Rainbow au kohuchanti dil se dil tak. ଏବେ ଆପଣମାନଙ୍କ ପାଇଁ ଆଜି ଦିନ ସାରା ଆପଣମାନେ ଆମ ସହିତ କେମିତି ଆଉ ଟିକେ ଅଧିକ କନେକ୍ଟ ହେଇକି ରହିବେ, ଦିଲ୍ ସେ ଦିଲ୍ ତକ୍ ର ଏଇ କନେକ୍ସନକୁ, ଏ ସମ୍ପର୍କକୁ ଆହୁରି ଅଧିକ ଷ୍ଟ୍ରଙ୍ଗ କରିବେ, ତାର ରିଜନ୍ସ ମାନେ ପ୍ରୋଗ୍ରାମ୍ସ କଣ କଣ ଆଜି ଆପଣମାନେ ଶୁଣିବେ ତା ବିଷୟରେ ଆପଣମାନଙ୍କୁ ଟିକେ ସୂଚନା ଦେଇଦେବାର ସମୟ। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ଆଜି ବିଷୟ ରହିଛି, ବାରମ୍ବାର ଗର୍ଭପାତର କାରଣ ଏବଂ ଚିକିତ୍ସା, ଏ ବିଷୟରେ ଆଲୋଚନା କରିବେ ଡାକ୍ତର ହେମଲତା ସ୍ୱାଇଁ। ଶୁଭ ସକାଳ ଶୁଣିପାରିବେ 7:25 ମର୍ଣ୍ଣିଂ ମେଲୋଡି, ସକାଳ 8:30 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ, ସକାଳ 9:00 ଆପଣମାନେ ମତେ କହିବେ ଆଜି ଯେ ସବୁଠାରୁ ବେଷ୍ଟ ପ୍ଲାନ୍ କଣ ହେଇପାରେ ସନ୍ଡେ ବା ଫନ୍ଡେ କୁ ସୁନ୍ଦର କରିବା ପାଇଁ, ସବୁଠାରୁ ବେଷ୍ଟ ପ୍ଲାନ୍ କଣ ହେଇପାରେ ଏ ସନ୍ଡେ କୁ ଯେତେବେଳେ ସେଲିବ୍ରେଟ କରୁଛେ ଆମେ, ୱିକ୍ର ଗୋଟିଏ ଡେ ଯାହାକୁ ଟିକେ ରିଲାକ୍ସ ହେବା ପାଇଁ ଆମେ ସେଲିବ୍ରେଟ କରୁଛେ ବା ଟିକେ ଖୁସି ହେବା ପାଇଁ ଆମେ ନିତିଦିନିଆ କାର୍ଯ୍ୟକ୍ରମରୁ, ନିତିଦିନିଆ କାର୍ଯ୍ୟଶୈଳୀରୁ ଟିକେ ବ୍ରେକ୍ ନେବା ପାଇଁ, ତାକୁ ଏନ୍ଜୟ କରିବା ପାଇଁ ଭାବୁଛେ ସନ୍ଡେ କୁ ଭଲ ଭାବରେ, ତେବେ କଣ ହେଇପାରେ ସେସବୁ ବେଷ୍ଟ ପ୍ଲାନ୍ ଯୋଉ ୱେରେ ଆମେ ସନ୍ଡେ କୁ ବହୁତ ସୁନ୍ଦର ଭାବରେ କାଟିପାରିବା, ଜଣେଇବେ ଆମକୁ ଡାଇରୀ ଲାଇଫ୍ ଚିଟ୍ଚାଟ୍ରେ ସକାଳ 9:00। ଦିନ 10:00 ଷ୍ଟାର୍ଟ କରିବୁ ରେନ୍ବୋ ଏସ୍ଏମ୍ଏସ୍ ର କାର୍ଯ୍ୟକ୍ରମ, ଯେଉଁଥିରେ ଆପଣମାନେ ଆପଣଙ୍କର ମନପସନ୍ଦର ଗୀତ ଆମକୁ ଫର୍ମାଇଜ୍ କରିକି ଶୁଣିପାରିବେ। ପୋଷ୍ଟ ବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11:00। ଦିନ 12:00 ଶୁଣିବେ କିଛି କଥା କିଛି ଗୀତରେ, ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଆଜି ଚର୍ଚ୍ଚାର ଦିନ 1:10 ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ଏସ୍ଏମ୍ଏସ୍ ମାଧ୍ୟମରେ ନିଜର ମତାମତ ଆପଣ ରଖିପାରିବେ। ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଏ ଜାତି ଏ ଦେଶ ଏ ମାଟି ପାଇଁ ସମର୍ପିତ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିବେ ସୁରିଲା ଆଫ୍ଟରନୁନ୍, 4:50 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। ଅପରାହ୍ନ 5:02 ପୁଣି ଥରେ ଷ୍ଟାର୍ଟ ହେଇଯିବ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 27ତମ ଭାଗ ଶୁଣିପାରିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ 6:30। 7:07 ଆରମ୍ଭ ହେବ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ, ଶୁଣିବା ପାଇଁ ଭୁଲିବେନି 7:07 ଆଜି ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆପଣମାନଙ୍କ ପାଇଁ। 7:25 ଶୁଣିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର, 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ, 9:15 ଆକାଶବାଣୀ ପଡ଼କାଷ୍ଟ ରିଲେ କରି ପ୍ରଚାର କରିବୁ।

0: ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିଭିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା ସଂସ୍କୃତି ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ଶୁଣନ୍ତୁ ବାରମ୍ଭାର ଗର୍ଭପାତର କାରଣ ଏବଂ ଚିକିତ୍ସା। ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନ୍ତୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ। ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏଁ ଛାଏଁ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ। ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ନହେବା, ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସେଇ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦଯନ୍ତ୍ର ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ

0: ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହୋଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୁଜ ହୋଇଯାଏ ଓ ବହୁତ ଜ୍ୱର ହୁଏ। ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକିଆ ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜ୍ୱର ଆଉ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାର କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ଼୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜରାୟୁ ମୁଖଗହ୍ୱର ଢିଲା ରହିବା ଇତ୍ୟାଦି, ତେବେ ସେ କାରଣଗୁଡ଼ିକୁ ଚିକିତ୍ସା କରିବା ସହ କୌଣସି ସାମୟିକ ଗର୍ଭନିରୋଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ଓ ଦୁଇଟି ଗର୍ଭସଞ୍ଚାର ମଧ୍ୟରେ ଅନ୍ତତଃ ନିହାତି କମ୍ରେ 6 ମାସ ବ୍ୟବଧାନ ଦେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଚିକିତ୍ସା, ଏ ବିଷୟରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2ଟି ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4ଦିନିଆ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ

ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବାବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11ଟି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍କକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ୱଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1,500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ 4 ଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିକ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି।

ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିସ୍ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ ହରିୟାଣା ଚଣ୍ଡୀଗଡ଼ ପୂର୍ବ ମଧ୍ୟପ୍ରଦେଶ ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର ଛତିଶଗଡ଼ ଝାଡ଼ଖଣ୍ଡ ପଞ୍ଜାବ ରାଜସ୍ଥାନ ତେଲଙ୍ଗାନା ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ ମେଘାଳୟ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍।

ସଣ୍ଡେର ଫଣ୍ଡେର ମର୍ଣ୍ଣିଂରେ ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସହିତ ଶୁଭ ସକାଳ ଷ୍ଟାର୍ଟ ହେଇସାରିଛି ଗୋଟେ ବ୍ୟୁଟିଫୁଲ୍ ମେଲୋଡିୟସ୍ ଟ୍ରାକ୍ ସହିତ। ତେବେ ସାଥୀ ଆଜି କଣ ନେଇକି ଆସିଛି ପିଟାର ଶୁଭ ସକାଳରେ? ଆଜି ସଣ୍ଡେ, ଆପଣମାନଙ୍କ ପାଇଁ ଗୋଟେ ଦାୟିତ୍ୱର ସହିତ ମୁଁ ନେଇକି ଆସିଛି। ଫନ୍ ତ କରିବା, ମଜା ତ କରିବା, କିନ୍ତୁ ତା ସହିତ ଗୋଟେ ବହୁତ ସୁନ୍ଦର ରେସ୍ପନ୍ସିବିଲିଟି ଯାହା ବର୍ତ୍ତମାନ ଆପଣମାନେ ସମସ୍ତେ ପାଳନ କରିବାର ଆବଶ୍ୟକତା ଅଛି। କୌଣସି ରେସ୍ପନ୍ସିବିଲିଟି ସଣ୍ଡେରେ କି ରେସ୍ପନ୍ସିବିଲିଟି ଦବା ଆମକୁ? ସାରି, ଆଜିକାଲି ଆପଣ ସକାଳୁ ଘରୁ ବାହାରିଲା ବେଳେ, ପ୍ରଥମେ ପାଦ କାଢିଲା ବେଳେ ଆପଣ ନିଜେ ଦେଖୁଥିବେ ଯେ ପଶୁ ପକ୍ଷୀ ଗଛ ଲତା ମଣିଷଙ୍କ ପୂର୍ବରୁ ଆମ ଆଖିରେ କିଏ କିଏ ପଡ଼ିଯାଉଛନ୍ତି କହିଲେ? ବିଭିନ୍ନ କଲର୍, ସାଇଜ୍ ଏବଂ ଭେରାଇଟିର ପଲିଥିନ୍ ଜରି ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ। ସତରେ ସତରେ ହଉଛି ନା? ସତ କଥା କୁହନ୍ତୁ। ଯେମିତି ଆମ ଘର ପାଖରେ, ଆମର ମାଟି ରାସ୍ତା ଉପରେ, ଘାସ ଉପରେ, ସବୁ ଜାଗାରେ ନିଜର ମାଲିକାନାକୁ ସାବ୍ୟସ୍ତ କରିକି ଏମାନେ ଆରାମ ଭାବରେ ପୁରା ଶୋଇଥାନ୍ତି, ଗଡ଼ୁଥାନ୍ତି, ପଡ଼ିଥାନ୍ତି ଏଇ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଗୁଡ଼ା, ପଲିଥିନ ଜରିମାନେ। ଆପଣମାନେ ଜାଣିଛନ୍ତି, ଦେଖୁଥିବେ ସେମାନଙ୍କୁ। ବର୍ତ୍ତମାନ ଯଦି ବାହାରକୁ ଯିବେ ଦେଖିପାରିବେ ସେମାନଙ୍କୁ, ସବୁଆଡ଼େ ସେମାନେ ପଡ଼ିଥିବେ। ତେବେ ଏଇ ଯୋଉ ପଲିଥିନ ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ, ଏହାର ଅତିରିକ୍ତ ବ୍ୟବହାରର କାରଣ ବି କୋଉଠି ନା କୋଉଠି ଆମେମାନେ ସମସ୍ତେ ଆମର ଦୈନନ୍ଦିନର ଆବଶ୍ୟକତା ଅଳ୍ପ ବହୁତ ସମସ୍ତେ କଥାକୁ ଜାଣୁଛେ ଯେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବା ପଲିଥିନର ବ୍ୟବହାର ଆମେ ପରିବେଶ ପ୍ରତି, ଆମର ପ୍ରକୃତି ପ୍ରତି କେତେ ନେଗେଟିଭ୍ ଇମ୍ପାକ୍ଟ ପକାଉଛି, ଏକଥା ଆମେ ଜାଣୁଛେ। କିନ୍ତୁ ହମ୍ ବୋଲତେ ହେ ଯେ ଅଲ୍ଟରନେଟିଭ୍ କ୍ୟା ହେ, ୟାର ମାନେ ବିକଳ୍ପ ବ୍ୟବସ୍ଥା କ'ଣ ଆମେ ବାହାର କରିବା ଯାହାଫଳରେ କି ଆକୁ ଆମେ, ଏହାର ବ୍ୟବହାରକୁ ଆମେ ବହୁତ କମେଇ ଦେଇପାରିବା, ସେଥିପାଇଁ ଆମକୁ ସଚେତନ ହେବାର ସମୟ ଏବେ ଆସିଯାଇଛି। ବରଂ ସମୟ ଗଡ଼ି ଗଡ଼ି ଚାଲିଛି, ଆମ ସମସ୍ତଙ୍କ ମନ ଭିତରେ ସେଇ ଗୋଟିଏ କଥା ଯେ ଏହାର ବିକଳ୍ପ କ'ଣ, ଯଦି ପଲିଥିନକୁ ନା ତାହେଲେ

ସୁଆଇ ଦୌଡ଼ି ରାତି ସାରା ଚେହେରା ତ ସତ କଥା, କିନ୍ତୁ ତା ସହିତ ଏଇ ଯୋଉ ପ୍ରକୃତି ପାଇଁ ଚିନ୍ତା, ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ର ଚିନ୍ତା, ଇଏ ମଧ୍ୟ ପ୍ରକୃତି ପ୍ରେମୀ ମାନଙ୍କୁ ରାତି ସାରା ସୁଆଇ ଦୌଡ଼ି ସାଥି ହେବେ। वेलकम बैक टू 100.4 आकाशवाणी एफएम रेनबो संडे और फंडे रो मॉर्निंग रे म्यूजिकल हम सफर विश्वजीत अछि अपन मानक संगे रे ट्यून करी चंदी 100.4 आकाशवाणी एफएम रेनबो कहू चंदी दिल से दिल तक। आसंता काली जते बेले वर्ल्ड सेलिब्रेट करिवो इंटरनेशनल नो प्लास्टिक डे बा प्लास्टिक फ्री डे, सेते बेले हमर रिस्पांसिबिलिटी स्टार्ट कर देबा को पड़िबो हमको आसंता काली टू। एई छोटे रिस्पांसिबिलिटी रे सहित आज सुबह सकाळे आमे कथा होचे जे सिंगल यूज प्लास्टिक रो बा पॉलिथिन रो व्यवहार को केमते आमे टिके अवॉइड करि परिबा, एवं या ऊपर हमर या ऊपर काम करिबा पई हमर फर्स्ट स्टेप टी कोन होबा आवश्यकता अछि। ତେବେ ସାଥି ଦେଖନ୍ତୁ, ଏଇ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବା ପଲିଥିନ୍ର ବ୍ୟବହାର କୁହନ୍ତୁ, ଯେକୌଣସି ଜିନିଷକୁ ଆମେ ହଠାତ୍ କରିକି ଆଭଏଡ୍ କରିବା ବା ବନ୍ଦ କରିଦେବା ଇଏ ତ ପସିବୁଲ୍ ନୁହେଁ। କାରଣ ବର୍ତ୍ତମାନ ଆମେ ଯେଉଁ ଜାଗାକୁ ବି ଯାଉଛେ, ସେ ସପିଂ ମଲ୍ ହଉ ବା କୌଣସି ଡ୍ରେସ୍ କିଣିବା ପାଇଁ ଜାଗା ହଉ, କୌଣସି କସ୍ମେଟିକ୍ସ ଜିନିଷର ହଉ କଥା ହଉ, ଯେକୌଣସି ଜିନିଷ ଆପଣମାନେ ଟ୍ରାଏ କରନ୍ତୁ ଛୋଟ ଛୋଟ ଷ୍ଟେପ୍। ଯେମିତି ଫର୍ଷ୍ଟ ଷ୍ଟେପ୍ ମୁଁ କହିଲି, ଆମେ ସପିଂ ମଲ୍କୁ ଯାଉଛେ, ଡ୍ରେସ୍ କିଣିବା ପାଇଁ ଯାଉଛେ, କସ୍ମେଟିକ୍ସ ଜିନିଷ କିଣିବା ପାଇଁ ଯାଉଛେ, ପୂଜା ଜିନିଷ ଆଣିବା ପାଇଁ ଯାଉଛେ, ଫ୍ରୁଟ୍ସ ପନିପରିବା ବହି ଖାତା ମୋବାଇଲ୍ର ଜିନିଷ ବା ଇଲେକ୍ଟ୍ରୋନିକ୍ ଡିଭାଇସେସ୍ କିଛି ଆଣିବା ପାଇଁ ଯାଉଛେ, ଏସବୁ ଜିନିଷକୁ ଆମେ ନା କଟନ୍ ବ୍ୟାଗ୍ସରେ ବା ପେପର ବ୍ୟାଗ୍ସରେ ହ୍ୟାଣ୍ଡଲୁମ୍ ବ୍ୟାଗ୍ସରେ କିମ୍ବା ଇନୋଭେଟିଭ୍ ୱେରେ ଯେଉଁ ସବୁ ବ୍ୟାଗ୍ସ ଗୁଡ଼ିକ ଅଛି, ଯେଉଁଗୁଡ଼ାକ କି ପ୍ଲାଷ୍ଟିକ୍ ଠାରୁ ନିଜକୁ ଟିକେ ଦୂରେଇକି ରଖିଛି, ପ୍ଲାଷ୍ଟିକ୍ର ବ୍ୟାଗ୍ ନୁହେଁ ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟାଗ୍ ନୁହେଁ, ଏଇ ଶୁଖିଲା ଜିନିଷ ଗୁଡ଼ାକ, ଏଇସବୁ ଇଲେକ୍ଟ୍ରୋନିକ୍ସ ଡିଭାଇସେସ୍ ହଉ ବା ଯାହା ଯାହା ସବୁ କହିଲି ଜିନିଷ, ଏସବୁ ଜିନିଷକୁ ଆମେ ସେଥିରେ କ୍ୟାରି କରିପାରିବା, ତାକୁ ଆଣିପାରିବା। କିନ୍ତୁ ଆମେ ଦେଖୁଛେ ଯେ ସେସବୁ ଜିନିଷରେ ମଧ୍ୟ ଆମେ ଏଇ ପ୍ଲାଷ୍ଟିକ୍ ପଲିଥିନ୍କୁ ବ୍ୟବହାର କରୁଛେ, କିମ୍ବା କୌଣସି ଏମିତି ଜିନିଷ ବ୍ୟବହାର କରୁଛେ ୱିଚ୍ ଇଜ୍ ରିଲେଟେଡ୍ ଟୁ ଦ ପ୍ଲାଷ୍ଟିକ୍, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍। ତେବେ ସେଥିପାଇଁ ଟିକେ ଆମକୁ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଇଏ ତ ଗଲା ଶୁଖିଲା ଜିନିଷର, ଓଦା ଜିନିଷ ବା ଲିକ୍ୱିଡ୍ ବା ଜଳୀୟ ଦ୍ରବ୍ୟ ଯାହା କଥା ଆମେ ବହୁତ କନ୍ସର୍ନ, ଯେ ଯଦି ପଲିଥିନ୍ ବିନା ଅଲ୍ଟରନେଟିଭ୍ କ'ଣ ଅଛି ଯାହାକୁ ଆମେ ଏଇ ଜଳୀୟ ବ୍ୟାଗ୍ରେ, ଜଳୀୟ ଦ୍ରବ୍ୟକୁ ଏଇ ବ୍ୟାଗ୍ରେ ନେଇକି ଆସିପାରିବା, ତେବେ ତା ବିଷୟରେ ମଧ୍ୟ ଆପଣମାନଙ୍କୁ କହିବି। ତେବେ ବର୍ତ୍ତମାନ ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍, ତାପରେ ଆପଣମାନଙ୍କୁ ଗୋଟେ ବହୁତ ସୁନ୍ଦର ସଲ୍ୟୁସନ୍ କହିବି, ବାୟୋ ଡିଗ୍ରେଡେବଲ୍ ବ୍ୟାଗ୍ସ, ଯୋଗୁଡ଼ାକ କି ଏଇ ଜଳୀୟ ଦ୍ରବ୍ୟକୁ ଆଣିବାର ଟେନସନ୍କୁ ପୁରାପୁରି ଦୂରେଇ ଦେଇପାରିବ, ଏବଂ ପଲିଥିନ୍କୁ ଆପଣ କହିପାରିବେ ବାୟ ବାୟ। ଷ୍ଟେ ଟ୍ୟୁନ୍ଡ।

ସାଥି ଆପଣମାନଙ୍କୁ କହିକି ଯାଇଥିଲି ଯେ ଜଳୀୟ ଦ୍ରବ୍ୟ କଥା ୟେସ୍ ଯୋଉ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ଆମେ କହୁଛେ ତାକୁ ଆଭଏଡ୍ କରିବା ପାଇଁ ଜଳୀୟ ଦ୍ରବ୍ୟକୁ କେମିତି ଆମେ କ୍ୟାରି କରିବା ତେବେ ସାଥି ତା ପାଇଁ ଗୋଟେ ବେଷ୍ଟ ଆଉ ବହୁତ ହି ସୁନ୍ଦର ବିକଳ୍ପ ଆମ ପାଖରେ ଆସିକି ପହଞ୍ଚି ଯାଇଛି ଦୁନିଆରେ ଯାହାକୁ ଆମେ କହୁଛେ ବାୟୋ ବ୍ୟାଗ୍ସ ଗ୍ରୀନ୍ ବ୍ୟାଗ୍ସ ଯାହାକି ସମ୍ପୂର୍ଣ୍ଣ ଭାବରେ ଏ ପ୍ଲାଷ୍ଟିକ ପଲିଥିନ ଭଳି ଦେଖିବା ପାଇଁ କିନ୍ତୁ ପ୍ଲାଷ୍ଟିକରେ ତିଆରି ନୁହେଁ ସାଥି ରଙ୍ଗ ରୂପ କାମ ସବୁ ସେ ପ୍ଲାଷ୍ଟିକ ପଲିଥିନ କରିବ କିନ୍ତୁ ପ୍ଲାଷ୍ଟିକ ପଲିଥିନ ଭଳିଆ କରିବ କିନ୍ତୁ ଡିକମ୍ପୋଜେବୁଲ ଯାହାକୁ କୁହାଯାଉଛି ବାୟ ଡିଗ୍ରେଡେବୁଲ ବ୍ୟାଗ୍ସ ହୋଟେଲରୁ ଖାଇବା ଆଣିବାର ଅଛି ବଜାରରୁ ନନଭେଜ୍ କିଣିବାର ଅଛି କପେ ଚା ଠାରୁ ଷ୍ଟାର୍ଟ କରିକି ପାନ ପୁଡ଼ିଆ ପର୍ଯ୍ୟନ୍ତ ଜୁସ୍ ଠାରୁ ଷ୍ଟାର୍ଟ କରିକି ସବୁକିଛି ଜଳୀୟ ଦ୍ରବ୍ୟ ଖୁବ୍ ସହଜରେ ବାୟ ଡିଗ୍ରେଡେବୁଲ ବ୍ୟାଗ୍ସରେ ଆପଣମାନେ ଘରକୁ ଆଣିପାରିବେ ବାୟ ଡିଗ୍ରେଡେବୁଲ ବ୍ୟାଗ୍ସ ବୈଜ୍ଞାନିକମାନଙ୍କର ପରିବେଶ ପାଇଁ ଗୋଟେ ସୁଦୂର ପ୍ରସାରୀ ଚିନ୍ତାଧାରା ବା ଉଦ୍ଭାବନାର ସିମ୍ବଲ ଏଇ ଯୋଉ ପ୍ଲାଷ୍ଟିକ ପରି ଦେଖାଯାଉଥିଲେ ମଧ୍ୟ ଏ ପ୍ଲାଷ୍ଟିକଠୁ ଭିନ୍ନ କାହିଁକି କାରଣ ଏଗୁଡ଼ିକ ଯୋଉ ତିଆରି ହେବାର ପ୍ରୋସେସ୍ ତାହା ଟିକେ ଅଲଗା ମକାର ମଞ୍ଜି ବା ଖୋଳପା ଦ୍ୱାରା ନ୍ୟାଚୁରାଲ ପ୍ଲାଷ୍ଟିକ ଭଳି ଏଗୁଡ଼ା ଦେଖାଯାଉଥିବା ଦ୍ୱାରା ଏହାକୁ ତିଆରି କରାଯାଏ ଖୁବ୍ ସହଜରେ ଏଗୁଡ଼ିକ ମାଟିରେ ମିଶିଯାଇପାରେ ଖତ ହେଇଯାଇପାରେ ଏବଂ ପଶୁପକ୍ଷୀମାନେ ଯଦି ଭୁଲ ଏହାକୁ ଖାଇଦେଉଛନ୍ତି ବି ତାହେଲେ କିଛି ବି ଅସୁବିଧା ନାହିଁ ୟାର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ର ପ୍ରୋଜେକ୍ଟ ସଂଖ୍ୟା ବହୁତ ଏବେ କମ୍ ଅଛି ୱାର୍ଲଡରେ କିନ୍ତୁ ଯଦି ୟାର ବଜାରର ମୂଲ୍ୟ ସେଥିପାଇଁ ଟିକେ ଅଧିକ ରହିଛି ଯଦି ୟାର ବ୍ୟବହାର ବଢ଼ିବ ଉତ୍ପାଦନ ବି ସେ ହିସାବରେ ବଢ଼ିବା ଆମେ ସମସ୍ତେ ସଚେତନ ହେଲେ ପ୍ଲାଷ୍ଟିକ ମୁକ୍ତ ଗୋଟେ ୱାର୍ଲଡ ପାଇଁ ଯେତେବେଳେ ଆମେ ସଂକଳ୍ପ ନେଉଛେ ତେବେ ନିଶ୍ଚିତ ଭାବରେ ୟାକୁ ଆମେ ପ୍ରିଫର କରିବାର ଆବଶ୍ୟକତା ଅଛି ଏବଂ ୟାର ପ୍ରିଫର ଯେତେବେଳେ ଆମେ ଅଧିକରୁ ଅଧିକ କରିବା ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ ଆମର ପ୍ରଥମ ପସନ୍ଦ ହେବ ବଜାରରେ ୟାର ଉତ୍ପାଦନ ବଢ଼ିବା ସହିତ ୟାର ମୂଲ୍ୟ ମଧ୍ୟ ସେଥି କମିବ ଏବଂ ସବୁଠାରୁ ବଡ଼ କଥା ଆମ ପରିବେଶ ପାଇଁ କୌଣସି କ୍ଷତି କରିବନି ତେବେ ଇଏ ଗୋଟେ ବହୁତ ଭଲ ଅପସନ୍ ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ ଇଏ ତ ଗଲା ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ କଥା ଆଉ ଯୋଉ ପ୍ଲାଷ୍ଟିକର ବ୍ୟବହାର ସବୁ ରହୁଛି ଆମେ ପ୍ଲାଷ୍ଟିକର ବୋଟଲ୍ସ କିଣୁଛେ କୌଣସି ପାତ୍ର କିଣୁଛେ ପ୍ଲାଷ୍ଟିକର କୌଣସି ସଜାବଟ ଜିନିଷ କିଣୁଛେ କିଛି ଖେଳନା କିଣୁଛେ ଏବଂ ତାହା ଭାଙ୍ଗି ରୁଜି ଗଲା ପରେ ଆମେ ତାକୁ ପକେଇ ଦେଉଛେ ପାଣି ବୋତଲକୁ ପିଇ ସାରିଲା ପରେ ଆମେ ଫୋପାଡ଼ି ଦେଉଛେ ତେବେ ଫୋପାଡ଼ିବା ପୂର୍ବରୁ ଗୋଟେ ଥର ଭାବିବାର ଆବଶ୍ୟକତା ଅଛି ଯେ 500 ବର୍ଷ ପର୍ଯ୍ୟନ୍ତ ଇଏ ମାଇକ୍ରୋ ପ୍ଲାଷ୍ଟିକ ହେଇକି ଆମ ପରିବେଶକୁ ଆହୁରି କ୍ଷତି କରି କରି କରି କରି ଯାଉଥିବ କ'ଣ କରିପାରିବା ପ୍ଲାଷ୍ଟିକ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର କମେଇବାକୁ ଚେଷ୍ଟା କରିବା ଯଦି କିଛି ସେଇଭଳି ଅତି ଦରକାରୀ ଜିନିଷ ଆମେ ପ୍ଲାଷ୍ଟିକର

ବ୍ୟବହାର କରୁଛେ, ଯାହାର ବ୍ୟବହାର ପରେ ତାକୁ ନ ଫୋପାଡ଼ି ସେଥିରେ କିଛି ଆମେ ପୁନଃ ଚକ୍ରୀକରଣ ବା ରିସାଇକ୍ଲିଂ ପ୍ରୋସେସରେ ଠିକ୍ ଜାଗାରେ ତାକୁ ଦେଇପାରିବା, ଆମେ ଘରେ ତାକୁ ବିଭିନ୍ନ ରିସାଇକଲ ଉପାୟରେ ବ୍ୟବହାର କରିପାରିବା। ଆମେ ଦେଖୁଛୁ ଯେ ବହୁତ ସଚେତନ ନାଗରିକମାନେ ଛୋଟ ଛୋଟ ବୋଟଲ ବା ପାତ୍ରକୁ ଯାହାର ୟୁଜ୍ ବର୍ତ୍ତମାନ ଆଉ ହଉନି ପ୍ଲାଷ୍ଟିକର, ସେଥିରେ ସୁନ୍ଦର ଭାବରେ ଗଛ ଲଗାଇ ପାରୁଛନ୍ତି, କିଛି ଗୋଟେ ସେଇଭଳି ସଜେଇଲା ଭଳିଆ ଘରକୁ ଜିନିଷ ତା ଭିତରେ କରିଦେଇ ପାରୁଛନ୍ତି, ଏବଂ ସିଏ ମଧ୍ୟ ଗୋଟେ ବହୁତ ସୁନ୍ଦର ୟୁଜ୍ ହେଇପାରୁଛି ସେଇ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର, ଯାହାକୁ ଆମେ ବାରମ୍ବାର ୟୁଜ୍ କରିବା ପାଇଁ ଟ୍ରାଏ କରୁଛେ, ଏବଂ ଖୁବ୍ ସୁନ୍ଦର ଭାବରେ ତାକୁ ଘରେ ଆମେ ରଖିଦେଉଛେ, ଯାହାର କି ପରିବେଶ ଉପରେ କୌଣସି ପ୍ରଭାବ ନାହିଁ। ତେବେ ଏମିତି ଛୋଟ ଛୋଟ ଜିନିଷକୁ ଆମକୁ ଧ୍ୟାନ ଦେବାକୁ ପଡ଼ିବ, କାରଣ ଯେତେବେଳେ ଆସନ୍ତାକାଲି ଆମେ ଇଣ୍ଟରନ୍ୟାସନାଲ ପ୍ଲାଷ୍ଟିକ ଫ୍ରିର ୱାର୍ଲଡର ସ୍ଲୋଗାନ ଦେବା, ତେବେ ସେତେବେଳେ ନିଶ୍ଚିତ ଭାବରେ ଆମ ସମସ୍ତଙ୍କର ଗୋଟେ ଦାୟିତ୍ୱ ବା ମନ ଭିତରେ ଗୋଟେ ଛୋଟ ଯୋଉ ଆଶା ଅଛି ଯେ ପ୍ଲାଷ୍ଟିକକୁ କେମିତି ଆମ ପ୍ରକୃତିକୁ ପ୍ଲାଷ୍ଟିକ ଆଉ ନଷ୍ଟ ନ କରିପାରୁ, ତାର ଫାର୍ଷ୍ଟ ଷ୍ଟେପ ଗୋଟିଏ ପାଦ ବଢ଼ାଇବାକୁ ପଡ଼ିବ ନା ଆମକୁ। ମୋର ଆଶା ଅଛି ଆପଣମାନେ ନିଶ୍ଚୟ ବଢ଼େଇବେ, ଏବଂ ଏହି ସୁନ୍ଦର ବ୍ୟୁଟିଫୁଲ ନୋଟ୍ ସହିତ ଶୁଭ ସକାଳକୁ ୱାଇଣ୍ଡ ଅଫ୍ କରିବା ପୂର୍ବରୁ ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଖାସ୍ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

0: Maharashtra SIT files charge sheet against four accused in Nashik TCS sexual assault and religious conversion case. U.S. President Donald Trump says Iran deal, including reopening of Strait of Hormuz, largely negotiated. IMD forecasts severe heat wave conditions in some parts of northern, central and eastern India, including Delhi today. And in athletics, Gurinderweep Singh wins men's 100-meter gold with new national record at Federation Cup in Ranchi. And with that, we end the morning news. Have a nice day.
1: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

वेलकम बैक अगेन, ट्यून करिसन 100.4 आकाशवाणी एफएम रेनबो कहुचंति दिल से दिल तक। साथी वर्तमान समय हेइछि आपण मानक मॉर्निंग को मेलोडियस करबा पई संडे र फंडे र मॉर्निंग रे अछंती आपण माने म्यूजिकल हमसफर विश्वजीत सहित 100.4 आकाशवाणी एफएम रेनबो कैटेगरी। यस, स्टार्ट करिछु वर्तमान मॉर्निंग मेलोडी। ସେଥିପାଇଁ ଆମ ସମସ୍ତଙ୍କ ଲାଇଫରେ କେବେ ନା କେବେ ଏମିତି ଗୋଟେ ସିଚୁଏସନ୍ ଆସେ ଯୋଉଠି ଆମେ ସମସ୍ତେ ଯାହା ଆଉ ଯେତିକି ଆଶା କରିଥାଉ ନା ସେତିକି ଆମକୁ ମିଳିପାରେ ନା, ଆଉ କେବେ କେବେ ଟିକେ ଅଧିକ ବି ମିଳିଯାଏ। ଯେବେ ମିଳିପାରେ ନା ସେଥିପାଇଁ ମନ ତ ଦୁଃଖ ହୁଏ, କିନ୍ତୁ କେହି ଜଣେ ଆମକୁ ବୁଝେଇ ଦେବା ପାଇଁ କହନ୍ତି ଯେ ସବୁ ଯାହା ହଉଛି ନା ଏସବୁ ହଉଛି ସମୟର ଖେଳ। ଯଦି ଆମର ପରିଶ୍ରମ ଆମର ଉଦ୍ଦେଶ୍ୟ ଠିକ୍ ଅଛି ତାହେଲେ ସମୟ ସବୁକିଛି ଠିକ୍ କରିଦେବ। ଆପଣ ବି କେବେ କାହା ପାଖରୁ ନିଶ୍ଚୟ ଶୁଣିଥିବେ କଥା ପଦେ, କାହିଁକି କୁହାଯାଏ ଏମିତି, ସମୟ ହିଁ ଆମ ଜୀବନର ରଙ୍ଗମଞ୍ଚରେ ଆମକୁ ଏମିତି ନଚାଏ ତାର ତାଳରେ ତାର ରିଦମ୍ରେ ଯେ ଆମେ ସମସ୍ତେ ନାଚୁଥାଉ ଜଣେ ଜଣେ ଡ୍ୟାନ୍ସରଙ୍କ ଭଳିଆ। ତେବେ ଏଇ ଯୋଉ ଡ୍ୟାନ୍ସ କରାଏ ଆମକୁ ସମୟ, ତା ସହିତ ଆମେ ଆମେ କେବେ କେବେ ଟିକେ ସ୍ୟାଡ୍ ହେଇଯାଉ, କେବେ କେବେ ଏଇ ସମୟ ଯେତେବେଳେ ଆମକୁ ଟିକେ ଖୁସି କରେଇ ଦିଏ ଆଉ ଆମେ ବହୁତ ବଢିଆ ଡ୍ୟାନ୍ସର ହେଇକି ବହୁତ ସୁନ୍ଦର ଭାବରେ ସମୟର ତାଳରେ ନାଚୁ। କିନ୍ତୁ ଗୋଟେ ଜିନିଷ ବରକରାର ରଖିବାର କଥା, ନାଚିବାକୁ ତ ପଡିବ, ଦୁଃଖରେ ହଉ ବା ଖୁସିରେ ହଉ, ଦୁଃଖରେ ଭାଙ୍ଗି ପଡିଲେ ହବନି ଏବଂ ଖୁସିରେ ଆତ୍ମହରା ହେଇଗଲେ ମଧ୍ୟ ହବନି। କାରଣ ସମୟର ତାଳରେ ଯେତେବେଳେ ନାଚୁଛେ ସେଇ ବିଟ୍ରେ ସେଇ ବିଟ୍ର ରିଦମ୍ ହିସାବରେ ହିଁ ଆମକୁ ନାଚିବାକୁ ପଡିବ। କିନ୍ତୁ ବର୍ତ୍ତମାନ ଅରିଜିତ ସିଂଙ୍କ ଧୁନ୍ରେ ନାଚିବାକୁ ପଡିବ। ୟାସ୍, ମୈଁ ତେରା ହିରୋ ଫିଲ୍ମର ଏ ବ୍ୟୁଟିଫୁଲ ଟ୍ରାକ୍ ମର୍ଣ୍ଣିଂ ମେଲୋଡିକୁ ଆଉ ଟିକେ ମେଲୋଡିୟସ୍ କରିବା ପାଇଁ ଚାଲନ୍ତୁ ଷ୍ଟାର୍ଟ କରିବା, ଆଉ ଟିକେ ଗୁନଗୁନ ଗାଇବା ଆଉ ତା ସହିତ ଟିକେ ଝୁମିବା ବି। ଷ୍ଟେ ଟ୍ୟୁନ୍ଡ।

ସେ ଜଣେ ଡ୍ୟାନ୍ସର ଥରେ ନାଚିବା ଆରମ୍ଭ କଲେ ତାଳ ଲୟ ସହିତ ତାର ନିଶ୍ୱାସ ଯେମିତି ଗୋଟେ ସିଙ୍କ ହେଇଯାଏ। ଗୀତ ବା ତାଳ ବାଜୁଥିବା ପର୍ଯ୍ୟନ୍ତ ଚାଲୁଥାଏ ପାଦ, ଘୁଙ୍ଗୁରର ଶବ୍ଦ ହଉ ବା କ୍ୟାପ୍ର ଷ୍ଟାଇଲ, ସବୁକିଛି ଝୁମୁଥାଏ ସେଇ ତାଳର ଲୟରେ। କେବେ ପୁଣି ଅନେକ କ୍ରାଫ୍ଟକୁ ଧରି ସବୁକିଛିକୁ ବାଲାନ୍ସ କରି ସବୁ ଭାବରେ ସୁନ୍ଦର ଭାବରେ ନାଚିବାକୁ ପଡ଼େ। ଏଇ ଜୀବନ ବି ଠିକ ସେମିତି ନା, ଏଠି ସମୟର ତାଳରେ ଥରେ ବାଜିବା ଆରମ୍ଭ କଲେ, ସମୟର ତାଳରେ ଥରେ ନାଚିବା ମଣିଷ ଆରମ୍ଭ କଲେ, ଯୋଡ଼ି ହେଇ ହେଇ ଚାଲେ ସମ୍ପର୍କ, ଦାୟିତ୍ୱ ଆଉ କର୍ମର ଡୋରି। ଆଉ ସେ ସବୁକିଛି ଠିକ ଏଇ ଡ୍ୟାନ୍ସ ଷ୍ଟେଜ୍ର କ୍ରାଫ୍ଟ ମାନଙ୍କ ପରି, ସେ ସବୁକୁ ବାଲାନ୍ସ କରିକି ଖୁବ୍ ସୁନ୍ଦର ଭାବରେ ଚାଲିବା ପାଇଁ ପଡ଼େ ସମୟର ତାଳରେ ତାଳରେ। ଆଉ ଏ ସମୟର ତାଳ ସତେ ଯେମିତି ଭାବି ନିଅନ୍ତୁ ଆପଣଙ୍କ ହୃଦୟର ସ୍ପନ୍ଦନ, ଆଉ ସେ ଧକ୍ ଧକ୍ ହେଇକି ଦଉଥାଏ ତାଳ, ଆଉ ଜୀବନର ଗତିପଥରେ ଆମକୁ ଚାଲିବାକୁ ପଡ଼ୁଥାଏ। ତେବେ ନିରାଶ ହେବାର ନାହିଁ, ଏଇ ଯୋଉ ରିଲାକ୍ସଡ୍ ଡେ, ସନ୍ଡେର ଫନ୍ ଡେ, ଏଥିରେ ଟିକେ ନିଜକୁ ପୁଣି ରିଚାର୍ଜ କରିଦେବାର କଥା। ସମୟରେ ତାଳରେ ପୁଣି ନାଚିବା ପାଇଁ ରେଡି କରିଦେବାକୁ ପଡ଼ିବ ନିଜକୁ, ଆଉ ତାପରେ ପୁରା ଧୁମ୍ ଧଡ଼କ୍ ଷ୍ଟାଇଲ୍ରେ ନାଚିବାକୁ ପଡ଼ିବ ସମୟର ତାଳରେ।

0: ୱେଲକମ୍ ବ୍ୟାକ୍ ଏଗେନ୍ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ବ୍ରେନ୍ବୋ ସାଥିରେ ଆଉ ଷ୍ଟାର୍ଟ ହେଇଯାଇଛି ବର୍ତ୍ତମାନ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାରଣ ଇଏ ଷ୍ଟୁଡିଓ ଘଣ୍ଟାରେ ହେଇଯାଇଛି ସମୟ 9:01 ଆପଣମାନଙ୍କ ସହିତ ଡାଇରେକ୍ଟ ଚିଟ୍ଚାଟ୍ ଡାଇରେକ୍ଟ କନେକ୍ସନ୍ ସଣ୍ଡେର ଫଣ୍ଡେର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଅଛି ଆପଣଙ୍କ ସହିତ ରେଡିଓ ପାଖରେ ମୁଁ ଆଉ ରେଡିଓ ପାଖରେ ଆପଣମାନେ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ ଆଉ ଡାଇଲ୍ କରିଦିଅନ୍ତୁ 0671-230-3153 କଲ୍ ଆସିକି ପହଞ୍ଚିଯିବ ମୋ ପାଖରେ କ'ଣ କଥା ହେବା ଆଜି ଆମେ କଲ୍ରେ ଆଜି କଥା ଆସିବା ଆମେ ସଣ୍ଡେକୁ ସୁନ୍ଦର କରିବାର ବେଷ୍ଟ ପ୍ଲାନ୍ ଆପଣଙ୍କ ମତରେ କ'ଣ ହେଇପାରେ ଏଇ ଯୋଉ ସଣ୍ଡେ ବ୍ରେକ୍ ଡେ ବା ସପ୍ତାହର ଗୋଟେ ଏମିତି ଦିନ ଯୋଉଦିନ କର୍ମମୟ ଜୀବନରୁ ଆମେ ଟିକେ ବ୍ରେକ୍ ଗୋଟେ ପାଉ କିଏ କିଏ ବ୍ରେକ୍ ପାଆନ୍ତି କିଏ କିଏ ବ୍ରେକ୍ ବି ପାଆନ୍ତିନି କିନ୍ତୁ ଯାହା ବି ହୁଏ ସଣ୍ଡେର ଦିନ ସହିତ ରିଲେଟେଡ୍ ହେଇକି ଅଛି ବ୍ରେକ୍ର କଥା ବା ଟିକେ ଛୁଟିର କଥା ବା ଟିକେ ମଜାମସ୍ତିର କଥା ଟିକେ ରିଲାକ୍ସ ହେବାର କଥା ଟିକେ ଗୋଟେ ବ୍ରେକ୍ ନେଇକି ପୁଣି ଚାର୍ଜ ଅଫ୍ ହେଇକି ସପ୍ତାହ ସାରା କାମ କରିବାର କଥା ଏଇ ସଣ୍ଡେ ସହିତ ଏସବୁ କଥା ଯୋଡ଼ା ସଣ୍ଡେରେ କି କହିବେ ଯେ ଫ୍ୟାମିଲିକୁ ଟାଇମ୍ ଦେବା ହେଉଛି ବେଷ୍ଟ ପ୍ଲାନ୍ ଫ୍ୟାମିଲି ସହିତ ଟାଇମ୍ ସ୍ପେଣ୍ଡ କରିବା କିଏ କହିବେ ଯେ ନା ସଣ୍ଡେରେ ଟିକେ ବୁଲାବୁଲି କରିବାର କଥା ଫ୍ୟାମିଲିକୁ ନେଇକି ଟିକେ ବାହାରକୁ କୋଉଠିକି ଯିବାକୁ ପଡିବ କିଏ କହିବେ ସିନେମା ଲଭର୍ସ ମାନେ କହିବେ ଯେ ସଣ୍ଡେ ଗୋଟିଏ ଦିନ ଯୋଉଠି ଟିକେ ଅଫିସରୁ ବ୍ରେକ୍ ମିଳେ ଆଉ ଟିକେ ସିନେମା କ'ଣ ନୂଆ ପଡିଛି ଦେଖିବାକୁ ଯିବାକୁ ପଡିବ ଆଉ କିଏ କହିବେ ଯେ ନା ସଣ୍ଡେ ଟିକେ ଡିଭୋସନାଲ ବା ଟିକେ ସ୍ପିରିଚୁଆଲ ହେବାର ଦିନ ଆଉ କିଏ କହିବେ ଯେ ସଣ୍ଡେ ଖାଇ ପିଇକି ଟିକେ ରେଷ୍ଟ କରିବାର ଦିନ ଆଉ କିଏ କହିବେ ସାଙ୍ଗସାଥୀଙ୍କ ସହିତ ଟିକେ ଖଟି କରିବାର ଦିନ ମଜା ମସ୍ତି କରିବାର ଦିନ ଟିକେ ଏମିତି ଖଟିପଟି ହେବା ଦରକାର ସଣ୍ଡେରେ ଏମିତି ବିଭିନ୍ନ ମତ ଆସିବ ଆପଣମାନଙ୍କ ପାଖରୁ କିନ୍ତୁ ଆପଣ କୁହନ୍ତୁ ଯେ ଆପଣଙ୍କ ମତରେ ସଣ୍ଡେକୁ କାଟିବାର ସବୁଠାରୁ ବେଷ୍ଟ ୱେରେ କାଟିବାର ବେଷ୍ଟ ପ୍ଲାନ୍ କ'ଣ ହେଇପାରେ ଆସିଯାଇଛି ଫର୍ଷ୍ଟ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କ'ଣ କହୁଛନ୍ତି ସିଏ ଯେ ସଣ୍ଡେକୁ ସୁନ୍ଦର କରିବାର ବେଷ୍ଟ ପ୍ଲାନ୍ କ'ଣ ହେଇପାରେ ତାଙ୍କ ମତରେ ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଗୁଡ୍ ମର୍ଣ୍ଣିଂ ଫୋନ୍ଟେ ହୁଏତ କଟିଯାଇଛି କୌଣସି କାରଣରୁ ଦେଖିବା ତେବେ ସାଥି ଆପଣମାନେ ଶୀଘ୍ର ଶୀଘ୍ର କଲ୍ କରିଦିଅନ୍ତୁ 0671-230-3153 ହେଉଛି ଆମର ନମ୍ବର ଆମକୁ ଡାଇରେକ୍ଟ କଲ୍ କରିକି ଆପଣ କହିବେ ଯେ କ'ଣ ଅଛି ଆପଣଙ୍କ ମତରେ ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ଯାଯାବର ଏଇ ମନ ମୋର କହେ ପୁଣି ବାରବାର ସେ ନୁହେଁ ତୋର ଅଟେ ଆଉ କାହାର ସେ ନୁହେଁ ତୋର ଅଟେ ଆଉ କାହାର ତଥାପି ଏ ମନ ମୋର ଝୁରେ ତାକୁ ରାତି ଦିନ ତଥାପି ଏ ମନ ମୋର ଝୁରେ ତାକୁ ରାତି ଦିନ ଛବି ଆଙ୍କେ ଛାତିରେ ମୋର କେମିତି ଭୁଲିବି ତାକୁ ହୃଦୟରୁ ମୋର ହୃଦୟର କାନଭାସରେ ସେ କରିଛି ଘର ରାଜନଗର ନମସ୍କାର ଆଣ୍ଡ ଗୁଡ୍ ମର୍ଣ୍ଣିଂ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
0: ଗୋପପୁରୁ ନିଶ୍ଚିନ୍ତ କହିଲୁ ଚନ୍ଦ୍ରକାନ୍ତ ପୁଷ୍ଟି ଆପଣଙ୍କୁ ମଧ୍ୟ ଭେରି ଭେରି ଗୁଡ୍ ମର୍ଣ୍ଣିଂ ହାଭ୍ ଏ ବ୍ୟୁଟିଫୁଲ ସଣ୍ଡେ କ'ଣ କହିବେ ଚନ୍ଦ୍ରକାନ୍ତ ଯେ ସଣ୍ଡେକୁ ସୁନ୍ଦର କରିକି କାଟିବାର ବେଷ୍ଟ ପ୍ଲାନ୍ ଆପଣଙ୍କ ମତରେ କ'ଣ ହେଇପାରେ
1: ସଣ୍ଡେକୁ ତ ମୁଁ ମତେ ସଣ୍ଡେକୁ ମାନେ ବେଷ୍ଟ କରିବା ପାଇଁ ମୁଁ ସେଥିପାଇଁ ସକାଳୁ ସଣ୍ଡେ ହେଲା ମାନେ ସବୁ ମାନେ କାମ

0: ନାମ ବନ୍ଦ ଆଉ ଛୁଟି ମିଳିଯାଏ ତ ସେଥିପାଇଁ ଗୋଟେ ଦିନ ଛୁଟି ମିଳିଥାଏ ବୁଲିବା ପାଇଁ ତ ମୁଁ ସେଥିପାଇଁ ସକାଳୁ ଉଠିବି ତ ଆଗେ ସାଇକେଲ ଧରିବି ମର୍ଣ୍ଣିଂ ୱାକ୍ କରିବା ପାଇଁ ପଳାଏ ଭୋର ଚାରିଟାରୁ ପଳେଇବି ପୁରା ଦିଟା ଦି ଘଣ୍ଟା ପୁରା ବୁଲିବି ଛଅଟା ଆଗେ ମର୍ଣ୍ଣିଂ ୱାକ୍ କରିସାରିବି ଛଅଟା ଆଗେ ତା ଛଅଟାରେ ମର୍ଣ୍ଣିଂ ୱାକ୍ କରିସାରିଲା ପରେ ଆସିକି ଦାନ୍ତ ଫାନ୍ତ ଭରିକି କଣ ଟିକେ ଯାଇକି ଖାଇ ଦେଇକି ତାପରେ ବୁଲାବୁଲି କରିବା ପାଇଁ ପ୍ଲାନିଂ କରିଦିଏ ଆଉ ପାଖାପାଖି ଲୋକାଲ ଏରିଆ ଯେମିତି ନେମାରଫେମା ଆମର ଏଠି ଗୋଟେ ଅଛି ମହାପୁରୁଷ ଅଶ୍ୱନାଥ ମହାପୁରୁଷଙ୍କ ଗାଦି ଆଉ ସେଠି ବହୁତ ବଡ଼ ଫେମସ୍ ଜାଗା ଚିତ୍ରତଳା ନଈ ସେଇ ତାରି ପାଖରେ ବହିଯାଇଛି ଆଉ ସେ ନଈ କୂଳେ ବହୁତ ଥଣ୍ଡା ଫଣ୍ଡା ପବନ ମଧ୍ୟ ଦିଏ ଆଉ ଚଢ଼େଇ ମାନଙ୍କର ଯେଉଁ ଆକର୍ଷଣୀୟ କିଚିରିମିଚିରି ଶବ୍ଦ ମନେ ଦର୍ଶକ ମାନଙ୍କୁ ବିମୋହିତ କରେ ତ ମୁଁ ସେଠି ଯାଏ ବୁଲିବା ପାଇଁ ଆଉ ମୋତେ ବହୁତ ବଢ଼ିଆ ଲାଗେ ଆଉ ନଈରେ ଚିତ୍ରତଳା ନଈ ଗାଧୋଇ ଠାକୁରଙ୍କୁ ଦର୍ଶନ କରିସାରି
1: ସ୍ପେଣ୍ଡ କରିବା ଉଚିତ ଏବଂ ସେମିତି କଲେ ଦିନଟିକୁ ଭଲ ଭାବରେ ଆମେ ସ୍ପେଣ୍ଡ କରିପାରିବା ମୁଁ ପଚାରୁଛି ଯେ ଆପଣ ହଁ ଡିଭୋର୍ସ ସ୍ପିରିଚୁଆଲ ମଧ୍ୟ ହେଇପାରିବେ ଏବଂ ଡିଭୋସନାଲ ସ୍ପିରିଚୁଆଲ ହେଇକି ଟିକେ ପ୍ରକୃତି ସହିତ କନେକ୍ଟ କରିବେ ବୋଲି ଆପଣ କହୁଛନ୍ତି ଇଏ ହବ ସଣ୍ଡେର ଗୋଟେ ବେଷ୍ଟ ପ୍ଲାନ ନୁହେଁ କି ଚନ୍ଦ୍ରକାନ୍ତ ଭାଇଙ୍କର କଥା ସଣ୍ଡେକୁ କେମିତି ବେଷ୍ଟ ୱେରେ ପ୍ଲାନ କରିହେବ ରହିଲି ଭାଇ ନମସ୍କାର କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ
0: ନମସ୍କାର
1: ସାଥୀ ଜଣେ ଶ୍ରୋତା କହିଲେ ବର୍ତ୍ତମାନ ଯେ ସଣ୍ଡେକୁ ବେଷ୍ଟ ୱେରେ କାଟିବାର ମାନେ ଫର୍ମୁଲା ବା ସିଏ ଯେମିତି ପାଳନ କରନ୍ତି ସଣ୍ଡେକୁ ବେଷ୍ଟ ୱେରେ କାଟନ୍ତି ସେ ଟିକେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି ନିଜେ ଏବଂ ତା ସହିତ ନିଜ ଆଖପାଖରେ ଯୋଉ ବ୍ୟୁଟିଫୁଲ ନ୍ୟାଚୁରାଲ ପ୍ଲେସେସ୍ ଅଛି ସେଠିକି ଟିକେ ଯିବା ପାଇଁ ଟ୍ରାଏ କରନ୍ତି ସେମିତି ଆପଣ କ'ଣ କରନ୍ତି ସଣ୍ଡେରେ ସଣ୍ଡେକୁ ଟିକେ ଖାସ କରିବା ପାଇଁ କିମ୍ବା ଆପଣଙ୍କର ମତ କ'ଣ ଯେ ସଣ୍ଡେକୁ ଆମେ କେମିତି ଟିକେ ବେଟର କରିପାରିବା ବେଷ୍ଟ ୱେରେ ସଣ୍ଡେକୁ ଆମେ ସେଲିବ୍ରେଟ କରିପାରିବା କ'ଣ ହବା ଦରକାର ସଣ୍ଡେର ଦିନଚର୍ଯ୍ୟା ଆପଣଙ୍କ ମତରେ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ଅଶୋକ ପଣ୍ଡା ମଧୁପାଟଣା କଟକ
1: ଅଶୋକ ଭାଇ ନମସ୍କାର ଗୁଡ ମର୍ଣ୍ଣିଂ ହାଭ୍ ଏ ବ୍ୟୁଟିଫୁଲ ସଣ୍ଡେ କଣ କହିବେ ରବିବାରଟାକୁ କେମିତି ପାଳନ କଲେ ରବିବାରଟା ସୁନ୍ଦର ହେଇଯାଇପାରିବ
2: ମୁଁ ବର୍ତ୍ତମାନ କଥା କହିବି
1: ଆଜ୍ଞା
2: ବର୍ତ୍ତମାନ ଯୋଉ ଗରମ ଗୁଳୁଗୁଳି ହଉଛି
1: ଆଜ୍ଞା
2: ଏଥିରେ ଟିକେ ଭଲ ଖାଦ୍ୟ ଘରେ ତିଆରି କରିକି ଭଲ ଖାଦ୍ୟ ଖାଇକି
1: ଆଚ୍ଛା
2: ଏସିରେ ରହିକି ଏଫ୍ଏମ୍ ରେନ୍ବୋ ଶୁଣିବାର ଅଛି
1: ବା ବଢିଆ କଥା ପୁରା ସାମ୍ପ୍ରତିକ ପରିସ୍ଥିତିକୁ ଆଧାର କରି ଭାଇ କହିଲେ ବଢିଆ କଥାଟି ବର୍ତ୍ତମାନ ଯୋଉ ଗୁଳିଗୁଳି ହଉଛି ବାହାରକୁ କୁଆଡେ ଯାଇ ତ ହବନି ତେଣୁ ଘରେ ଟିକେ ଭଲ ଖାଇବା ପିଇବା କରି ରବିବାରଟାକୁ ଭଲ ଭାବରେ ଘରେ କାଟିବାର
2: ଆଉ ଏଇଟା ହଉଛି ମ୍ୟୁଜିକ୍ ଥେରାପି ନା ଏଫ୍ଏମ୍ ରେନ୍ବୋ ହଉଛି ମ୍ୟୁଜିକ୍ ଥେରାପି
1: ବା ବଢିଆ କଥା କହିଲେ ମ୍ୟୁଜିକ୍ ଥେରାପି ଏବଂ ଆପଣଙ୍କ ମୁଡ୍କୁ ବହୁତ ଫ୍ରେଶ୍ କରିଦବ ଏଇ ଏଫ୍ଏମ୍ ରେନ୍ବୋ ଜରିଆରେ ଆପଣ କୁଆଡେ କୁଆଡେ ଯାଇକି ବୁଲିକି ପଳେଇ ଆସିବେ ଯୋଉ ଫିଲ୍ମର ଗୀତ ବାଜିବ ସେଇ ଫିଲ୍ମ କଥା ମନେ ପଡ଼ିଯିବ ସେ ଜାଗା କଥା ମନେ ପଡ଼ିଯିବ
2: ଆଉ ବର୍ଷା ଦିନ ହେଲେ ତ ଅଲଗା କଥା ଆଉ ଖରା ଗରମ ଗୁଳୁଗୁଳି ଚାଲିଗଲେ ଆଉ କଣ ଘରେ ଏସିରେ ରହିହବ ବାହାରକୁ ଯିବାକୁ ପଡିବ ବାହାରେ ଯାଇକି ବୁଲାବୁଲି କରିବାକୁ ପଡିବ ଆଉ ମୋର ଇଚ୍ଛା ଯେମିତି ଗରମ ଗୁଳୁଗୁଳି ପଳେଇବ ସିଧା ଯିବି ପୁରୀ ଆଗ ଜଗାକୁ ଦର୍ଶନ କରିବାକୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ
1: କରିବାକୁ ଯାହା ହଉ ବଢିଆ କଥା କହିଲେ ଆଉ ପୁରା ମାନେ କରେଣ୍ଟ ସିଚୁଏସନକୁ ଆଧାର କରିକି କହିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ ରହିଲି ନମସ୍କାର
2: ଧନ୍ୟବାଦ
1: ସାଥୀ ଆପଣ କାହିଁ ଡେରି କରୁଛନ୍ତି ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଡାଏଲ କରନ୍ତୁ 06712303153 ଆଉ ଆମକୁ କଲ୍ କରିକି ଜଣାନ୍ତୁ ଯେ ଆପଣଙ୍କର କ'ଣ ଅଛି ମତ ସଣ୍ଡେକୁ ବ୍ୟୁଟିଫୁଲ ୱେରେ କେମିତି ଆପଣ ସ୍ପେଣ୍ଡ କରିପାରିବେ କେମିତି ଖାସ କରିପାରିବେ ସଣ୍ଡେକୁ ବେଟର କରିପାରିବେ ସଣ୍ଡେକୁ ଆପଣଙ୍କ ମତରେ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ସୁନିତା ମ୍ୟାଡାମ ଗୁଡ ମର୍ଣ୍ଣିଂ କ'ଣ କହିବେ ରବିବାରକୁ ସୁନ୍ଦର ଭାବରେ କାଟିବାର ବେଷ୍ଟ ୱେ କ'ଣ ହେଇପାରେ ଆପଣଙ୍କ ମତରେ ତାହେଲେ ଆପଣ କହୁଛନ୍ତି ସଣ୍ଡେକୁ ଏମିତି ନିଜ ସାଙ୍ଗସାଥି ମାନଙ୍କର ଟିକେ ସ୍ପେଣ୍ଡ କରିବା ଖେଳାଖେଳି ଟିକେ କରିବା ନିଜକୁ ଟିକେ ଆକ୍ଟିଭ ରଖିଲେ ସଣ୍ଡେଟା ବହୁତ ସୁନ୍ଦର ଭାବରେ କଟିବ
3: ମୋ ସାଙ୍ଗ ରଶ୍ମିତା ସାହୁ ମୁଁ ତା ସାଙ୍ଗରେ ଖେଳେ ଆଉ ତାଙ୍କ ଘରକୁ ବି ଯାଏ ଆଉ ସ୍କୁଲ ବେଳେ ତ ସ୍କୁଲ ଆଉ ଛୁଟି ଦିନ ଦେଖିକି ରହିବା ଦିନ ଆମେ ପାଲି ଖେଳୁ ରୁଟିପାଲି ଖେଳୁ ସାପ ଗେମ୍ ଖେଳୁ
1: ତାମାନେ ଆପଣ ଛୁଟି ଦେବେ ନିଜକୁ
3: ଆଉ ରହିବା ଦିନ ଆସିଲେ କେହି ବି ମାନେ ସେମିତି ଦେଖିବାକୁ ଦେବେନି ମାନେ ରହିବାରେ ତାଙ୍କୁ ଖୁସି।

0: ଖୁସିରେ
1: କଟେଇବେ, ବୁଲାବୁଲି କରିବେ ସମସ୍ତେ। ବାହ, ବଢିଆ କଥା ଟି କହିଲେ, ବହୁତ ବହୁତ ଧନ୍ୟବାଦ। ଭଉଣୀ କହିଲେ ଯେ ସଣ୍ଡେ କୁ ଆମେ କେମିତି ସେଲିବ୍ରେଟ କରିବା, ସଣ୍ଡେ କୁ ସାଙ୍ଗମାନଙ୍କ ସହିତ ଟିକେ ଟାଇମ ସ୍ପେଣ୍ଡ କରିବା, ଖୁସିରେ ଖୁସିରେ କାଟିବା, ଆକ୍ଟିଭ ରଖିବା ନିଜକୁ ଏବଂ ଖେଳାଖେଳି ଟିକେ କରିବା। ବ୍ୟୁଟିଫୁଲ କଥା, କାରଣ ସପ୍ତାହ ସାରା ହୁଏତ ସାଥି ଆପଣ କୌଣସି କର୍ମ ବ୍ୟସ୍ତତା ଯୋଗୁଁ, କାର୍ଯ୍ୟ ବ୍ୟସ୍ତତା ଯୋଗୁଁ, ଅଫିସର ଟେନସନ ଯୋଗୁଁ ବା ଧା ଧୋଡ଼ ଯୋଗୁଁ ଖେଳିବା ଟିକେ ଆମର କମ ହେଇଯାଇଛି। ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସକାଳୁ ସକାଳୁ ଯାଇକି ଟିକେ ପ୍ରାକ୍ଟିସ କରନ୍ତି, ଟିକେ ୱାର୍ମ ଅପ୍ କରନ୍ତି, ଏକ୍ସରସାଇଜ କରନ୍ତି, ନିଜକୁ ଟିକେ ଆକ୍ଟିଭ ରଖିବା ପାଇଁ ଖେଳନ୍ତି ନିଶ୍ଚୟ। କିନ୍ତୁ ଏ ସଣ୍ଡେର ଟାଇମ ଯେତେବେଳେ ଆପଣଙ୍କ ପାଖରେ ଟାଇମର ବାଉଣ୍ଡରି ନାହିଁ, ଟିକେ ଖେଳିବା ପାଇଁ ଭଲ ଲାଗେ, ମଜା ଲାଗେ ଖେଳିବା ପାଇଁ ଏବଂ ଆକ୍ଟିଭ ରଖିବା ପାଇଁ ସଣ୍ଡେରେ ନିଜକୁ ସେ ପସନ୍ଦ କରନ୍ତି ବୋଲି କହିଲେ, ଇଏ ହେଇପାରେ ସଣ୍ଡେର ଗୋଟେ ବେଷ୍ଟ ୱେ ତାଙ୍କ ହିସାବରେ ସଣ୍ଡେକୁ ସେଲିବ୍ରେଟ କରିବାର। ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଆପଣଙ୍କର ମତରେ ସଣ୍ଡେକୁ କେମିତି ଆମେ ବହୁତ ସୁନ୍ଦର ଭାବରେ କାଟିପାରିବା, ବ୍ୟୁଟିଫୁଲ ଭାବରେ ତାକୁ କାଟିପାରିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ ମର୍ଣ୍ଣିଂ, ନମସ୍କାର, କିଏ କହୁଥିଲେ? ମ୍ୟାଡାମ ଆପଣ କଣ କହିବେ ଯେ ସଣ୍ଡେ କୁ କେମିତି ଆମେ ପ୍ଲାନ କଲେ, କେମିତି ପ୍ଲାନ କରିକି ସଣ୍ଡେ କୁ କାଟିଲେ ସଣ୍ଡେରେ ଗୋଟେ ବେଷ୍ଟ ୟୁଜ୍ ହେଇପାରିବ?
0: କର୍ମ ଭିତରେ ଟିକେ କିଛି ସମୟ ଚିନ୍ତା କରିକି ଭାବି ବୁଲିଯିବି କି କଣ କରିବି, ଏଇଟା ବି ସମ୍ଭବ ହୁଏ ସଣ୍ଡେରେ। କିନ୍ତୁ ସଣ୍ଡେରେ ଆଜି ଟ୍ୟୁସନ ବି ମୁଁ ଛୁଟି କରିଛି, ମର୍ଣ୍ଣିଂରେ ଆଉ ଇଏ ଯୋଉ ଇଭିନିଂରେ।
1: ତାହେଲେ ମ୍ୟାଡାମ ଆପଣ ଯେମିତି କହିଲେ ହାଉସ ୱାଇଫ, ଆପଣଙ୍କ ମତରେ ଗୋଟେ ହାଉସ ୱାଇଫ ପାଇଁ ସଣ୍ଡେ କୁ କେମିତି କାଟିଲେ ସଣ୍ଡେଟା ଗୋଟେ ବେଷ୍ଟ ୟୁଜ୍ ହେଇପାରିବ ବା ସଣ୍ଡେର ଗୋଟେ ମାନେ ମଜା ଲାଗିବ?
0: ସଣ୍ଡେ ଅଛି, ମୁଁ କହୁଛି ଆପଣଙ୍କୁ ଶୁଣୁ, ଆଜି ସଣ୍ଡେରେ ଯେତେବେଳେ ଆପଣ ମର୍ଣ୍ଣିଂରେ ପୁରା ଆସିଲେ,
1: ଆଜ୍ଞା
0: ଭାଇ କହିଲେ କି ଆଜି ବିଶ୍ୱଜିତ ଆସିଛନ୍ତି, ଆଉ ଆଜି ତ ହଁ ନାଟକ ତ ଯାଇନଥିଲେ ଦେଖିବା ପାଇଁ, ଆଉ ମଉସା ଯାଇଥିଲେ, ଆଉ ଆଜି ଆସୁଛନ୍ତି, ଆଜି ଟ୍ରାଏ କରିବୁ କଥା ହବା, ମୁଁ କିନ୍ତୁ ଦେଖିବେ ଚେଷ୍ଟା କରେ, ଯଦି ହେଇଯାଏ ଲାଗିଯାଏ ମୁଁ କଥା ବି ଆଉ
1: ତାହେଲେ ଆପଣ କଣ କହିବେ, ଆପଣ ସଣ୍ଡେ କୁ କେମିତି ହାଉସ ୱାଇଫ ମାନଙ୍କୁ କଣ ଆପଣ ଦେବେ ସନ୍ଦେଶ, ଯେ ସଣ୍ଡେଟାକୁ ଏମିତି ଭାବରେ ଆପଣ ପ୍ଲାନ କରନ୍ତୁ ଯେମିତି ଆପଣ କାଟିଲେ ଆପଣଙ୍କ ସଣ୍ଡେଟା ବହୁତ ଭଲ ହବ, କଣ କହିବେ ଆପଣଙ୍କ ଭଳି ହାଉସ ୱାଇଫ ମାନଙ୍କୁ?
0: କାମକୁ ସନ୍ଧ୍ୟା ବେଳକୁ ରଖିଦେବେ, ମାନେ ଯେଉଁ ପରିମାଣରେ ଗରମ ହଉଛି ନା, ମର୍ଣ୍ଣିଂ କିଛି ଯଦି ଭାତ ଫାତ ରାନ୍ଧି ପଖାଳ କରିଦେଲେ ସେ କିଛି ସମୟ ଆପଣଙ୍କୁ ବ୍ରେକ୍ ମିଳିଗଲା ରେଷ୍ଟ ନେବା ପାଇଁ, କିଛି ଆଉ ଆପଣ ତ ଅଛନ୍ତି ଆପଣ ରେନ୍ବୋ
1: ବା ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ଆପଣ ବଢିଆ ଇନଫର୍ମେସନ ଗୋଟେ ଦେଲେ, ବହୁତ ବଢିଆ ମତ ବି ଦେଲେ, ଆଉ ଆମ ସବୁ ହାଉସ ୱାଇଫ ମାନେ ଶୁଣିକି ଟିକେ ଖୁସି ହେଇଯାଇଥିବେ ଆପଣଙ୍କ କଥା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହିଲି ଆଜ୍ଞା, ନମସ୍କାର। କେତେ ସୁନ୍ଦର ମତ ଗୋଟେ ମିଳିଲା ଦେଖନ୍ତୁ, ହାଉସ ୱାଇଫ ଜଣେ ଆମର ଶ୍ରୋତା କହିଲେ ଯେ ଯଦି ସଣ୍ଡେରେ ଯୋଉ ବାକି ଥିବା କାମ ଅଛି ତାକୁ ଆପଣ ଟିକେ ସେକେଣ୍ଡ ହାଫ୍ କୁ ରଖିଦେବେ, ଫାର୍ଷ୍ଟ ହାଫ୍ ଟିକେ ନିଜ ପାଇଁ ସମୟ ଦେବେ ଏବଂ ଏ ଖରା ଯୋଉ ଗରମ ଯୋଉ ହଉଛି ସେଥିରୁ ଟିକେ ଆପଣଙ୍କୁ ଟିକେ ବ୍ରେକ୍ ମିଳିଯିବ, ଟିକେ ରିଲାକ୍ସେସନ ମିଳିଯିବ। ଏବଂ ତା ସହିତ ଗୋଟେ ବଢିଆ କଥା କହିଲେ, ଏଫ୍ଏମ୍ ରେନ୍ବୋକୁ ମଧ୍ୟ ଟ୍ୟୁନ୍ କରୁଥିବେ, ଏଫ୍ଏମ୍ ରେନ୍ବୋ ସହିତ କନେକ୍ଟେଡ୍ ହେଇକି ଥିବେ, କାରଣ ସଣ୍ଡେ ହଉ ୟା ମଣ୍ଡେ ଏଭ୍ରି ଡେ ହାଉସ ୱାଇଫ୍ଙ୍କ ପାଇଁ ୱାର୍କିଂ ଡେ ହେଇଯାଇଥାଏ, ନିଶ୍ଚିତ ଭାବରେ ସତ କଥା ଏଇଟା। ସେମାନଙ୍କ ପାଇଁ ସଣ୍ଡେକୁ ଟିକେ ସ୍ପେଶାଲ କରିବା ପାଇଁ କିଛି ରିଲାକ୍ସେସନ ନିହାତି ଦରକାର ହୁଏ। ଆପଣମାନେ ମଧ୍ୟ ଯଦି ଆପଣଙ୍କ ଘରେ ହାଉସ ୱାଇଫ ମାନେ ଅଛନ୍ତି ସେମାନଙ୍କୁ ଖୁସି କରିବା ପାଇଁ ସଣ୍ଡେରେ କିଛି ସ୍ପେଶାଲ କରନ୍ତୁ ଆଜ୍ଞା ସେମାନଙ୍କ ପାଇଁ। ବର୍ତ୍ତମାନ ଆପଣଙ୍କର ସଣ୍ଡେକୁ ସ୍ପେଶାଲ କରିବା ପାଇଁ ଡାଇଲ ଇନ୍ ଲାଇଫ ଚାଟ୍ରେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ସୋନୁ ନିଗମଙ୍କ କଣ୍ଠରେ ମୁଁ ପ୍ଲେ କରିଦେଉଛି, ଟ୍ୟୁନ୍ କରୁଥାନ୍ତୁ ଏ ବ୍ୟୁଟିଫୁଲ ଟ୍ରାକ୍, ଆଉ ପରେ ପରେ ସାଙ୍ଗେ ସାଙ୍ଗେ ଆପଣମାନଙ୍କ ସାଙ୍ଗରେ ପୁଣି ବାର୍ତ୍ତାଳାପ ଷ୍ଟାର୍ଟ କରିଦେବା। ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଗାଉଛନ୍ତି ଦବଙ୍ଗରୁ ଏ ଗୀତ।

0: ବାହାରକୁ ଯାଇକି ବୁଲାବୁଲି କଲେ ଏ ସଣ୍ଡେଟା କାଟିପାରିବ। କିନ୍ତୁ ଆପଣ କୁହନ୍ତୁ, ଯଦି ଆପଣଙ୍କୁ ଏମିତି ଗୋଟିଏ ଦିନ ସଣ୍ଡେ ବି ମିଳୁଛି ବା ୱିକ୍ରେ ଗୋଟେ ସଣ୍ଡେ ମିଳୁଛି, ତାକୁ କେମିତି ୱେରେ ଆମେ କାଲକୁଲେଟ୍ କରିକି ଡିଭାଇଡ୍ କରିକି ତାକୁ ବହୁତ ସୁନ୍ଦର କରିପାରିବା, ଆଉ ଯାହାଫଳରେ କି ସଣ୍ଡେର ଗୋଟେ ବ୍ୟୁଟିଫୁଲ୍ ୟୁଜ୍ ମଧ୍ୟ ହେଇପାରିବ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ସମଲ କୁମାର ରାଉତ, କଟକରୁ କହୁଥିଲି।
0: ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। କଣ କହିବେ, ସଣ୍ଡେକୁ କେମିତି କାଲକୁଲେଟ୍ କରିକି ପ୍ଲାନ୍ କରିକି ସ୍ପେଣ୍ଡ କଲେ ରବିବାରଟା ଭଲ ଭାବରେ କଟିବ ବୋଲି ଆପଣଙ୍କର ମତ?
1: ରବିବାର କଣ, ଖାଇବା ପିଇବା ଭଲ ଟିକେ ସକାଳୁ ହେଇଯିବ, ଆଉ ରେଡ଼ିଓଟା ଧରିବ, ରେଡ଼ିଓଟା ଧରିକି ତୋଟାକୁ ଯାଇକି ନଦୀ କୂଳରେ ଆମ୍ବ ଖାଇବ, ଆଉ ତୋଟଙ୍କ ସାଙ୍ଗରେ ତାସ୍ ଖେଳିବ, ବସିକି ବଡ ଲୋକଙ୍କ ସାଙ୍ଗରେ କଥା ଶୁଣିବ, ବସିକି ଭଲ ଲାଗିବ।
0: ଆରେ ବା, ବଢିଆ କଥା, ପୁରା ସିମ୍ପଲ ନା, ଆଉ କିଛି ଡାଉଟ୍ ନାହିଁ ସେଥିରେ?
1: ମଜା
0: ଲାଗିବ ଏବଂ ବହୁତ ବଢିଆ ବଢିଆ କଥା ବି ଜାଣିବାକୁ ମିଳିବ, ନୂଆ ନୂଆ କଥା ଶିଖିବାକୁ ମିଳିବ, ତାଙ୍କର ଅନୁଭୂତିରେ ମଧ୍ୟ ବହୁତ କିଛି ଶିଖିବାକୁ ମିଳିବ। ଏଇ ଭାବରେ ସଣ୍ଡେଟି ବହୁତ ସୁନ୍ଦର ଭାବରେ କଟିପାରିବ,
1: ବହୁତ ମଜା, ଥଟା ମଜାରେ ବହୁତ ମଜାରେ କଟିବ।
0: ଆଜ୍ଞା ଆଜ୍ଞା, ତା ସହିତ ଖେଳ ବେଳ ବି ଟିକେ ହବ ଯେମିତି କହିଲେ ଆପଣ, ନାଇଁ?
1: ଆଜ୍ଞା ଆଜ୍ଞା, ସେମିତି ତାସ୍ ଖେଳ ହଉଥିବ, ଲୁଡୁ ଖେଳ ହଉଥିବ, ସେଥିରେ ବାଘ ଖେଳି ଖେଳ ଚାଲିଥିବ।
0: ଆଚ୍ଛା, ଆଉ ଯଦି ପାଖରେ ଟିକେ ନ୍ୟାଚୁରାଲ ଜାଗା ଯେମିତି ଅଛି, ଆପଣ କହିଲେ ଆମ୍ବ ତୋଟା କି ନଈକୂଳ ଟିକେ ଅଛି, ଆପଣଙ୍କ ପାଖରେ ସ୍କୋପ ଅଛି, ତାହେଲେ ଆପଣ ଯାଇକି ଟିକେ ସେଠିକି ବୁଲାବୁଲି କଲେ ବି ଟିକେ ରିଲାକ୍ସ ଲାଗିବ। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆପଣଙ୍କର ସୁନ୍ଦର ମତ ଆମ ସହିତ ସେୟାର କଲେ। ରହିଲି ଭାଇ, ନମସ୍କାର। ସାଥି ସାଙ୍ଗରେ ଥିବ ଏଫ୍ଏମ୍ ରେନ୍ବୋ, ଆଉ ତା ସହିତ ତାସ୍ ଖେଳର ଆସର ଜମୁଥିବ କିମ୍ବା ଯେକୌଣସି ଖେଳର ଆସର ଜମିଥିବ, ଏବଂ ନ୍ୟାଚୁରାଲ ପ୍ଲେସ୍ ଯଦି ପାଖରେ କିଛି ଅଛି, ତାର ଥଣ୍ଡା ଥଣ୍ଡା ପବନ, ଆମ୍ବ ତୋଟା କିମ୍ବା ନଈ କୂଳ, ଏଫ୍ଏମ୍ ରେନ୍ବୋ, ଏବଂ ତା ସହିତ ସଣ୍ଡେର ମର୍ଣ୍ଣିଂ, ଏବଂ ଯଦି ବୟସ୍କ ଲୋକମାନେ ଅଛନ୍ତି, ସାଙ୍ଗସାଥିମାନେ ଅଛନ୍ତି, ତାଙ୍କ ସହିତ ଟିକେ କଥୋପକଥନ, ବାର୍ତ୍ତାଳାପ, ଖଟି ମଜା, ଏଇ ଭାବରେ ସଣ୍ଡେକୁ କାଟିବା ପାଇଁ ଜଣେ ଭାଇ ବର୍ତ୍ତମାନ ଦେଲେ ମତ। ଆପଣ କଣ ଦେବେ ମତ, ଆପଣଙ୍କର କଣ ଅଛି ମତ ଦେଖିବା। ଆଉ ଜଣେ କଲ୍ ଆସିଯାଇଛି, ଦେଖିବା କିଏ କରୁଛନ୍ତି, କଣ କହୁଛନ୍ତି ସେ ସଣ୍ଡେର ମତ ତାଙ୍କର। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଡିସିପ୍ଲିନ୍, ମନ ଉପରେ ଅଙ୍କୁଶ ଲଗାଇବାର ଏମିତି ଏକ ଶବ୍ଦ।
0: ଆଜ୍ଞା,
2: ଡିସିପ୍ଲିନ୍ ମନ ଉପରେ ଅଙ୍କୁଶ ଲଗାଇବାର ଏମିତି ଏକ ବ୍ରେକ, ତାକୁ ମୁଁ ଗୁରୁତ୍ୱ ଦିଏ। ନମସ୍କାର ଆଜ୍ଞା, ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
0: ଆଜ୍ଞା ନମସ୍କାର, ଗୁଡ୍ ମର୍ଣ୍ଣିଂ। କଣ କହିବେ, ସଣ୍ଡେ ବା ରବିବାରକୁ କେମିତି ଭାବରେ କାଲକୁଲେଟ୍ କରିକି ଆମେ ସ୍ପେଣ୍ଡ କଲେ?
2: ଆପଣ ସେ ଯୋଉ କାଲକୁଲେସନ ସମୟର ଗୋଟେ, ମୁଁ ତା ପୂର୍ବରୁ ଗୋଟେ ଶବ୍ଦ ଯୋଡ଼ିଲି, ସେଇଟା ହଉଛି
0: ଡିସିପ୍ଲିନ୍।
2: ଡିସିପ୍ଲିନ୍ ଗୋଟେ ଏମିତି ଶବ୍ଦ ବା ଗୋଟେ ଏମିତି ଅସ୍ତ୍ର, ତାକୁ ଆମେ ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ଯଦି ବ୍ୟବହାର କରିବା, ତାହେଲେ ଆମ ମନ ଉପରେ ଅଙ୍କୁଶ ଲାଗିପାରିବ।
0: ତାହେଲେ କେମିତି ସଣ୍ଡେକୁ
2: କରିବା, ଆଜିର କାମ ଏବେ କରିବା,
0: ତାହେଲେ ସଣ୍ଡେକୁ କେମିତି ଡିସିପ୍ଲିନ୍ ୱେରେ ଆମେ ଟିକେ ସ୍ପେଣ୍ଡ କରିବା କୁହନ୍ତୁ, ଆପଣ ଟିକେ ଆଇଡିଆ ଦିଅନ୍ତୁ।
2: ଆଜ୍ଞା, ଯୋଉମାନେ ଭେଜିଟେରିଆନ ବା ନନ୍ ଭେଜିଟେରିଆନ, ତ ସେ ସବୁ ଭିତରେ ପଜିଟିଭିଟି ରହିବା ଦରକାର।
0: ଆଜ୍ଞା,
2: ପଜିଟିଭ ହିସାବରେ ଯଦି ଆମେ ଆଗକୁ ଗତି କରିବା, ତ ସଣ୍ଡେ ବି ବହୁତ ସୁନ୍ଦର ସଣ୍ଡେ ହେଇଯିବ। ଆଉ ନାହିଁ ତ ଆଜି ସଣ୍ଡେ ଅଛି, ଭଲ କିଣି ଅଳିଆ ଆଣିକି ଜାଣିକି ଇଏ କରିବା, କାଲିକି ହସ୍ପିଟାଲ ଦୌଡିବା, ଇଏ ବହୁତ ଜଟିଳ ବିଷୟ ଭାଇ।
0: ତାମାନେ ଆପଣ କହୁଛନ୍ତି ସଣ୍ଡେରେ ଖାଆନ୍ତୁ, ବୁଲନ୍ତୁ ବା ଯାହା ବି କରନ୍ତୁ, କିନ୍ତୁ ସେ ଭିତରେ ଡିସିପ୍ଲିନ ଟି ରହିବା ନିହାତି ଦରକାର।
2: ଆଜ୍ଞା ଭାଇ,
0: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ବହୁତ ସୁନ୍ଦର ମତ ଦେଲେ,
2: ମନେ ପଡ଼ିଯାଉଛି, ବହୁତ ବହୁତ ଧନ୍ୟବାଦ ଆପଣ,
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ। ଆଜ୍ଞା ରହିଲି, ନମସ୍କାର। ସେଠି ସୁନ୍ଦର ସୁନ୍ଦର ମତ, ଭିନ୍ନ ଭିନ୍ନ ମତ, ଯେମିତି ବର୍ତ୍ତମାନ ଜଣେ ଶ୍ରୋତା ଆମର କହିଲେ ଯେ ସଣ୍ଡେରେ ଯାହା କରୁଛନ୍ତି କରନ୍ତୁ, ଆପଣ ବୁଲିବାକୁ ଯାଆନ୍ତୁ, ସଣ୍ଡେରେ ଭେଜ୍ ଖାଆନ୍ତୁ ବା ନନ୍ ଭେଜ୍ ଖାଆନ୍ତୁ, ରେଷ୍ଟ ନିଅନ୍ତୁ, ସବୁ ଭିତରେ ଟିକେ ଡିସିପ୍ଲିନ୍ ରହିବା ଦରକାର, ହେଲେ ଆପଣଙ୍କର ମଣ୍ଡେ ଏବଂ ୱିକ୍ଟା ମଧ୍ୟ ବହୁତ ଭଲରେ କଟିବ। ସେମିତି ୟୁନିକ୍ ୟୁନିକ୍ ମତ ଆସୁଛି, ଦେଖିବା ନେକ୍ସଟ ମତ କଣ ଆସୁଛି, କେମିତି ଆସୁଛି। ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଭାଇ ନମସ୍କାର, ମୁଁ ରାଣୀପଡ଼ାରୁ ଅର୍ପାନନ୍ଦ ନାୟକ କହୁଥିଲି।
0: ହଁ, କେମିତି ଅଛନ୍ତି ଆପଣ, କଣ କହିବେ? ଗୁଡ୍ ମର୍ଣ୍ଣିଂ, ହାଭ୍ ଏ ବ୍ୟୁଟିଫୁଲ୍ ସଣ୍ଡେ।
3: ହ୍ୟାଲୋ
0: ଆଜ୍ଞା, କୁହନ୍ତୁ କଣ ଆପଣଙ୍କର ମତ, ସଣ୍ଡେକୁ କେମିତି ବେଟର କରିପାରିବା, କେମିତି ସଣ୍ଡେକୁ କାଟିଲେ ସଣ୍ଡେଟା ବେଷ୍ଟ ୱେରେ ୟୁଜ୍ ହେଇପାରିବ?
3: ଭାଇ ମୋର ଟିକେ ଫ୍ୟାସନ ଉପରେ ଆଶା ଥାଏ।
0: ହ୍ୟାଲୋ
3: ହ୍ୟାଲୋ
0: ଆଜ୍ଞା, କୁହନ୍ତୁ।
3: ଭାଇ ମୋର ଫ୍ୟାସନ ଉପରେ ବହୁତ ଇଚ୍ଛା, ଟିକେ ଫ୍ୟାସନ ହେଲେ ମାନେ ସଣ୍ଡେରେ ମନଟା ଟିକେ ଫ୍ରେଶ ଲାଗେ, ଖରା ଗରମ ହଉ ସବୁ ପାଟେ ପଦାକୁ ଯାଇ ହବନି ନା, ତେଣୁ ଘରେ ରହିକି ମନ ପସନ୍ଦର ମୁଭି ହଉ ସଙ୍ଗ ହଉ ଦେଖି

0: ସଣ୍ଡେରେ ଦିନରେ ଲଭ୍ ୟୁ ଜିନ୍ଦଗୀ ମଧ୍ୟ କହିବା ପାଇଁ ଇଚ୍ଛା ହୁଏ, କାରଣ ଏଇ ଜୀବନକୁ ଏନ୍ଜୟ କରିବାର ଯୋଉ ବ୍ରେକ୍ ଟାଇମ୍ଟା ଥାଏ, ଇଏ ଆଉ ସହିତ ନିଜ ସହିତ ନିଜକୁ ଆଉ ଟିକେ ଅଧିକ ଭଲ ଭାବରେ ଜଡ଼ିତ କରିଦିଏ, ନିଜ ଫ୍ୟାମିଲି ମେମ୍ବର୍ସ ମାନଙ୍କ ସହିତ ଜଡ଼ିତ କରିଦିଏ, ସେଥିପାଇଁ ସଣ୍ଡେ ହେଇଯାଏ ଟିକେ ଖାସ୍। ସଣ୍ଡେକୁ କେମିତି ତାହେଲେ ଆମେ ସେଲିବ୍ରେଟ୍ କରିଲେ, ସଣ୍ଡେକୁ କେମିତି ୱେରେ ଆମେ ପ୍ଲାନ୍ କରିକି କାଟିଲେ ସଣ୍ଡେକୁ ଠିକ୍ ଭାବରେ ଆମେ ୟୁଜ୍ କରିପାରିଲେ ବୋଲି କହିବା, ଆପଣଙ୍କର ମତ ସେଥିରେ କ'ଣ ଆସିଯାଇଛି? ପରବର୍ତ୍ତୀ କଲ୍ ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ଆଜ୍ଞା ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର।
0: ନମସ୍କାର ଭାଇ, ଟିକେ ପରିଚୟ ଦେଇ ଦିଅନ୍ତୁ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ। ଫାର୍ଷ୍ଟ
1: ମୁଁ ମୁନା ପଣ୍ଡା କୋଟିଲା କନପୁର ଜଗତସିଂହପୁର କହୁଥିଲି।
0: ମୁନା ଭାଇ, ହାଭ୍ ଏ ବ୍ୟୁଟିଫୁଲ ସଣ୍ଡେ। କଣ କହିବେ, ସଣ୍ଡେକୁ ଆମେ କେମିତି ୱେରେ ପ୍ଲାନ କରିକି ସେଲିବ୍ରେଟ କଲେ ସଣ୍ଡେଟାକୁ ଠିକ୍ ଭାବରେ ଗୋଟେ କଟିଲା ବୋଲି ମନକୁ?
1: ଭାଇ ସଣ୍ଡେଟା ପ୍ରକୃତରେ ଦେଖିବା ହେଲେ ସ୍କୁଲ କଲେଜ ସରକାରୀ ଚାକିରି ମାନଙ୍କ ପାଇଁ ନିହାତି ଗୋଟେ ଭଲ ଦିନ, କାହିଁକିନା ରବିବାରଟା ଛୁଟି ପଟି। ମୋ ମତରେ ସେମାନେ ମୁଁ ତା ପରାମର୍ଶ ଦେଇନି, କେବଳ ପ୍ରସ୍ତାବ ଗୋଟେ ଦଉଛି, ସଣ୍ଡେଟା ଗୋଟେ କାମ କରନ୍ତୁ, ଟୋଟାଲି କାମ ଧନ୍ଦାରୁ ପୁରା ବିରତ ହେଇଯାଆନ୍ତୁ, କାହିଁକିନା ଗୋଟା ଦିନ ଆମେ ସୁଯୋଗ ପାଉଛେ, ଏମିତିକି ଗୋଟେ ପରିବାର ସାଙ୍ଗେ ଆମେ ସମୟ ଦେଇପାରୁନେ, ଏକାଠି ବସିବା, କଥାବାର୍ତ୍ତା ହେବା, ଖାଇବା ପିଇବା, ବନ୍ଧୁମାନଙ୍କ ସାଙ୍ଗେ ଟିକେ ସମ୍ପର୍କ ରଖିବା, କାରଣ ଆଜିକା ଡେଟ୍ରେ ଦେଖନ୍ତୁ ସମ୍ପର୍କ ମୂଲ୍ୟ ହଜିଗଲା।
0: ଆମ
1: ଦେଶରେ ଏମିତି ହେଲେ ଲୋକମାନେ କାହା ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି ସେ ଜାଣିପାରୁନାହାନ୍ତି, କାରଣ ମୋବାଇଲ କମ୍ପ୍ୟୁଟର ଛଡା କିଛି ଜାଣିନାହାନ୍ତି। ଯଦି ଗୋଟା ଦିନ ସୁଯୋଗ ମିଳୁଛି, ବିଶେଷ କରି ପରିବାରକୁ ସମୟ ଦିଅ ଏବଂ ବନ୍ଧୁବାନ୍ଧବ ମାନଙ୍କ ସାଙ୍ଗେ କଥାବାର୍ତ୍ତା, ମୋବାଇଲ ପୁରା ଦୂରେଇ ଯାଅ ଗୋଟାଏ ଦିନ, ଦେଖିବେ ଭାଇ ସମସ୍ତେ ଖୁସିରେ ରହିବେ।
0: ବାଃ, ବହୁତ ସୁନ୍ଦର ମତ ଭାଇ ଦେଲେ। ମୁନା ଭାଇଙ୍କ କହିବା କଥା ସଣ୍ଡେଟା ହଉ ସମ୍ପର୍କର ଦିନ, ସମ୍ପର୍କ ମାନଙ୍କ ପାଇଁ ଡେଡିକେଟ୍ କରାଯାଉ ସଣ୍ଡେ।
1: ଦେଖନ୍ତୁ ଭାଇ ଆପଣ ବି କର୍ମ କରୁଛନ୍ତି, ମୁଁ ବି କରୁଛି, କିନ୍ତୁ ଏକା ସମୟରେ ଗୋଟେ ଟେବୁଲ ବସି ଖାଇବାନି, ରବିବାରଟା ଆସୁଛି ଆମ ମାନଙ୍କ ପାଇଁ, ଆମେ ଅତୀତ ମଧ୍ୟ ଗୋଟେ ପରିବାର ସାଙ୍ଗେ ବସି ଆଲୋଚନା କରିବା, କଥାବାର୍ତ୍ତା କରିବା, ଭଲ ମନ୍ଦ କରି ଖାଇବା, ଆଲୋଚନା କରିବା, ବନ୍ଧୁମାନଙ୍କ ସାଙ୍ଗ ସାଥି ଏମାନଙ୍କ ସାଙ୍ଗେ ଟିକେ ସମ୍ପର୍କ ରଖିବା, କାରଣ କର୍ମ
0: ଜୀବନରେ ଆମେ ପାଉନେ ସମୟ
1: ପର୍ବପର୍ବାଣି ରଖିଛନ୍ତି ଏକାଠି ହେବା ପାଇଁ, ଆମେ ତା ସୁଯୋଗଟା ବ୍ୟବହାର ନ କରି ଆମେ ନିଜର ଭିତରେ ସୀମିତ ରହିକି ଖାଲି କର୍ମ ହିଁ କର୍ମ, ଏମିତିକି ରବିବାର ଦେଖନ୍ତୁ କିଛି ଲୋକ ଯେଉଁ ଅଫିସ କାମ ବି ଘରେ ବସି
0: କରୁଥିବେ,
1: ଆମକୁ ଛୁଟି ମିଳିଛି, ଆମେ ସେ ଅଫିସ କାମଟା
0: ଆଜ୍ଞା ବହୁତ ବଢିଆ ମତ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କରିଥିବାରୁ। ରହିଲି ଭାଇ ନମସ୍କାର।
1: ଆପଣ ସବୁବେଳେ ଖୁସି ଥାନ୍ତୁ, ବିନ୍ଦାସ ଥାନ୍ତୁ, ସବୁବେଳେ ପାଇଁ ଜୀବନକୁ ଏନ୍ଜୟ କରନ୍ତୁ, ରହୁଛି ନମସ୍କାର।
0: ରହିଲି ଭାଇ ନମସ୍କାର। ସାଥି ସାଥିରେ ଆମେ ସମସ୍ତେ ମଣିଷ ସାମାଜିକ ପ୍ରାଣୀ, ସାମାଜିକ ପ୍ରାଣୀମାନେ ସବୁବେଳେ ଗୋଟେ ସମ୍ପର୍କକୁ ଆଧାର କରି ସମ୍ପର୍କର ସୂତାକ୍ଷରରେ ଆମେ ସମସ୍ତେ ବଞ୍ଚୁ, ସୁଖରେ ଦୁଃଖରେ।

0: ଏମିତି ଜଣେ କାହାକୁ ଯିଏ ଆମକୁ ଆହାପଦେ କହୁଥିବ, ଆମର ସୁଖ ଦୁଃଖରେ ଆମ ପାଖରେ ଠିଆ ହଉଥିବ, ଆମ ପାଇଁ ଭଲ ଚିନ୍ତା କରୁଥିବ, ଆମ ଦୁଃଖ ବେଳେ ଆମ ହାତ ଧରିକି ଆମକୁ ସାହସ ଦଉଥିବ, ତେବେ ଏଇସବୁ କାମ କରନ୍ତି ଆମ ସମ୍ପର୍କୀୟ ମାନେ ବା ଆମ ସମ୍ପର୍କ ମାନେ। ଏଇ ଯୋଉ ସମ୍ପର୍କ ମଣିଷ ତାର ଜନ୍ମଗତ ସମ୍ପର୍କ ହଉ ବା ନିଜେ କିଛିଟା ସମ୍ପର୍କ ଆସିସାରିଲା ପରେ ଏ ଧରାପୃଷ୍ଠକୁ ତିଆରି କରିଦିଏ, ନିଜର ବ୍ୟବହାର, ନିଜର ଆଚାର, ନିଜର କଥାବାର୍ତ୍ତା ଦ୍ୱାରା ମଧ୍ୟ ତାର ବହୁତ ସାଙ୍ଗସାଥି ସମ୍ପର୍କ ତିଆରି ହେଇଯାଏ, ହ୍ୱିଚ୍ ଇଜ୍ ନଟ୍ ରିଲେଟେଡ୍ ଟୁ ହିଜ୍ ଫ୍ୟାମିଲି। ଏ ସବୁ ସମ୍ପର୍କକୁ ସମୟ ଦେବାର ଦିନ ହେଉଛି ରବିବାର ଆମର ଏଇ ଶ୍ରୋତା ଭାଇଙ୍କ ମତରେ। ତେବେ ଆପଣଙ୍କ ମତ କ'ଣ ଅଛି କୁହନ୍ତୁ, କଲ୍ କରନ୍ତୁ 0671230315 ନମ୍ବରରେ, ଆଉ ଜଣାନ୍ତୁ ଯେ ସଣ୍ଡେକୁ କୋଉଭଳି ଭାବରେ ସେଲିବ୍ରେଟ୍ କଲେ, କୋଉଭଳି ଭାବରେ ସଣ୍ଡେକୁ କାଟିଲେ ସଣ୍ଡେର ବେଷ୍ଟ ସଣ୍ଡେ ହେଇପାରିବ ଆମ ପାଇଁ। ଆସିଯାଇଛି ଆଉ ଗୋଟେ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ, କଲ୍ଟି ହୁଏତ କଟିଯାଇଛି କୌଣସି କାରଣରୁ, ଚିନ୍ତା ନାହିଁ, ଆପଣଙ୍କ କଲ୍ ଆସିକି ଗୋଟେ ପରେ ଗୋଟେ ପହଞ୍ଚି ଯାଉଛି ମୋ ପାଖରେ। ଯେମିତି ଦେଖନ୍ତୁ ଆଉ ଗୋଟେ କଲ୍ ଆସିଯାଇଛି, ବର୍ତ୍ତମାନ ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ ଆଜ୍ଞା, କୋଉଠୁ କହୁଥିଲେ? ନମସ୍କାର ଆଜ୍ଞା,
1: ରାଜେନ୍ଦ୍ର
0: ନନା ନମସ୍କାର, ଆପଣଙ୍କୁ ଶୁଭ ରବିବାର। କଣ କହିବେ, ରବିବାରଟାକୁ ନନା ଆମେ କେମିତି ଭାବରେ ଅତିବାହିତ କଲେ ରବିବାରର ଗୋଟେ ସୁନ୍ଦର ଭାବରେ ରବିବାର କଟିପାରିବ ବୋଲି ଆପଣଙ୍କର ମତ?
1: ନା, ମୋ ମତ କଣ, ଅନେକ କଥା କହିଲେନି
0: ଆଜ୍ଞା,
1: ମୁଁ ଶୁଣିଛି
0: ଆଜ୍ଞା,
1: କିନ୍ତୁ ମୁଁ ଗୋଟେ ଛୋଟ କଥା କହୁଛି
0: ଆଜ୍ଞା,
1: ଜୀବର ଯୋଡ଼ିଏ ସଂଜ୍ଞା ଅଛି
0: ଆଜ୍ଞା,
1: ଗୋଟେ ହଉଛି ଚେତନ, ଗୋଟିଏ ଅଚେତନ, ଗୋଟେ ଜଡ଼। ଆମେ ହେଲେ ଚେତନ ଜୀବ
0: ଆଜ୍ଞା,
1: ପଶୁମାନେ ହେଲେ ଅଚେତନ ଜୀବ, ବୃକ୍ଷ ଲତା ପାହାଡ଼ ପର୍ବତ ହେଲେ ଜଡ଼ ଜୀବ
0: ଆଜ୍ଞା।
1: କେବଳ ଈଶ୍ୱର ଶକ୍ତି, କର୍ତ୍ତବ୍ୟ, ମନବୃତ୍ତି, କର୍ମ, ଆ ବିଷୟରେ ସବୁ ଜାଣିପାରେ ମାନବ ଜୀବ
0: ଆଜ୍ଞା ଆଜ୍ଞା,
1: ଆଉ ଅନ୍ୟମାନେ କେହି ଜାଣିପାରନ୍ତିନି। ତେଣୁ ମାନବ ଜନ୍ମ ପାଇଲା ପରେ ଦିନ ଆଉ ରାତିକି ଅନୁଭବ କରିବ, ଇଏ ତା ଭିତରେ ମୁଣ୍ଡ ଖର୍ଚ୍ଚ କରିବ। ଦିନ କୋଉଥି ପାଇଁ ହଉଛି ନା, ସୂର୍ଯ୍ୟଙ୍କ ଆଲୋକ ପାଇଁ ହଉଛନ୍ତି। ସୂର୍ଯ୍ୟ କିଏ ସେ, ଏ ସବୁ ଜିନିଷ ଅନୁଭବ ତର୍ଜମା କରିବେ ମାନବ ଜୀବ। ତେଣୁ ସନ୍ଧ୍ୟା ଦିନ ସବୁ ଧର୍ମ ଅନୁଷ୍ଠାନ ମାନେ ଟିକେ ପଦାର୍ପଣ ଘର କାମ ସାରିକି କରିବେ, ସେଠି ଯାହା ଟିକେ ସାଧାରଣ ପ୍ରସାଦ ପାଇ ମିଳିବ ନନାମାନଙ୍କ ପାଖରେ ଖାଇବେ, ସିଏ ଦିନେ ଦିନେ ବଜାଯିବ, ଦେବତାଙ୍କର ଉଚ୍ଚିଷ୍ଟ ସିଏ। ଆମେ ମାନବ, ଯେମିତି ଆମେ ଖାଉଥିଲେ ଡଗ ଚାହିଁ ଖାଇବ, ଆମେ ପକେଇଦେଲେ ସେ ସାଙ୍ଗେ ସାଙ୍ଗେ ପତ୍ରକୁ ଚାଟିଦେବ, ଯେମିତି ଦେବତା ଆଉ ଆମେ, ପ୍ରଭୁ ଜଗନ୍ନାଥ ଆଉ ଆମ ଭିତରେ ସମ୍ପର୍କ ସେୟା। ଏତେ ପଇସା ଖର୍ଚ୍ଚ କରି ଗାଡି ଘୋଡ଼ା କରି ଲୋକ କାହିଁ ଯାଉଛନ୍ତି, କେବଳ ସେ ପ୍ରଭୁଙ୍କର ଉଚ୍ଚିଷ୍ଟକୁ ସେବନ କରିବାକୁ। ଉଚ୍ଚିଷ୍ଟ ସେବନ କଲେ ଆମ ଜୀବନଟା ସାର୍ଥକ ହେବ,
0: ସାର୍ଥକ ହେବ,
1: ଯେମିତି ତାଙ୍କ ବିଷୟରେ ଟିକେ ଅନୁଭବୀ ହେବା ମାନବ ଜୀବନ ପାଇକିରି। ସୂର୍ଯ୍ୟଙ୍କର କର୍ତ୍ତବ୍ୟ ଜୀବ ଆମ ପାଇଁ କଣ, ଆମର କର୍ମ ଆଉ ମନବୃତ୍ତି ତାଙ୍କ ପାଇଁ କଣ ରହିବା ଆବଶ୍ୟକ, ଆଉ ଆମେ କଣ ରଖୁଛେ, ଏ ବିଷୟରେ ତର୍ଜମା କରାଯିବ। ଅଧ୍ୟାତ୍ମ କ୍ଷେତ୍ରରେ ମନ୍ଦିର ମାନଙ୍କୁ ବସିଲେ ଅନେକ ଲୋକ ଆସିବେ, ସେଠିକି ଅନେକ ଲୋକ ଆସିବେ, ଅନେକ ପ୍ରକାର କଥାବାର୍ତ୍ତା ହବ, ଏଇ ବିଷୟରେ ଜାଣିବା। ଗୋଟେ ସୁନ୍ଦର ଦିନ, ଛୁଟି ଦିନ,
0: ଯେମିତି
1: ମାନବ ଜନ୍ମ ପାଇଛେ ତାଙ୍କ ପ୍ରଭୁ ଜଗନ୍ନାଥଙ୍କ ଭିତରେ ଟିକେ ଅନୁଭବ। ପ୍ରଭୁ ଜଗନ୍ନାଥ ନୁହନ୍ତି ଦେବତା, ସେ ଶ୍ରେଷ୍ଠ ଦେବତା, ଦ୍ୱାଦଶ ବୈଷ୍ଣବର ଦେବତା, କିନ୍ତୁ ଲୋକ ସମାଜ
0: ଆଜ୍ଞା। ବହୁତ ସୁନ୍ଦର କଥା କହିଲେ ଯେ ସଣ୍ଡେ ହେଉ ଆତ୍ମଚିନ୍ତନର ଦିନ, ଏବଂ ଏଇ ଯୋଉ ଶକ୍ତି, ଯୋଉ ଅଦୃଶ୍ୟ ଶକ୍ତି ଆମ ସମସ୍ତଙ୍କ ପଛରେ ଅଛି, ତା ସହିତ ନିଜକୁ ଟିକେ ଯୋଡ଼ିବାର ଦିନ ହେଉ। ବହୁତ ବହୁତ ସୁନ୍ଦର ଆପଣଙ୍କର ମତ, ସେଥିପାଇଁ ହୃଦୟରୁ ଧନ୍ୟବାଦ। ରହିଲୁ ରାଜେନ୍ଦ୍ର ନନା ଆପଣଙ୍କ ସୁନ୍ଦର ମତ ପାଇଁ, କେତେ ସୁନ୍ଦର ସୁନ୍ଦର ମତ, ନୂଆ ନୂଆ କଥା, ନୂଆ ନୂଆ ମତ। କେଉଁଭଳି ଭାବରେ ଆମେ ରବିବାରକୁ ଅତିବାହିତ କଲେ ରବିବାର ଆମର ଆହୁରି ସୁନ୍ଦରମୟ ହେଇପାରିବ, ସୁନ୍ଦର ହେଇପାରିବ, ଏବଂ ଆମ ପାଇଁ କିଛି ଭଲ ହେଇପାରିବ ସେ ରବିବାରରେ, ତାରି ଉପରେ ସମସ୍ତଙ୍କର ମତ। ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରୁଛନ୍ତି, କୋଉଠୁ କରୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର।
0: ନମସ୍କାର ନମସ୍କାର, ରାଜେଶ ଭାଇ କହୁଛନ୍ତି, ନିଶ୍ଚୟ ମୁଁ ଜାଣିଗଲି। ଟିକେ ଆପଣ ପରିଚୟ ତଥାପି ଦେଇଦିଅନ୍ତୁ ସବୁ ଶ୍ରୋତା ବନ୍ଧୁମାନଙ୍କୁ।
2: ନାଇଁ ମୋ ପରିଚୟ ପ୍ରାୟ ସମସ୍ତେ ଜାଣିଛନ୍ତି ଆଉ, ଭୂତପୂର୍ବ କଲର ରାଜେଶ ନାୟକ ଚର୍ଚିକା ବଜାର।
0: ରାଜେଶ ଭାଇ ଫ୍ରମ ଚର୍ଚିକା ବଜାର। ରାଜେଶ ଭାଇ କେମିତି ସନ୍ଡେଟା ଅତିବାହିତ କଲେ, ସନ୍ଡେଟା ଟିକେ ସୁନ୍ଦର ହବ ବୋଲି?

0: ଆପଣଙ୍କର ମତ
1: ଭାଇ? ଗୋଟେ ମାନେ ନିରାଟ ସତ୍ୟ କଥା ହଉଛି, ଆମେ ହଉଛୁ ଭାଇ ଆମର ଯୋଉମାନେ ଜବ୍ କରୁଛନ୍ତି, ଚାକିରି କରୁଛନ୍ତି, ସେମାନଙ୍କ ପାଇଁ ସଣ୍ଡେ ଆଉ ସଟରଡେ ଦରକାର, ହାଫ୍ ଡେ ସଟରଡେ, ହାଫ୍ ଡେ ସଣ୍ଡେ, ଫୁଲ୍ ଡେ। ଆମେ ଭାଇ ହଉଛୁ ସେଲ୍ ବିଜନେସ, ଆମେ କାହା ପାଖରେ ମୁଣ୍ଡ ବିକିବାର ନାହିଁ। ଆମର ଭାଇ ସବୁଦିନେ ସଣ୍ଡେ, ସବୁଦିନେ ମନ୍ଡେ, ଆମର ଗୋଟେ କଥା ନାହିଁ, ସଣ୍ଡେ ହୋଇଯା ମନ୍ଡେ, ରୋଜ ଖାଉ ଆଣ୍ଡେ।
0: କିନ୍ତୁ
1: ଭାଇ ନିରାଟ ସତ୍ୟ କଥା, ମୁଁ ପିଓର ଭେଜିଟେରିଆନ, ମୁଁ ଆଇଁଷ ଖାଏନି, ଆଣ୍ଡେ ଯୋଉମାନେ ଖାଇବା କଥା ଖାଆନ୍ତୁ ଆଉ।
0: ତାହେଲେ ସଣ୍ଡେ
1: କଥା ହଉଛି, ସଣ୍ଡେଟା ମୋର ପର୍ସନାଲ କାମ ଥାଏ, ଘର ଫର ଝାଡୁ କରିବା, ଟିକେ କାଗଜ ପତ୍ର ସଫା ମାନେ ସାଇଜ ସୁତରା କରିବା, ବହି ପତ୍ର ଦେଖିବା, ଆପଣଙ୍କ ପ୍ରୋଗ୍ରାମ ସବୁ ଶୁଣିବା, ତା ସାଙ୍ଗରେ ପ୍ୟାଣ୍ଟ ସାର୍ଟ ସଫା କରିବା, ମୋ ସେଫ୍ ଦାଢି କାଟେ, ରବିବାର ଏବଂ ବୁଧବାର ମୁଁ ଦାଢି କାଟେ, ହାତରେ କାଟେ, ମୁଁ ଭାଇ ବାରିକକୁ ପଇସା ଦେବା ଭଲ ପାଏନି, ତେଣୁ ମୋର ପର୍ସନାଲ କାମ ମୁଁ କରେ। ତା ସହିତ ନିଶ୍ଚିନ୍ତ ଭାବରେ ଆପଣଙ୍କ ପ୍ରୋଗ୍ରାମ ତ ପ୍ରାୟ ଶୁଣୁଥାଏ,
0: ବହୁତ ବହୁତ ଧନ୍ୟବାଦ। ଆପଣଙ୍କ କଥା କହିଲେ ରାଜେଶ ଭାଇ, ଆପଣ ତ ଆପଣଙ୍କ କଥା କହିଲେ, ଆପଣଙ୍କ ଭଳି ଯୋଉମାନେ ଫ୍ରିଲାନ୍ସର ଅଛନ୍ତି, ସେଲ୍ଫ ଏମ୍ପ୍ଲୟଡ ଯୋଉମାନେ, ସେମାନେ ତ ସଣ୍ଡେକୁ ଏଭଳି ଭାବରେ ପାଳନ କରିବେ, କିନ୍ତୁ ଯୋଉମାନେ ଟିକେ କର୍ମମୟ କ୍ଷେତ୍ରରେ ଅଛନ୍ତି, ରାଜେଶ ଭାଇଙ୍କର ମତ କ'ଣ, କେମିତି ସଣ୍ଡେକୁ ସେମାନେ କାଲକୁଲେଟ କରିକି ସ୍ପେଣ୍ଡ କଲେ ତାଙ୍କ ପାଇଁ ଭଲ ହବ?
1: ସେମାନଙ୍କ ପାଇଁ ଭାଇ ଗୋଟିଏ କଥା କହିବି ଭାଇ, ଅଲଗା ଦିନ ସମୟ ମିଳେନି, ତେଣୁ ବନ୍ଧୁ ମିଳନ ଟିକେ ହବା ଦରକାର। ଏଇ ଯୋଉ ଗରମରେ ତ ମାନେ ମର୍ଣ୍ଣିଂ ଆୱାରରେ ଯାଇ ହଉନି, ଇଭିନିଂରେ ବନ୍ଧୁ ମିଳନ, କଥାବାର୍ତ୍ତା, ବସା ଉଠା, ତା ସାଙ୍ଗରେ ଆଧ୍ୟାତ୍ମିକ ଲାଇନ ଟିକେ ଦରକାର, କୋଉଠି ମନ୍ଦିର ଫନ୍ଦିର ଯିବା, କୋଉଠି ପ୍ରବଚନ ହଉଥିବ, ତେଣୁ ଗେଟ୍ ଟୁଗେଦର ହବାଟା ନିହାତି ଦରକାର। ପୁଣି ଭାଇ ଛଅ ଦିନ ତ ପୁଣି କର୍ମ ବ୍ୟସ୍ତ ରହିବେ, ତେଣୁ ସଣ୍ଡେଟା ହଉଛି ଏଇଟା ଗୋଟେ ବେଟର ଦିନ ଏସବୁ କାର୍ଯ୍ୟ କରିବା ପାଇଁ,
0: ଏସବୁ କାର୍ଯ୍ୟ କରିକି ନିଜକୁ ରିଚାର୍ଜ ପୁଣି କରିଦେବେ ସପ୍ତାହ ସାରା କାମ କରିବେ।
1: ଆଜ୍ଞା ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ, ରହିଲି ରାଜେଶ ଭାଇ କଲ କରିଥିବାରୁ ଧନ୍ୟବାଦ,
1: ରହିଲି ଭାଇ, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ ଭାଇ। ସାଥି, ଇଏ ହେଉଛି ସବୁ ଆମ ମତ, ସୁନ୍ଦର ସୁନ୍ଦର ମତ ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କର, ଯେ ସଣ୍ଡେ ହେଉଛି ରିଚାର୍ଜ ହବାର ଦିନ, ଟିକେ ରିଲାକ୍ସ ହବାର ଦିନ, ଏବଂ ଏହି ସଣ୍ଡେରେ ଆପଣ ଟିକେ କନେକ୍ଟ ହୁଅନ୍ତୁ ସେଇ ଡିଭୋସନ ସହିତ, କନେକ୍ଟ ହୁଅନ୍ତୁ ଟିକେ ନିଜ ସମ୍ପର୍କୀୟ ବନ୍ଧୁ ବାନ୍ଧବ ମାନଙ୍କ ସହିତ, ନେଚର ସହିତ ଏବଂ ନିଜ ସହିତ ମଧ୍ୟ। ଇଏ ହେଉଛି ଆପଣମାନଙ୍କର ମତ, ଚାଲିଛି ଡାଇଲି ଲାଇଫ ଚିଟ୍ ଚାଟ୍, ସମୟ ଆଉ କମ୍ ରହିଲା, ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ପରେ ପୁଣି ଫେରିବି ଆପଣମାନଙ୍କ ପାଖକୁ, ଷ୍ଟେ ଟ୍ୟୁନ୍ଡ।

0: ସନ୍ଡେର ଏଇ ବ୍ୟୁଟିଫୁଲ ମର୍ଣ୍ଣିଙ୍ଗ ଆଉ ଖରାର ତାପମାତ୍ରା ଧୀରେ ଧୀରେ ଧୀରେ ଧୀରେ ବଢିବା ଆରମ୍ଭ ହେଲାଣି, କିନ୍ତୁ ତା ସହିତ ଏଫ୍ଏମ୍ ରେନ୍ବୋରେ ବୋଲବାଲା ବଢିଯାଇଛି ଆପଣମାନଙ୍କର। ଏଫ୍ଏମ୍ ରେନ୍ବୋର ସୁରିଲା ସଫରରେ ମ୍ୟୁଜିକାଲ ହମସଫର ବିଶ୍ୱଜିତ ସହିତ ଆପଣମାନେ ଅଛନ୍ତି। ଗୋଟେ ପରେ ଗୋଟେ ଆପଣମାନଙ୍କର କଲ୍ ଆସିଯାଉଛି, ଆଉ ସନ୍ଡେକୁ କେମିତି ଭାବରେ ସୁନ୍ଦର କରିକି ଆମେ ସେଲିବ୍ରେଟ କରିପାରିବା ତାରି ବିଷୟରେ ଆମେ କଥା ହେଉଛେ। ରବିବାରକୁ କେମିତି ଅତିବାହିତ କଲେ ରବିବାରଟି ଖୁବ୍ ସୁନ୍ଦର ହୋଇପାରିବ, ଆପଣଙ୍କର ମତାମତ ଆସିକି ପହଞ୍ଚି ଯାଉଛି ଗୋଟେ ପରେ ଗୋଟେ। ଦେଖିବା ପରବର୍ତ୍ତୀ କଲର୍ କିଏ କଣ କହୁଛନ୍ତି ତାଙ୍କର ମତ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର।
0: ନମସ୍କାର,
1: ମୁଁ ରମେଶ ଚନ୍ଦ୍ର ସାହୁ ଅକୁମା ଭାପୁର ଢେଙ୍କାନାଳ କହୁଥିଲି।
0: ରମେଶ ଭାଇ ନମସ୍କାର, ହାଭ୍ ଏ ବ୍ୟୁଟିଫୁଲ ସନ୍ଡେ। କଣ କହିବେ ରମେଶ ଭାଇ, ରବିବାରଟା କେମିତି ଭାବରେ ଅତିବାହିତ ହେଲେ ଭଲ ହବ?
1: ଦେଖନ୍ତୁ ଭାଇ, ସମସ୍ତଙ୍କ କଥା ତ ସମସ୍ତେ କହିଲେ, କେବଳ ମୋର ବ୍ୟକ୍ତିଗତ କଥା ମୁଁ କହୁଛି।
0: ଆଜ୍ଞା,
1: ମୋର ଯେହେତୁ ଦୋକାନ କଥା,
0: ଆଜ୍ଞା,
1: ମାନେ ମୋର ଦୋକାନରେ ରବିବାର କଣ, ସୋମବାର କଣ, ମଙ୍ଗଳବାର କଣ, ସଦାବେଳେ ମୋର ସମାନ, କାହିଁକିନା ମୁଁ ଦୋକାନରେ ସଦାବେଳେ ବ୍ୟସ୍ତ ଥାଏ, ଏକୁଟିଆ ଯେହେତୁ ଲୋକ,
0: ତେଣୁ
1: ମୋର ଯେତେବେଳେ ରବିବାର ଟିକେ ଥାଏ, ଟିକେ ଅବଶ୍ୟ ରବିବାରଟା ଟିକେ ଫ୍ରି ମିଳିଯାଏ, କାହିଁକିନା ମୁଁ ଦୋକାନକୁ ଯାଇନି ସେଦିନ, ସଉଦାଟି ଯାଇନି, ଟିକେ ଫ୍ରିରେ ଟିକେ ଘରେ ଟିକେ ଏନ୍ଜୟ କରେ, ଖିଆପିଆ ଟିକେ ଭଲ କରେ, ଆଉ ଆପଣଙ୍କ ସହିତ ଜଡିତ ରହିଯାଏ ଟିକେ ରେନ୍ବୋ ସହିତ ଟିକେ, ଆଉ କେତେବେଳେ କେମିତି ଆମର ସାଙ୍ଗ ସାଥିରେ ଟିକେ ଫୋନ କରେ, ଆମର ଯେହେତୁ ଆମ କ୍ଲାସମେଟ୍ ସାଙ୍ଗ ଅଛନ୍ତି ବହୁତ, ତାଙ୍କ ହାତରେ ଟିକେ କଥାବାର୍ତ୍ତା ହେଇଯାଏ, ତେଣୁ ସେମାନେ ଚାକିରି ଭେଟ କରିଛନ୍ତି, ଯେହେତୁ ମୋ ଦୋକାନ କଥା, ତାଙ୍କ ସହିତ ଟିକେ ହାବଭାବ ଟିକେ ହେଇଯାଏ, ନହେଲେ ସେମିତି କିଛି ନାହିଁ, ଘରେ ବସିକି ଦୋକାନ ଆମେ ତ ସଦାବେଳେ ଏନ୍ଜୟ କରେ, ମାନେ ଦୋକାନରେ ସଦାବେଳେ ମୋର ଏନ୍ଜୟ, ଆପଣଙ୍କ ରେନ୍ବୋ ସହ ଏନ୍ଜୟ କରିଥାଏ, ଆଉ କେତେବେଳେ କେମିତି ଆମ ସାଥୀ ଶ୍ରୋତାମାନଙ୍କ ସହିତ କଥାବାର୍ତ୍ତା ହେଇଯାଏ ଟିକେ ରବିବାର ସେ ରବିବାରରେ, ଆଉ ଏମିତି ଚାଲିଲା ଆଉ କଣ, କିନ୍ତୁ ଆପଣଙ୍କ ରେନ୍ବୋକୁ ମୁଁ କେତେବେଳେ ଛାଡ଼େନି, ରେନ୍ବୋ ସହିତ ମୋର ସଦାବେଳେ ଜଡିତ।
0: ଏଇ ତ ଆପଣଙ୍କର ଭଲ ପାଇବା, ତାହେଲେ ଆପଣ ରମେଶ ଭାଇ ଏହା କହୁଛନ୍ତି ଯେ ଆପଣଙ୍କ ଭଳି ଯେଉଁମାନେ ସେ ବ୍ୟବସାୟ କରୁଛନ୍ତି ବା ଦିନସାରା ବ୍ୟସ୍ତ ରହୁଛନ୍ତି କୌଣସି ଗୋଟିଏ କର୍ମକ୍ଷେତ୍ରରେ, ସେ ସନ୍ଡେକୁ ଏଇଭଳି ଭାବରେ ସେଲିବ୍ରେଟ କରିବା ଦରକାର,
1: କାହିଁକି ନା ଭାଇ ଦେଖନ୍ତୁ ସଦାବେଳେ ତ ଆମେ ସେତେବେଳେ ମାନେ ବର୍ତ୍ତମାନ ସକାଳ 6-12 ମାନେ 4-9 ଆଉ ଗରମ ତ ଯେମିତି ହଉଛି ଆପଣ ଜାଣୁଥିବେ, ସବୁଆଡେ ମାନେ ଅସ୍ତବ୍ୟସ୍ତ ହେଇଗଲାଣି ଓଡ଼ିଶା ସାରା,
0: ତେଣୁ
1: ରବିବାରଟା କେମିତି ସମ୍ପର୍କ ରଖିବା ଦରକାର, ଯୋଉ ଭାଇ ଆମର କହୁଥିଲେ, ସବୁ ଦି ଜଣ ଭାଇ ଆମର କହୁଥିଲେ, ସମ୍ପର୍କଟା କେମିତି ଯୋଡ଼ିବା ଦରକାର, ସମ୍ପର୍କଟା ଥିଲେ ଆମେ ସଦାବେଳେ ସମୁଦାୟ ଭଲ ରଖିଥିଲେ,
0: ଯେତେବେଳେ
1: ଭଲ ମନ୍ଦ ହେଲେ ଆମେ ତାଙ୍କ ହାତରେ ଟିକେ ଜଡ଼ିତ ରହିଥିଲେ, ସେ ଭଲ ମନ୍ଦରେ ଆମ ପାଖରେ ଠିଆ ହେଇପାରିବେ,
0: ଏତକ
1: ନଥିଲେ କଣ କରିବା,
0: ତେଣୁ
1: ସମ୍ପର୍କଟା ରଖିବା ଦରକାର,
0: ରଖିବା ଦରକାର। ବହୁତ ବହୁତ ଧନ୍ୟବାଦ ରମେଶ ଭାଇ କଲ୍ କଲେ, ଆପଣଙ୍କର ମତାମତ ସେୟାର କଲେ, କଲ୍ କରିଥିବାରୁ ଧନ୍ୟବାଦ, ରହିଲି ଭାଇ ନମସ୍କାର।
1: ନମସ୍କାର
0: ସାଥୀ, ରବିବାର ହଉ ସମ୍ପର୍କର ଦିନ, ଏଇ ରବିବାର ଦିନ କର୍ମବ୍ୟସ୍ତତା ଜୀବନରୁ ଟିକେ ରିଲାକ୍ସେସନର ଦିନ ଯେତେବେଳେ ଅଛି ସେତେବେଳେ ଆପଣ ଟିକେ ସମ୍ପର୍କଗୁଡ଼ିକୁ ଧ୍ୟାନ ଦିଅନ୍ତୁ ବୋଲି କିଛି ଶ୍ରୋତା ବନ୍ଧୁମାନଙ୍କର ମତ। ସେମିତି ଆପଣଙ୍କର କ'ଣ ମତ, ରବିବାରକୁ କେମିତି କାଲ୍କୁଲେଟ୍ ୱେରେ ଆମେ ସେଲିବ୍ରେଟ୍ କରିପାରିବା, କେମିତି ଭାବରେ ରବିବାରକୁ ଠିକ୍ ଭାବରେ ସେଲିବ୍ରେଟ୍ କରିପାରିବା। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରୁଛନ୍ତି କଲ୍ଟି ଏବଂ କଣ କହୁଛନ୍ତି ତାଙ୍କର ମତ ରବିବାରକୁ ନେଇକି, ରବିବାରକୁ କୋଉଭଳି ଭାବରେ

0: କାଟି ବା ଦରକାର ସହିତ କଲ୍ଟି କଟିଯାଇଛି କୌଣସି କାରଣରୁ ତେବେ ସାଥୀ ହଁ ଆମେ ଅପେକ୍ଷାରେ ଅଛୁ ଆପଣଙ୍କ କଲ୍ର 0671230315 ହେଉଛି ନମ୍ବର ଆସିଯାଇଛି ଆଉ ଗୋଟେ କଲ୍ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ ଭେରି ଗୁଡ୍ ମର୍ଣ୍ଣିଂ
0: ଭେରି ଗୁଡ୍ ମର୍ଣ୍ଣିଂ ଭାଇ କିଏ କହୁଥିଲେ
1: ସାର୍ କହୁଥିଲି ବଳରାମ ବେହେରା ସାର୍ କହୁଥିଲି ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିଗମା ଗ୍ରାମ ଢିପସାହିରୁ ବଳରାମ ବେହେରା କହୁଥିଲି
0: ବଳରାମ ଭାଇ କଣ କହିବେ କେମିତି କଣ ରବିବାରକୁ ଆମେ ଅତିବାହିତ କଲେ ରବିବାରଟି ସୁନ୍ଦର ହେଇପାରିବ ବୋଲି ଆପଣଙ୍କର ମତ
1: ଆଗ ତ ଠାକୁର ଓଷୁବା ନିହାତି ଦରକାର ସକାଳେ ସକାଳୁ ସ୍ନାନ କରିବେ ସ୍ନାନ କରିକି ଠାକୁର ପୂଜା କରିବେ ସୂର୍ଯ୍ୟଙ୍କୁ ପାଣି ପାଣି ଦେବେ ଜ୍ୱରରେ ପାଣି ଦେବେ ତାପରେ ଠାକୁର ପୂଜା କରିବେ ଠାକୁର ପୂଜା ସମୟରେ ହନୁମାନ ଚାଳିଶା କରିବେ ଭଗବତ ପାଠ କରିବେ ରବିବାର କଥା କହୁଛି ଯୋଉଟା କି ଯୋଉମାନେ ସର୍ଭିସ କରୁଛନ୍ତି ରବିବାରଟା ପାଇଁ ସେଟା ତାଙ୍କ ପାଇଁ ଟିକେ ଶୁଭ ହବ
0: ଆପଣ କହୁଛନ୍ତି ସେଇଦିନ ଟିକେ ସ୍ପିରିଚୁଆଲ ହେବାକୁ ପଡିବ ଠାକୁର ଫାକୁରଙ୍କର ଉପାସନା ଟିକେ କରିବାକୁ ପଡିବ ତାପରେ ଆଉ କଣ କଲେ ରବିବାରଟି ସୁନ୍ଦର ହେଇପାରିବ
1: ଆଜ୍ଞା ଆଜ୍ଞା କିନ୍ତୁ ସବୁବେଳେ ଆପଣ ଶୁଣନ୍ତୁ ଆଜ୍ଞା ଯେତେବେଳେ ଠାକୁରଙ୍କ ଘରେ ଆପଣ ଭାଗବତ ପାଠ କରନ୍ତୁ କି ହନୁମାନ ଚାଳିଶା କରନ୍ତୁ କି ଭଗବାନ ଶ୍ରୀକୃଷ୍ଣଙ୍କର ଅଷ୍ଟତମ ନାମ ପାଠ କରନ୍ତୁ କିନ୍ତୁ ସେଟା ଉତ୍ତର ମୁଖା ହେଇକି ପାଠଟା ନିହାତି ଦରକାର କରିବା ଉତ୍ତର ଦେବକୁ ମୁହଁ କରିକି ନିହାତି ଦରକାର ସେଟା ପାଠଟା ପଢିବା ଭଗବାନଙ୍କର
0: ଆଜ୍ଞା ଭାଇ ସେଇ ପୂଜା ପାଠ କରିସାରିଲା ପରେ ନିଜକୁ ଟିକେ ହଜେଇଦେଲା ପରେ ଠାକୁରଙ୍କ ପ୍ରେମରେ ବା ଭକ୍ତିରେ ତାପରେ ଆଉ କଣ କରିବା ଦରକାର ଦିନ ସାରା ଯାହାକି ରବିବାରକୁ ଟିକେ ସୁନ୍ଦର କରିଦେଇପାରିବା ଆପଣଙ୍କ ମତରେ
1: ସେଟା ପୁରା ଫ୍ରି ହେଇଗଲେ ଠାକୁର ସରିଗଲା ଆପଣ ନିଜସ୍ୱ ଆସିଗଲା ସେଟା ଆପଣ ଘରର ବିଭିନ୍ନ ପ୍ରକାର ପିଲା ଛୁଆ ନେଇ ବୁଲିପାରିବେ ଠାକୁର ମନ୍ଦିର ଯାଇପାରିବେ ନଚେତ ବଜାର କରିପାରିବେ ବିଭିନ୍ନ ପ୍ରକାର ତାର ଘରର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ରହିଛି ଆଜ୍ଞା ଯୋଉଟା ଆପଣ ପସନ୍ଦ କରିବେ ସେଇଟା ହିଁ କରିବା ଦରକାର ଯୋଉଟା କି ଆପଣ ଆନନ୍ଦ ଲାଗିବ ଖୁସି ଲାଗିବ ଘରେ ମିଶିକି କାମଟା କରିବେ
0: ଯୋଉଟା ଆପଣଙ୍କୁ ଆନନ୍ଦ ଲାଗେ ବା ଯୋଉଟା ଆପଣଙ୍କୁ ଖୁସି ଦିଏ ଯୋଉ କାମଟା ଆପଣ ସବୁଦିନ କରିପାରୁନାହାନ୍ତି ରବିବାର ସେଇ କାମଟା କରାଯାଉ ନାଇଁ କି ଧନ୍ୟବାଦ ଭାଇ କଲ୍ କଲେ ଏବଂ ଆପଣଙ୍କର ସୁନ୍ଦର ମତାମତ ଆମ ସହିତ ସେୟାର କଲେ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ ଏମିତି ସବୁ ଶ୍ରୋତା ବନ୍ଧୁମାନଙ୍କର କଲ୍ ଏବଂ ଶ୍ରୋତା ବନ୍ଧୁମାନଙ୍କର କଥା ଆଉ ଜଣେ ଶ୍ରୋତା ମଧ୍ୟ ଆସିକି କନେକ୍ଟ ହେଇଯାଇଛନ୍ତି ଆମ ସହିତ ଦେଖିବା କିଏ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ହ୍ୟାଲୋ ସାର୍ ନମସ୍କାର ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ ସାଲିଆସାରୁ କହୁଛି ସାର
0: ପ୍ରକାଶ ଭାଇ ଗୁଡ୍ ମର୍ଣ୍ଣିଂ ହାଭ୍ ଏ ବ୍ୟୁଟିଫୁଲ ସନ୍ଡେ କଣ କହିବେ
2: ସନ୍ଡେ
0: ନମସ୍କାର ନମସ୍କାର ସନ୍ଡେକୁ କେମିତି ଭାଇ କାଟିଲେ ସନ୍ଡେଟା ଟିକେ ସୁନ୍ଦର ହେଇପାରିବ ରବିବାରଟା
2: ଆମେ ତ ସବୁଦିନେ ଆମେ କର୍ମ କରୁଛୁ ଦୋକାନଦାରୀ କରୁଛୁ
0: ଆଜ୍ଞା
2: ଆଉ ଯାହା ଭଲ ମନ୍ଦ ଯେତେବେଳେ ଦରକାର ପଡୁଛୁ ସେଇ କାମ କରିବାକୁ ଯାଉଛୁ ଆଉ ସବୁବେଳେ ତ କୁଆଡେ ବୁଲାବୁଲି କରିବାକୁ ଯାଉନ ଆଉ ପିଲାମାନେ କଲେଜ ମଲେଜ ଯାଆନ୍ତି ଆଜି ରବିବାର ପିଲାମାନେ କଲେଜ ସବୁ ବନ୍ଦ ପରୀକ୍ଷା ସବୁ ତାଙ୍କର ହେଇଗଲାନି ସବୁ ଫାଇନାଲ ପରୀକ୍ଷା ଆଉ ରବିବାରକୁ କେତେବେଳେ ଖଟ ତଳେ ସଫାସଫି କେତେବେଳେ ପଙ୍ଖା ସଫାସଫି କେତେବେଳେ ରୋଷେଇ ଘର ଟିକେ ଭଲ କିନି ସଫାସଫି ତାପରେ ଜାମା ପ୍ୟାଣ୍ଟ ଟିକେ ସଫାସଫି ରବିବାର ଦିନ ସେଇଟା ପିଲାମାନଙ୍କର ଆମର ଟିକେ ସୁବିଧା ରୁହେ କାହିଁକିନା ଝିଅ ପିଲାଙ୍କୁ ଟ୍ୟୁସନ କରେ ଆଉ ସୁବିଧା ମିଳେ ନା ଆଜି ରହିବାରେ ଯାହା ଘରେ ଟିକେ ସଫାସଫି କରିକି ଭଲ ମନ୍ଦ ଖାଇ ପିଇକି ଆମର ଘରେ ରହିବୁ କାହିଁକିନା ଗରମରେ ଆଉ ସବୁବେଳେ କୁଆଡେ ଯିବାକୁ ଇଚ୍ଛା ହଉନି
0: ଇଚ୍ଛା ହଉନି ଆଚ୍ଛା ତାହେଲେ ଆପଣ କହୁଛନ୍ତି ସପ୍ତାହ ସାରାର ବାକି ଥିବା କାମ ଗୁଡାକ ଏବଂ ଘରର ସ୍ୱଚ୍ଛତା ଉପରେ ଟିକେ ଧ୍ୟାନ ଦେବାର ଦିନ ହବ ଏବଂ ତା ସହିତ ଖାଇ ପିଇକି ଟିକେ ଘରେ ରହିଲେ ରବିବାରଟା ସୁନ୍ଦର ଭାବରେ କଟିବ ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଆପଣଙ୍କର ଏଇ ସୁନ୍ଦର ମତାମତ ଶୁଣିକି ଖୁସି ଲାଗିଲା ନମସ୍କାର ଏମିତି ଶୁଣୁଥାନ୍ତୁ
2: ପ୍ରୋଗ୍ରାମ ଦେଖୁଛୁ ତ ମତେ ଭାରି ଖୁସି ଲାଗୁଛି
0: ବହୁତ ବହୁତ ଧନ୍ୟବାଦ ଆପଣ ଏମିତି ଶୁଣୁଥାନ୍ତୁ
2: ଆପଣଙ୍କର ରହିବାର ଛୁଟି ନାହିଁ ସାର
0: ଆମର ଆପଣମାନଙ୍କ ପାଖରେ ଛୁଟି ଆଉ ଆପଣମାନେ ଆମକୁ ଶୁଣୁଛନ୍ତି
2: ଆଉ ଛୁଟି ଦିନେ କଣ କରୁଛନ୍ତି ଆପଣମାନେ ଛୁଟି ମାନେ କଣ କରୁଛନ୍ତି
0: ଆମର ଆମର ଛୁଟି ଆପଣମାନଙ୍କ ସହିତ ଆପଣଙ୍କର ଛୁଟି ଆମ ସହିତ ଆମ ଛୁଟି ଆପଣମାନଙ୍କ ସହିତ
2: ଧନ୍ୟବାଦ ଆପଣ ଭଲ ଭଲ କଥା କହୁଛନ୍ତି ବହୁତ ଭଲ ଲାଗୁଛି ଆପଣଙ୍କୁ
0: ବହୁତ ବହୁତ ଧନ୍ୟବାଦ ଭାଇ ରହିଲି ନମସ୍କାର
2: ରହିଲି ନମସ୍କାର
0: ସାଥୀ ଏ ହେଉଛି ଆପଣମାନଙ୍କର ଭଲ ପାଇବା ଯେ ଆପଣମାନେ ଚାହାନ୍ତି ଯେ ଆମେ ମଧ୍ୟ ଆପଣମାନଙ୍କ ସହିତ ଏମିତି କନେକ୍ଟେଡ୍ ହେଇକି ରହୁ ଆପଣମାନେ ଆମକୁ ଶୁଣୁଥାନ୍ତୁ ସଣ୍ଡେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସହିତ ଆପଣମାନେ ଏତେ କନେକ୍ଟେଡ୍ ହେଇକି ରହୁଛନ୍ତି ଏବଂ ଆଜି ଅଧିକ କଲ୍ ନେବାର କାରଣ ହେଉଛି ଆମ ଶ୍ରୋତାବନ୍ଧୁମାନଙ୍କର ସବୁ କଥା ରହୁଛି ଯେ ନୀତିଦିନିଆ ସବୁଦିନିଆ କର୍ମବ୍ୟସ୍ତତା ଭିତରେ କେହି କେହି ଶ୍ରୋତାବନ୍ଧୁମାନେ ଯେଉଁମାନେ କର୍ମକ୍ଷେତ୍ରରେ ଅଛନ୍ତି ସେମାନେ କଲ୍ କରିପାରୁନାହାନ୍ତି ଏବଂ ଏହି ସଣ୍ଡେ ଦିନ ସେମାନେ ଟିକେ ଟାଇମ୍ ପାଉଛନ୍ତି ଆମ ସହିତ କନେକ୍ଟ ହେବା ପାଇଁ ଆମକୁ ଶୁଣୁଛନ୍ତି ତେଣୁ ତାଙ୍କ ପାଇଁ ଟିକେ ଶୋ ସ୍ପେଶାଲ ହେବା ଦରକାର କଲ୍ ଗୁଡାକ ଟିକେ ଅଧିକ ବି ନେବା ଦରକାର ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
3: ବିଶ୍ୱଜିତ ନମସ୍କାର

0: ସାର୍, ମୁଁ ସୁନୀଲ କାନ୍ତ ମହାନ୍ତି, ଦେଓଗାଲି ସନ୍ତତରାସ।
1: ସୁନୀଲ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ, ହାଭ୍ ଏ ବ୍ୟୁଟିଫୁଲ୍ ସଣ୍ଡେ। କଣ କହିବେ ସୁନୀଲ ଭାଇ, କେମିତି କଣ ସଣ୍ଡେକୁ ଅତିବାହିତ କଲେ ସଣ୍ଡେଟି ସୁନ୍ଦର ଭାବରେ କଟିପାରିବ ବୋଲି ଆପଣଙ୍କର ମତ?
0: ଅତିବାହିତ ଆକ୍ଚୁଆଲି ଭାଇ, ଆମେ ହଉଛୁ ଶିକ୍ଷକ ଲୋକ, ପ୍ରାଇଭେଟ ସ୍କୁଲରେ ମୁଁ ଚାକିରି କରିଛି।
1: ଆଜ୍ଞା।
0: ତାପରେ ମୋର ଗୋଟେ କୋଚିଂ ସେଣ୍ଟର ଅଛି, ମୁଁ ପିଲାମାନଙ୍କୁ ଶିକ୍ଷାଦାନ କରେ ପିଲାଙ୍କୁ।
1: ଆଜ୍ଞା ଆଜ୍ଞା।
0: ଆଉ ବିଶେଷ କରି ସଣ୍ଡେଟା ଆସିଲେ କଣ ହୁଏ ନା, ଟିକେ ପିଲାଙ୍କୁ ଅଧିକା ପଢେଇବା ପାଇଁ ସମୟ ଟିକେ ମିଳେ, ଅବସର ମିଳେ, ଅଧିକ ସମୟ ପିଲାଙ୍କୁ ଟିକେ ଦିଆଯାଏ ପାଠ ପଢେଇବାରେ। ଦ୍ୱିତୀୟ କଥା ହେଲା, ସାପ୍ତାହିକ ହିସାବରେ ଆମେ ଦେଖିବାକୁ ଗଲେ ଆମେ ସପ୍ତାହ ସାରା ଡ୍ରେସ ପତ୍ର ଯାହା କିଛି ଆମର ଥିବ ଆମେ ତାକୁ ପରିଷ୍କାର ପରିଚ୍ଛନ୍ନ ସଫାସଫି କରିବା, ସେଥିରେ ସମୟ ଦେବା, ତାପରେ ଘର ଟିକେ ପରିଷ୍କାର ପରିଚ୍ଛନ୍ନ କରିବା। ତାପରେ ସବୁଠୁ ଭଲ କଥା ହୁଏ କଣ ନା, ଯୋଉ ସାଙ୍ଗସାଥୀ ମାନଙ୍କ ପାଖକୁ ଆମେ ଯାଇପାରୁନୁ ସପ୍ତାହ ସାରା ବ୍ୟସ୍ତ ରହି, ତାଙ୍କୁ ଟିକେ ଭେଟ ହବା କିମ୍ବା କୌଣସି କୁଣିଆ ଘର ଯାଇ ଟିକେ ବୁଲିବା।
1: ବଢିଆ କଥା ଟିକେ କହିଲେ ଯେ ଆମେ ଯାହାକୁ ଯାଇ ପାରୁନୁ
0: ଟିକେ ସୃଷ୍ଟି ହୁଏ, ସମ୍ପର୍କ ଭଲ ବଢି ଚାଲେ, ଏହା ହେଲା କଥା।
1: ବଢିଆ କଥା ଟିକେ କହିଲେ, ଆଡ୍ କଲେ ଆପଣ ଯେ ସାଙ୍ଗସାଥୀ ମାନେ ତ ଆସୁଛନ୍ତି ଆପଣଙ୍କ ଘରକୁ, ଆମେ ମାନେ ଯୋଉ ସାଙ୍ଗସାଥୀ ଆସିପାରୁନାହାନ୍ତି ତାଙ୍କ ଘରେ ଯଦି ସଣ୍ଡେରେ ଟିକେ ଯାଇକି ପହଞ୍ଚିଯିବା ତାହେଲେ ଟିକେ ସୁନ୍ଦର ଲାଗିବ। ଏଇଟା ବହୁତ ସୁନ୍ଦର ଲାଗିଲା।
0: ସାଙ୍ଗ ମୋର ଭେଟ ହେଲା,
1: ଆଜ୍ଞା,
0: ସିଏ ଆମ ଘରକୁ ପ୍ରାୟ ସମୟ ଆସେ କିନ୍ତୁ ମୁଁ ତାକୁ ଟାଇମ ଦେଇପାରେ ନାହିଁ।
1: ଆଜ୍ଞା।
0: ଆଜି ଅଚାନକ ବାଟରେ ଭେଟ ହେଇଗଲା, ମୋତେ ଦେଖିକି ଟିକେ ମୁହଁ ଶୁଖେଇ ଦେଲା। ମୁଁ କହିଲି କଣ ହେଇଛି ନା, ଆରେ ନାହିଁ କିଛି ନାହିଁ, ଆଉ ଟିକେ ପରିସ୍ଥିତି ଭଲ ନାହିଁ। ମୁଁ କହିଲି ନାହିଁ, ତୁ ଅଭିମାନ କରିଛୁ, ମୁଁ ତୋ ଘରକୁ ଯାଇପାରୁନି, ତୁ ଆସୁଛୁ ଆମ ଘରକୁ ଆଉ ଯାଇପାରୁନୁ, ତୁ ସେ ଖୋଲା କଥାଟା କାହିଁ ନ କହିକି ମିଛ ଆଡୁ ସାଡୁ ବୁଲଉଛୁ। ଆଉ ସେ ହସିଲା ସେଠୁ ମୋ କଥା ଶୁଣିକି, ମୁଁ ଜାଣିପାରିଲି ଯେ ପ୍ରକୃତ ଏଇଥିପାଇଁ ସେ ଅଭିମାନ କରୁଛି।
1: ଏଇ ଅଭିମାନକୁ ଭାଙ୍ଗିବାର ଦିନ ମଧ୍ୟ ରବିବାର ହଉ, ଏବଂ ଏମିତି ଛୋଟ ଛୋଟ ମିଠା ମିଠା ଅଭିମାନ ଭାଙ୍ଗି ଯାଉ, ଆପଣ ଯାଇକି ପହଞ୍ଚନ୍ତୁ ତାଙ୍କ ଘରେ। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ନମସ୍କାର।
1: ସାଥୀ, ଏଇସବୁ ମାନ ଅଭିମାନ ମିଠା ରାଗ ରୁଷାକୁ ଭାଙ୍ଗିବାର ଦିନ ମଧ୍ୟ ରବିବାର ହଉ, ରବିବାର ଏମିତି କଟୁ ଯେମିତି ଆଗାମୀ ଦିନ ଗୁଡାକ ଏତେ ଆପଣଙ୍କୁ ଶାନ୍ତି ଦବ, ଆଗାମୀ 6 ଦିନ ଏତେ ଆପଣଙ୍କୁ ଖୁସି କରିଦବ ଯେ ପୁଣି ଆପଣ ରବିବାରର ପ୍ରତୀକ୍ଷାରେ ରହିବେ, କେମିତି ରବିବାର ଆସିବ ଏବଂ ରବିବାରକୁ ସୁନ୍ଦର ଭାବରେ ଆପଣ ପୁଣି କାଟିବେ। ଯେମିତି କହିଲେ ଭାଇ ଯେ ରବିବାରରେ କିଛି ବାକି ଥିବା କାମ ଗୁଡିକ କମ୍ପ୍ଲିଟ କରନ୍ତି, ସେ ଆପଣ ମଧ୍ୟ ସେମିତି କରିପାରିବେ, ଏବଂ ତା ସହିତ ସମ୍ପର୍କ ମାନଙ୍କୁ ଟିକେ ସମୟ ଦେବା ଏବଂ ନିଜର କିଛି ବାକି ଥିବା କାମକୁ କରିବା। ନେକ୍ସଟ କଲର ଦେଖିବା କିଏ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?

0: ରେନ୍ବୋ SMS କୁ ଷ୍ଟାର୍ଟ କରିବାକୁ ପଡିବ। ଆପଣମାନେ ଶୀଘ୍ର ଶୀଘ୍ର ଫୋନ ଉଠେଇ ଦିଅନ୍ତୁ, ଆପଣମାନଙ୍କର ଫର୍ମାଇସ୍ର ଗୀତ ଆମକୁ ପଠେଇ ଦିଅନ୍ତୁ। ନମ୍ବର ହେଉଛି 09495963210। SMS କରିବା ପାଇଁ ହ୍ୱାଟ୍ସଆପ୍ରେ କନେକ୍ଟ ହେଲେ ବାହାବାକୁ ହେଲେ 8895254200 ନମ୍ବରରେ ଆମକୁ କରିପାରିବେ। ଆପଣମାନେ ଡାଇରେକ୍ଟ ହ୍ୱାଟ୍ସଆପ୍ ମେସେଜ, ଆପଣଙ୍କର ମେସେଜ ଜରିଆରେ ଆପଣ ଆମକୁ ଜଣେଇ ପାରିବେ କୋଉ ଗୀତ ଶୁଣିବା ପାଇଁ ଚାହାନ୍ତି ଏବଂ କାହାକୁ ଡେଡିକେଟ୍ କରିବା ପାଇଁ ଚାହାନ୍ତି ସେ ଗୀତ। ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, ଆଉ କିଛି କ୍ଷଣ ଭିତରେ ଷ୍ଟାର୍ଟ କରିବା ରେନ୍ବୋ SMS ର କାର୍ଯ୍ୟକ୍ରମ। ଷ୍ଟେ ଟ୍ୟୁନ୍ଡ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏଥର ମେସେଜ ଟି କରିଛନ୍ତି ଦିଲୀପ ନାୟକ ଭାଇ ପାରାଦୀପରୁ, ଲେଖୁଛନ୍ତି ରବିବାସୀରେ ରଙ୍ଗୀନ ସକାଳର ସାତ ରଙ୍ଗରେ ଭରା ରେନ୍ବୋର ପାବନ ପରିସରକୁ ସାଦର ଅଭିନନ୍ଦନ। ରେନ୍ବୋ ଦୁନିଆରେ ନିଜକୁ ହଜେଇ ଦେଇଥିବା ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା। ନମସ୍କାର ବିଶ୍ୱଜିତ ଭାଇ, ଆପଣଙ୍କ ପ୍ରୋଗ୍ରାମ ସବୁଦିନ ଭଲ ଲାଗେ, କିନ୍ତୁ ଆଜି ଟିକେ ନିଆରା ଲାଗିଲା, ଫୁଲ୍ ଆକ୍ଟିଭ ଲାଗିଲା, ମାନେ ବହୁତ ଭଲ ଲାଗିଲା। ସବୁଠୁ ଭଲ ଲାଗିଲା ମର୍ଣ୍ଣିଂ ମେଲୋଡିର ଗୀତ, ଆଉ ତା ସହିତ ଡ୍ୟାନ୍ସ ଭରା ଆ ଦେଖାନ୍ତୁ ତୁଛେ ମେରା ବେଲା ଡ୍ୟାନ୍ସ। ବହୁତ ବହୁତ ଧନ୍ୟବାଦ ଭାଇ, ଧନ୍ୟବାଦ ଆପଣଙ୍କୁ ମଧ୍ୟ। ପି ସୁଶୀଲାଙ୍କ କଣ୍ଠରେ ମମତା ଚଳଚ୍ଚିତ୍ରରୁ ହେ ଫଗୁଣ କାନ୍ଦନା ଗୀତଟି ଶୁଣାଇ ଦେବେ, ନିଶ୍ଚିତ ଭାବରେ ଆପଣଙ୍କ ଫର୍ମାଇସ୍ରେ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଶୁଣାଇ ଦେବୁ ଫ୍ରମ୍ ଦ ମୁଭି ମମତା। ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଫର୍ମାଇସ୍ ନେଇଯିବା ଆମେ, ଏ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଦଣ୍ଡା ବାଡୁଙ୍ଗା ଚଳଚ୍ଚିତ୍ରରୁ ସହରରେ ଲାଗିଯିବ ନିଆଁ, ଶୁଣିବା ପାଇଁ ଚାହିଁଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ, ଏବଂ ସମସ୍ତଙ୍କୁ ଜଣାଇଛନ୍ତି ଶୁଭ ସକାଳ ଏବଂ ଜୟ ଜଗନ୍ନାଥ ନମସ୍କାର। ଆପଣଙ୍କୁ ମଧ୍ୟ ଶୁଭ ସକାଳ, ଆପଣଙ୍କ ଦିନଟି ମଧ୍ୟ ବହୁତ ଭଲ ଭାବରେ କଟୁ, ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ଆପଣଙ୍କ ଅନୁରୋଧର ଗୀତ ବଜି ଦେଉଛି, ଷ୍ଟେ ଟ୍ୟୁନ୍ଡ।

ଏଇ ବ୍ୟୁଟିଫୁଲ ଟ୍ରାକ୍ ସହିତ ନେକ୍ସଟ ଆଗକୁ ବଢିବା। ଏଥରକ ମେସେଜ କରିଛନ୍ତି ବେଷ୍ଟ ୱିଶେସ ସହିତ ସୋମନାଥ ସାହୁ ଜାଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ, ଏବଂ ଲେଖୁଛନ୍ତି ନମସ୍କାର ଏଣ୍ଡ ଜୟ ଜଗନ୍ନାଥ ଭାଇ, ଅସମ ପ୍ରେଜେଣ୍ଟେସନ, ମର୍ଣ୍ଣିଂ ଟ୍ରାନ୍ସମିଶନ ଇଜ ସୋ ଗୁଡ୍, ସ୍ପ୍ଲେଣ୍ଡିଡ୍, ସୋ ସ୍ପେଶାଲ ଆଣ୍ଡ ଥ୍ୟାଙ୍କସ ଟୁ ୟୋର ପ୍ରେଜେଣ୍ଟେସନ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଷ୍ଟେ ବ୍ଲେସ୍ଡ ଫର୍ ଏଭର ଲେଖିଛନ୍ତି, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆପଣ ଶୁଣୁଛନ୍ତି, ଏତେ ଭଲ ପାଇବା ଦେଉଛନ୍ତି ଆମ ପ୍ରୋଗ୍ରାମ୍ସ ଗୁଡ଼ିକୁ, ଏମିତି ଆପଣମାନେ ଆମ ସହିତ ଏମିତି କନେକ୍ଟେଡ୍ ହେଇକି ରହିଥାନ୍ତୁ। ସୁନା ପଞ୍ଜୁରୀ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ମନ କହେ ହୁକୁ ହୁକୁ ହାଏ, ସୋନୁ ନିଗମଙ୍କ କଣ୍ଠରେ ତୁମକୁ ପାଇ ମୁଁ ଖୁସିରେ ପାଗଳା। ଆଜି ସୋମନାଥ ସାହୁ ଶୁଣିବା ପାଇଁ ଚାହିଁଛନ୍ତି ଜାଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ଆମକୁ କରିଛନ୍ତି, ଆଉ ହ୍ୱାଟ୍ସଆପ୍ରେ ମେସେଜ କରିଛନ୍ତି ପାଟନା ପ୍ରହରାଜପୁର ପାଟଣାରୁ ସନ୍ତୋଷ ଭୋଇ। ପ୍ରହରାଜପୁର ପାଟଣାରୁ ସନ୍ତୋଷ ଭୋଇ ଲେଖୁଛନ୍ତି ଗୁଡ୍ ମର୍ଣ୍ଣିଂ ଟୁ ଏଭ୍ରିୱାନ୍, ସୁଭାଷ ଲେକର ଶାମ ତକ ମୋହରା ଚଳଚ୍ଚିତ୍ରରୁ ବ୍ୟୁଟିଫୁଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି। ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଏଥର ହ୍ୱାଟ୍ସଆପ୍ରେ ଆମକୁ ମେସେଜ କରିଛନ୍ତି ବିଶ୍ୱଜିତ ଭାଇ, ଗୁଡ୍ ମର୍ଣ୍ଣିଙ୍ଗ, ପ୍ଲିଜ୍ ଏ ଗୀତଟି ଆଜି ଶୁଣେଇବେ, ଏକ ପ୍ୟାର କା ନଗମା ହେ, ଏ ବ୍ୟୁଟିଫୁଲ୍ ଟ୍ରାକ୍ଟିକୁ ଶୁଣିବା ପାଇଁ ଚାହିଁଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା, କଣ୍ଠ ଲାଠଗଡ଼ରୁ ଆମ ଗୀତ ନିଶ୍ଚୟ ଶୁଣିବେ ବୋଲି ଆଶା କରୁଛନ୍ତି। ନିଶ୍ଚିତ ଭାବରେ ଆପଣଙ୍କ ଗୀତ ପ୍ଲେ କରିଦେଉଛି ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଆପଣଙ୍କ ପାଇଁ, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଫର୍ମାଇସ୍ କରିଛନ୍ତି ଆମକୁ ମେସେଜ ମାଧ୍ୟମରେ। ପ୍ରଶାନ୍ତ କୁମାର ବିଶୋଇ, ଶ୍ରୀକୁରୁମା ଗୋପାଳପୁରରୁ, କଟକରୁ, ନମସ୍କାର ରେଡିଓର ସବୁ ଶ୍ରୋତା ବନ୍ଧୁଙ୍କୁ, ବିଶ୍ୱଜିତ ଭାଇ ଆପଣଙ୍କୁ ମଧ୍ୟ ନମସ୍କାର, ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଟୁ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍। ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଆଜ ଦିଲ ସାୟରାନା ସାୟରାନା ଲଗତା ହେ ଫ୍ରମ୍ ଦ ମୁଭି ହଲିଡେ। ରେଡିଓ ପରିବାରର ସମସ୍ତଙ୍କୁ ଶୁଭକାମନା ଜଣାଉଛନ୍ତି ଏବଂ ସମସ୍ତଙ୍କର ଶୁଭ ମଧ୍ୟ ମନାସିଛନ୍ତି। ଆପଣଙ୍କୁ ମଧ୍ୟ ହ୍ୟାଭ୍ ଏ ବ୍ୟୁଟିଫୁଲ୍ ସଣ୍ଡେର ୱିଶ୍ ଆମେ ଜଣାଇ ଦେଉଛୁ ଏବଂ ପ୍ଲେ କରିଦେବୁ ନିଶ୍ଚିତ ଆପଣଙ୍କର ଗୀତଟି ବ୍ୟାକ୍ ଟୁ ବ୍ୟାକ୍, ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ।

ଏଥର ଶୁଣିବା ପାଇଁ ଚାହିଁଛନ୍ତି ପ୍ରକାଶ ଗୋପରୁ ମା ଚଳଚ୍ଚିତ୍ରରୁ ଆଶା ଭୋସଲେଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏବଂ ସମସ୍ତଙ୍କୁ ଜଣାଇଛନ୍ତି ଶୁଭ ସକାଳର ଶୁଭେଚ୍ଛା। ନିଶ୍ଚିତ ଭାବରେ ତାଙ୍କର ଫର୍ମାଇସ୍କୁ ପୂରଣ କରିଦେବା। ପରେ ପରେ ହ୍ୱାଟ୍ସଆପ୍ରେ ମେସେଜ କରିଛନ୍ତି, ଗୁଡ୍ ମର୍ଣ୍ଣିଂ ଭାଇ, ହାପି ସଣ୍ଡେ, ହାଭ୍ ଏ ବ୍ୟୁଟିଫୁଲ ଗୁଡ୍ ଡେ ଏଭ୍ରିୱାନ୍। ଆଜିର ପ୍ରୋଗ୍ରାମ ସୁନ୍ଦର ଟପିକ୍ ରଖିଥିଲେ, ଥ୍ୟାଙ୍କ ୟୁ ସୋ ମଚ୍ ଭାଇ। କ୍ୟୁଁ କେ ଝରୋକୋ ସେ ଏ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୁଚିତ୍ରା ସେନାପତି, ଶହୀଦ ନଗର, ଭୁବନେଶ୍ୱର। ବ୍ୟାକ୍ ଟୁ ବ୍ୟାକ୍ ଏ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଏଥରକ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲିଟୁ ନାତି ଗୁଗୁଲା, ସିପୁ ପପୁ ଦୀପୁ ଖୁସି ଲୁସି ମିତା ଉନିଆ। ବିଶ୍ୱଜିତ ଭାଇ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ଉପସ୍ଥାପନା ବହୁତ ଭଲ ଲାଗୁଛି, ଧନ୍ୟବାଦ। ଆଜି ଗୋଟେ ଗୀତ ଶୁଣେଇଦେବେ ଓଡ଼ିଆ ଚଳଚ୍ଚିତ୍ର ବାଜେ ବଇଁଶୀ ନାଚେ ଘୁଙ୍ଗୁରରୁ, ଏ ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ।

ସେଥି ସମୟ ସରି ସରି ଯାଉଛି ଆଉ ରେନ୍ବୋ ଏସ୍ଏମ୍ଏସ୍ ର ସିଲସିଲା ଜାରି ରହିଛି କିନ୍ତୁ ଆଉ ବହୁତ ଅଳ୍ପ ସମୟ କିନ୍ତୁ ଆପଣମାନଙ୍କର ବହୁତ ଗୁଡ଼େ ମେସେଜ ଏବେ ବି ବାକି ରହିଯାଇଛି ଆଉ ଆପଣମାନଙ୍କ ମନ ଯେମିତି ଦୁଃଖ ନ ହବ ସେଥିପାଇଁ ଆଟଲିଷ୍ଟ ଗୀତ ନ ପ୍ଲେ କରିପାରିଲି ବି ଆପଣମାନଙ୍କର ନାଁ ଗୁଡ଼ିକ ପ୍ଲେ କରିଦେବା ପାଇଁ ଚାହିଁବି ବା ବଜେଇ ଦେବା ପାଇଁ ଚାହିଁବି ବା କହିଦେବା ପାଇଁ ଚାହିଁବି ଆମକୁ ଆଜି ମେସେଜ କରିଥିଲେ ସୁରକ୍ଷା ସହାୟ ସହଯୋଗ ଭବନରୁ ଡମ୍ବରୁଧର ରଥ ଶର୍ମା ଆମକୁ ମେସେଜ କରିଥିଲେ ଆଜି ପ୍ରଗତି କୁଟୀରରୁ ପ୍ରଦୀପ କୁମାର ସାମନ୍ତ ସିଂହାର ଆମକୁ ମେସେଜ କରିଥିଲେ କଳ୍ପନା ମହାନ୍ତି ସୋମ ପ୍ରକାଶ ରମେଶ ଚନ୍ଦ୍ର ସାହୁ ଆଉଖମା ବାହାପୁର ଢେଙ୍କାନାଳରୁ ମେସେଜ କରିଥିଲେ ହିତେନ୍ଦ୍ର ଦାସ ସୋନାବଲି କୁଡାଲି ଆସାମରୁ ମେସେଜ କରିଥିଲେ ସୁକାନ୍ତ ମାଝି ବିଶୋଇ ମୟୂରଭଞ୍ଜରୁ ଆମକୁ ମେସେଜ କରିଥିଲେ ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ ମେସେଜ କରିଥିଲେ ରାଜେନ୍ଦ୍ର ନନା ନୂଆଗାଁରୁ ମେସେଜ କରିଥିଲେ ଆମକୁ ତୁଲସୀଦାସ ମେହତୋ ଚଣ୍ଡିଲ ଗାଁ ହରିଡିହିରୁ ଝାରଖଣ୍ଡରୁ ତୁଲସୀଦାସ ମେହତୋ କଳ୍ପନା ମେହତୋ ମନୋରମା ମେହତୋ ମନମେହୁନୀ ମେହତୋ ଦୀନବନ୍ଧୁ ମେହତୋ କାର୍ଯ୍ୟକ୍ରମ ବହୁତ ହି ଅଚ୍ଛା ଲଗ ରହା ହେ କିସି ଭି ଫିଲ୍ମ

ଏବଂ ଏହି ଗୀତ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହାଲୁ ଭାଇ ଶାହ ନାଠଗଡ଼ରୁ କଥା ଦେଇଥିଲି ମାଆକୁ ଚଳଚ୍ଚିତ୍ରରୁ ଏବଂ ବହୁତ ସ୍ପେଶାଲ ଏ ମେସେଜ ଗୁଡ୍ ମର୍ଣ୍ଣିଂ ନମସ୍କାର ସହିତ ଲେଖିଛନ୍ତି ଆଜି ମୋ ମାଙ୍କର ସ୍ମୃତି ଦିବସ ତେଣୁ ଅନୁରୋଧ କରୁଛି ଏ ଗୀତଟି ନିଶ୍ଚିତ ଭାବରେ ପ୍ଲେ କରିବେ ସମସ୍ତଙ୍କ ମାଙ୍କ ପାଇଁ ଡେଡିକେଟ୍ କରିକି ଯାଇଛନ୍ତି ଏହି ଗୀତଟି ନିଶ୍ଚିତ ଭାବରେ ପ୍ଲେ କରିବି ଆଜିର କାର୍ଯ୍ୟକ୍ରମର ଶେଷ ଗୀତ ଭାବରେ ଏହି ଗୀତ ପରେ ଷ୍ଟେ ଟ୍ୟୁନ୍ଡ

ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟର୍ଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

100.4 ଆକାଶବାଣୀ ଏଫ୍ଏମ୍ ରେ ବୋକାଟେକ୍ ଦେଶ ତାକରେ ରେଡିଓ ହାମସଭାର ସାଗର ଆସି ପହଞ୍ଚିଯାଇଛି ଆପଣଙ୍କ ପାଖରେ ଷ୍ଟୁଡିଓ ଗୋଟିରେ ମଧ୍ୟାହ୍ନ 12:00 ବାଜି ଗୋଟାଏ ମିନିଟ୍ 34 ସେକେଣ୍ଡ ଆରମ୍ଭ କରିଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ଜୀବନ ରାସ୍ତାରେ ଅନେକ ସମୟରେ ଆମେ ଅଟକି ଯାଉ, କେବେ ପରିସ୍ଥିତି ଆମକୁ ରୋକିଦିଏ ତ କେବେ ଲୋକଙ୍କ କଥା ଆମକୁ ଭାଙ୍ଗିଦିଏ, ଆଉ କେବେ କେବେ ଆମର ନିଜର ଭୟ ଆମକୁ ପଛକୁ ଟାଣିନିଏ। କିନ୍ତୁ ଏହିସବୁ ଅନ୍ଧାର ଭିତରେ ଗୋଟିଏ ଜିନିଷ ଆମକୁ ଆଲୋକ ଦେଖାଏ, ସେ ହେଉଛି ଆତ୍ମବିଶ୍ୱାସ, ଯାହାକୁ ଆମେ କହୁଛେ ସେଲ୍ଫ କନ୍ଫିଡେନ୍ସ। ତ କିଛି କଥା କିଛି ଗୀତରେ ଆଜି ଆମେ ଏ ସମ୍ପର୍କରେ କଥା ହେବା, କିନ୍ତୁ ତା ପୂର୍ବରୁ ଶୁଣିବା ଏଇ ବ୍ୟୁଟିଫୁଲ୍ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ୱେଲକମ୍ ବ୍ୟାକ୍ ଚୁନକୁ ଚିନ୍ ମ୍ୟୁଜିକାଲ ୟୋର 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବକଡ଼କ ଦେଲ ସେ ଦେଲ ତକରେ ରେଡିଓ ହମସଭର ସାଗର ଅଛି ଆପଣଙ୍କ ସହିତ। ସୋ ଚାଲିଛି କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ଆତ୍ମବିଶ୍ୱାସର ଅର୍ଥ ଗର୍ବ ନୁହେଁ, ଏହାର ଅର୍ଥ ହେଉଛି ମୋ ପାଖରେ ଶକ୍ତି ଅଛି, ମୁଁ ନିହାତି ଭାବରେ ଚେଷ୍ଟା କରିବି। ଗୋଟେ ଛୋଟ ଶିଶୁ ଯେତେବେଳେ ଚାଲିବା ଶିଖେ ସେ କେତେ ଥର ପଡ଼ିଯାଏ, କିନ୍ତୁ ସେ କେବେ ଭାବେନି ମୁଁ ଚାଲିପାରିବି ନାହିଁ। ସେଥିପାଇଁ ତ ସେ ଦିନେ ଦୌଡ଼ିବା ଶିଖିଯାଏ। ଜୀବନ ମଧ୍ୟ ସେମିତି, ଯେଉଁମାନେ ନିଜକୁ ବିଶ୍ୱାସ କରନ୍ତି ସେମାନେ ଦିନେ ନିଶ୍ଚୟ ସଫଳ ହୁଅନ୍ତି।

वेलकम बैक टू उनको चिंद म्यूजिकल योर 100.4 आकाशवाणी एफएम रेनबो कटक दैन सेरिल तकरे रेडियो हम्स पर सागर अच्छे आपन को सहित सो चलची किछ कथा किछ गीता फ्रेंड्स आत्मविश्वास माने निज उपरे भरोसा करबा जेपरी मु चेष्टा करबी आ निश्चय सिखबी जो मनुष्य निज को विश्वास करे से हारी गले भी भांगी पड़ेनी କାରଣ ସେ ଜାଣିଥାଏ ଆଜିର ଅସଫଳତା କାଲିର ସଫଳତାର ନିହାତି ଭାବରେ ଅନୁଭବ ହୋଇଥାଏ। ଆମେ ଅନେକ ସମୟରେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ଦୁଃଖ ହୋଇଯାଉ। ସେ ଭଲ କଥା କହେ, ସେ ଭଲ ପଢ଼େ, ସେ ଅଧିକ ଟଙ୍କା କମାଏ, ଏମିତି ଅନେକ କିଛି। କିନ୍ତୁ ଫ୍ରେଣ୍ଡସ୍, ପ୍ରତ୍ୟେକ ମଣିଷର ଜୀବନ କାହାଣୀ ସମ୍ପୂର୍ଣ୍ଣ ଅଲଗା। ଫୁଲ ଆଉ ସୂର୍ଯ୍ୟର ତୁଳନା ହୋଇପାରେ ନା, କାହିଁକିନା ଦୁହେଁ ନିଜ ନିଜ ସ୍ଥାନରେ ବହୁତ ସୁନ୍ଦର। ସେଥିପାଇଁ ତ ଅନ୍ୟଙ୍କ ଭଳି ନ ହୋଇ ନିଜେ ନିଜର ସର୍ବୋତ୍ତମ ରୂପ ଦେବାକୁ ନିହାତି ଭାବରେ ଚେଷ୍ଟା କରନ୍ତୁ। ଗୋଟିଏ କଥା ମନେ ରଖନ୍ତୁ, ଆତ୍ମବିଶ୍ୱାସ ରାତାରେ ତିଆରି ହୋଇଯାଏନି। ଛୋଟ ଛୋଟ ଚେଷ୍ଟା, ଭୁଲରୁ ଶିଖିବା ଆଉ ନିଜକୁ ହାରିବାକୁ ନ ଦେବା, ଏହିସବୁ ମିଶି ଗଢ଼େ ଆତ୍ମବିଶ୍ୱାସ। ସେଥିପାଇଁ ତ ଆଜିଠାରୁ ନିଜକୁ କୁହନ୍ତୁ, ହଁ ମୁଁ ନିହାତି ଭାବରେ ପାରିବି, ଆଉ ଏଇ ଗୋଟିଏ ବାକ୍ୟ ଜୀବନକୁ ବଦଳାଇ ଦେଇପାରେ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ। ଦିଲ୍ ସେ ଦିଲ୍ ତକ୍।

ତୁମକୁ ଚିହ୍ନ ମ୍ୟୁଜିକାଲ ହିଅର୍ ହଣ୍ଡ୍ରେଡ୍ ପଏଣ୍ଟ ଫୋର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦେଲ ସେ ଦେଲ ତକରେ ରେଡ଼ିଓ ହଂସବାର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟିରେ ସମୟ ଗୋଟାଏ ବାଜି ଏଗାର ମିନିଟ୍ ଅଠେଇଶ ସେକେଣ୍ଡ ଆରମ୍ଭ କରୁଛୁ ପ୍ରୋଗ୍ରାମ ଆଜି ଚର୍ଚ୍ଚାରେ।

ତ ଆଜି ଚର୍ଚ୍ଚାର ବିଷୟ ଏଇଆ କି ଆମ ଲାଇଫ୍ରେ ଗୋଟେ ଭଲ ବନ୍ଧୁର ଗୁରୁତ୍ୱ କେତେ ରହିଛି, ବା ଆମ ଲାଇଫ୍ରେ ଗୋଟେ ଭଲ ବନ୍ଧୁ ନିହାତି ଭାବରେ ରହିବା ଦରକାର କି ନାହିଁ। ଯଦି ଆପଣ ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି ଲେଖନ୍ତୁ ଏଫ୍ ଏମ୍ ଆର୍ ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। ଷ୍ଟେ ଟ୍ୟୁନ୍ଡ।

ଫ୍ରେଣ୍ଡସ୍, ଜୀବନରେ ଟଙ୍କା, କାମ, ପରିବାର ସବୁକିଛି ଜରୁରୀ, କିନ୍ତୁ ଏମିତି ଗୋଟେ ବନ୍ଧୁ ଥାଏ ନା ଯାହାଙ୍କୁ କିଛି ନ କହିଲେ ମଧ୍ୟ ସେ ଆମ ମନର ଅବସ୍ଥା ନିହାତି ଭାବରେ ବୁଝିଯାଆନ୍ତି, ଆଉ ସେହି ବନ୍ଧୁ ଜୀବନକୁ ବହୁତ ଖାସ କରିଦେଇଥାଏ। କେବେ ଆମକୁ ହସୁଥାଏ, କେବେ ଆମେ ଯଦି ଭାଙ୍ଗି ପଡ଼ିଥାଉ, ସେ ସେହି ସମୟରେ ଆମ ମନକୁ ନିହାତି ଭାବରେ ସାନ୍ତ୍ୱନା ଦେଇଥାଏ। ଆଜିକାଲି ସୋସିଆଲ ମିଡ଼ିଆରେ ହଜାର ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥାଏ, ଫେସବୁକ୍ ହଉ, ହ୍ୱାଟ୍ସଆପ୍ ହଉ, ଏମିତି ଅନେକ କିଛି, କିନ୍ତୁ ଦୁଃଖ ସମୟରେ କଲ୍ କଲେ ଯିଏ ଫୋନ୍ ଉଠାଏ ସେ ହେଉଛି ଆମମାନଙ୍କର ରିଏଲ୍ ଫ୍ରେଣ୍ଡ।

ତ ତାଙ୍କ କହିବା କଥା ହେଲା କି ଲାଇଫରେ ବହୁତ ଦୋସ୍ତ ଏମିତି ଥାନ୍ତି ଯେଉଁମାନେ କି କେବଳ ସ୍ୱାର୍ଥ ପାଇଁ ହିଁ ରହିଥାନ୍ତି, କିନ୍ତୁ ଏମିତି ଅନେକ ଫ୍ରେଣ୍ଡସ୍ ବି ଅଛନ୍ତି ଯେଉଁମାନେ ବିନା ସ୍ୱାର୍ଥରେ ଆମ ଲାଇଫରେ ଥାନ୍ତି, ଆମ ଲାଇଫକୁ ନିହାତି ଭାବରେ ବଦଳାଇ ଦେଇପାରନ୍ତି। ବହୁତ ବହୁତ ଧନ୍ୟବାଦ ରାଜକୁମାର ଭରଦ୍ୱାଜ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆପଣଙ୍କ ଏହି ବ୍ୟୁଟିଫୁଲ୍ ମେସେଜ ପାଇଁ। ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ଦେଖିବା, ମେସେଜଟି କରିଛନ୍ତି ପ୍ରଶାନ୍ତ କୁମାର ବେହେରା, ଉର୍ମିଳା ବେହେରା ସୁଦର୍ଶଣଙ୍ଗୀରୁ। ସେ ଲେଖିଛନ୍ତି, ନମସ୍କାର ଭାଇ, କେମିତି ଅଛନ୍ତି? ଆଜିର ଟପିକ୍ ବିଷୟରେ ମୁଁ ଏଇଆ କହିବି କି ବର୍ତ୍ତମାନ ସମୟରେ ଭଲ ବନ୍ଧୁଟିଏ ପାଇବା ବହୁତ କଷ୍ଟ, କିନ୍ତୁ ବେଇମାନ କରିକି ବନ୍ଧୁ ତାର ଅଳଙ୍କାର ଦାଗ ଲାଗିଯିବ। ସମ୍ପର୍କ ରଖ କିନ୍ତୁ ପୁରା ଦିଲସେ। ବହୁତ ବଢ଼ିଆ ମେସେଜଟି କରିଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା ସୁଦର୍ଶଣଙ୍ଗୀରୁ। ତ ଫ୍ରେଣ୍ଡସ୍, ସମୟ ବଦଳିଛି, ଲୋକ ବି ବଦଳୁଛନ୍ତି, କିନ୍ତୁ ଯେଉଁ ବନ୍ଧୁଟି ଆମ ପାଖରେ ଖରାପ ସମୟରେ ରହିଯାଏ ସେ ହେଉଛି ଲାଇଫର ରିଏଲ ହିରୋ। କେବେ ଟଙ୍କା ନଥାଏ, କେବେ ମନ ଭାଙ୍ଗିଯାଏ, କେବେ ଫ୍ୟାମିଲି ପ୍ରେସର, କେବେ ରିଲେସନଶିପ୍ରେ ପ୍ରୋବ୍ଲେମ, ଏମିତି ଅନେକ କିଛି। ସେତେବେଳେ ସେହି ସାଙ୍ଗଟି ଆସି ଯେତେବେଳେ କହିଦେଇକି ଚାଲ ମୁଁ ଅଛି ନା, ସେତେବେଳେ ଦେଖିବେ ଗୋଟେ ମଣିଷ ଜୀବନରେ ଏମିତି ଗୋଟେ ସାଙ୍ଗ ଆସି ପହଞ୍ଚନ୍ତି ବା ଏମିତି ଗୋଟେ ସାଙ୍ଗ ରହିଯାଇଥାନ୍ତି ଯେ ଲାଇଫକୁ ନିହାତି ଭାବରେ ବଦଳେଇ ଯାଆନ୍ତି, ଆଉ ସେହି ସାଙ୍ଗ ସବୁବେଳେ ତମ ସାଙ୍ଗରେ ନିହାତି ଭାବରେ ରହିଥାଏ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ମତାମତ ମୋ ସହିତ ସେୟାର କରିପାରିବେ। ଲେଖନ୍ତୁ ଏଫ୍ଏମ୍ ଆର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି, ଲାଇଫରେ ଗୋଟେ ଭଲ ସାଙ୍ଗର ଗୁରୁତ୍ୱ କେତେ ରହିଛି?

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବକାଟକ୍ ଦିଲ୍ ସେ ଦେଲ୍ ତାକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରର
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା

ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁର୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ଶାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଗତକାଲି ଚୀନ୍ର ଶାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ମସିହା ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1ରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟ ସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117 ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି ଆଲିପୁରଦ୍ୱାର, କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ, ଉଗାଣ୍ଡାରେ ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଏବଂ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜେଲ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ଅଧିକ ସୁରକ୍ଷାକର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଜେଲ୍ ଭିତରେ ଏବଂ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା କାଳରେ ଜଳନ୍ଧର ରେଞ୍ଜ ଡିଆଇଜି ନବୀନ ସିଙ୍ଗଲା କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ଆଇପିଏଲ୍ କ୍ରିକେଟ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ଠାରେ ଅପରାହ୍ନ

0: 3:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 wicketରେ ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125ତମ ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ନମ୍ବର ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡାର ଜେଭେରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ନମ୍ବର ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ୍ ଫୁଟବଲ ସଂଘର ସଭାପତି ମେହଦି ତାଜ୍ କହିଛନ୍ତି। ପ୍ରଥମେ ଆରିଜୋନାର ଟୁକ୍ସନ୍ଠାରେ ଇରାନ୍ ଫୁଟବଲ ଦଳର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହା ମେକ୍ସିକୋର ତିଜୁଆନାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନ ଆମେରିକା ସୀମା ନିକଟବର୍ତ୍ତୀ ହୋଇଥିବାରୁ ଦଳର ଆମେରିକାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଯାତ୍ରା ସହଜ ହୋଇପାରିବ ବୋଲି ସଂଘ ପକ୍ଷରୁ ଗତକାଲି ଜାରି ବିବୃତ୍ତିରେ କୁହାଯାଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ଘନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India and United States reaffirms strength of strategic partnership between the two countries. External Affairs Minister Dr. S. Jayashankar calls for early trade deal, stresses on diversified energy supplies for the country. U.S. Secretary of State Marco Rubio describes India as one of the United States' most important strategic partners. BJP candidate Debangshu Panda secures massive lead in West Bengal's Falta Assembly constituency re-polling. Government advises all Indian citizens to avoid non-essential travel to Congo, Uganda and South Sudan in view of Ebola outbreak. 24 people killed in a blast near railway track in Quetta in Pakistan's Balochistan province. And in tennis, French Open Grand Slam begins today in Paris. External Affairs Mr. Dr. S. Jayashankar and U.S. Secretary of State Marco Rubio today held wide-ranging discussions in New Delhi. Both leaders reaffirmed the strength of the India-U.S. strategic partnership and outlining key areas of cooperation, including trade, energy, mobility and regional security. Dr. Jayashankar said India and the U.S. share a comprehensive global strategic partnership with deep and broad-based cooperation. He said both countries' ties impact and influence the world and that they have converging interests across several regions. He noted that discussions took place in a complex global environment and expressed confidence in open and productive talks. He also highlighted the need to conclude a trade agreement at the earliest, welcome the expansion in energy trade, and stress that diversified energy supplies are vital for India's energy security.
2: Secretary and I therefore welcome the expansion in our energy trade in recent months. Diversified supplies are at the heart of energy security for India. We devoted some time to nuclear energy cooperation as well. The passage of the Shanti Act has opened up new possibilities.
1: Dr. Jayashankar also underlined the importance of people-to-people ties and said legal mobility should not be adversely affected. India's position in favor of dialogue and diplomacy as well as safe and unimpeded maritime commerce was also

0: ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ଟାରୁ 3ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3ଟା ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ।

0: ମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ଟାରୁ 3ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3ଟା ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ, ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ, କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି ସେମାନେ, ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି 11ରୁ 3ଟା ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ। ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2 ତାରିଖ ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2 ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆହେବ।
1: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ଭଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ 36 ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲୋ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନ ଭିତ୍ତିକ ଗବେଷଣାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014ରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ୍ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଏଡ୍ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍

4 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00 ବାରଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00 ବାରଟା ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00 5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ। ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟଟଲ୍, ଲେଦର ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ମସିହାରେ ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008ରେ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପ ଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମସିହା ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ମସିହାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ମସିହାରେ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: GST କାଉନସିଲ କମର୍ସିଆଲ ବିଜନେସରେ ଟ୍ୟାକ୍ସକୁ ଆହୁରି ସରଳ କରି ଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। HS କୋଡ୍ କ୍ଲାସିଫିକେସନକୁ ଖାତିର ନକରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି GST ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ରେ ବକଡ଼େକ୍ ଦିଲ୍ ସେ ଦିଲ୍ ତାକ୍ ଷ୍ଟୁଡିଓ ଗୁଡ଼ିରେ ସମୟ 2:46:34 ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦଣ୍ଡି ସୀତା ଚଳଚ୍ଚିତ୍ରରୁ ଟି ସୌରୀଙ୍କ କଣ୍ଠରେ।

0: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।
1: ଜିଏସ୍ଟି କାଉନସିଲ କମର୍ସିଆଲ ବିଜନେସରେ ଟ୍ୟାକ୍ସ କୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟସ୍ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ଫ୍ରେଣ୍ଡସ୍, ଆମ ଭାରତ ହେଉ କିମ୍ବା ଆମ ଦେଶ ଭାରତ ହେଉ କିମ୍ବା ରାଜ୍ୟ ଓଡ଼ିଶା ହେଉ, ସବୁଠି ଆମର ପଟ୍ଟଚିତ୍ରର ଝଲ୍ସା ନିହାତି ଭାବରେ ଦେଖିବାକୁ ମିଳେ। ଆମ ସଂସ୍କୃତି, ଆମ ଲୋକକଳା ଖୁବ୍ ପୁରାତନ ଆଉ ସମୃଦ୍ଧ। ଗାଁଠାରୁ ସହର ସବୁଠି ଆମ ଲୋକକଳାର ଝଲକ ନିହାତି ଭାବରେ ଦେଖିବାକୁ ମିଳେ। ଲୋକକଳା ଆମ ସମାଜ ଆଉ ସଂସ୍କୃତିକୁ ଜୀବନ୍ତ ରଖିବାରେ ସହାୟକ ହୋଇଥାଏ। ଆଜି ମୋ ଦେଶରେ ଆଜି ଆମେ କଥା ହେବା ମୋ ମାଟିର ପଟ୍ଟଚିତ୍ର ସମ୍ପର୍କରେ। ତା ପୂର୍ବରୁ ଶୁଣି ନିଅନ୍ତୁ ଏ ବ୍ୟୁଟିଫୁଲ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।

ତ ଗୋଟେ ଚିତ୍ରକଳା। ହଁ, ଓଡ଼ିଶାର ଚିତ୍ରଗୁଡ଼ିକ ମାଧ୍ୟମ ଦୃଷ୍ଟିକୋଣରୁ ଦେଖିଲେ ତିନୋଟି ବର୍ଗରେ ବିଭକ୍ତ କରାଯାଇପାରେ, ଯେମିତିକି କପଡ଼ାର ଚିତ୍ର ହେଉ, କାନ୍ଥରେ ଚିତ୍ର ହେଉ, ବା ଭିତ୍ତିଚିତ୍ର ହେଉ, କିମ୍ବା ତାଳପତ୍ର ହେଉ। ଏହା ସମସ୍ତ ଚିତ୍ରର ଶୈଳୀ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରାୟ ସମାନ ରହିଥାଏ। ଓଡ଼ିଶାର କୋଣ ଅନୁକୋଣରେ ପଟ୍ଟଚିତ୍ରର ଝଲକ ଆଜି ମଧ୍ୟ ଦେଖିବାକୁ ମିଳିଥାଏ।

ବହୁତ ଆକର୍ଷଣୀୟ କରିପାରନ୍ତି। ଚିତ୍ରକରମାନେ ବ୍ୟବହାର କରୁଥିବା ବ୍ରଶ ମଧ୍ୟ ସ୍ୱଦେଶୀ ଏବଂ ଗୃହପାଳିତ ପଶୁମାନଙ୍କ ମଧ୍ୟରୁ ତିଆରି ହୋଇଥାଏ। ସତରେ ପାରମ୍ପରିକ ଶୈଳୀରେ କେତେ ସୁନ୍ଦର କଳାକୃତି ଆଜି ଆମ ସାମ୍ନାରେ।

ବଳ ସଚେତନତା ଓ ସାମୂହିକ ପ୍ରୟାସର ଆବଶ୍ୟକତା ନିହାତି ଭାବରେ ରହିଛି। ବିଭିନ୍ନ ସଂଗଠନ, ଛାତ୍ର ସମାଜ ଓ ସାଧାରଣ ଲୋକ ଆମ ସମୃଦ୍ଧି ଲୋକକଳାର ସ୍ମୃତିକୁ ମନେ ପକାଇ ପୁନର୍ବାର ତାକୁ ଯଦି ଉତ୍ଥାନ କରିବା ପାଇଁ ପ୍ରୟାସ କଲେ ଆମର ଏହି ଲୋକକଳା ନିଶ୍ଚୟ ନୂତନ ଓଡ଼ିଶା ଗଠନରେ ସହାୟକ ହେବ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ। ମୋ ପରେ ପରେ ଯୋଡ଼ି ହୋଇଯାଉଛନ୍ତି ଆର୍ଜେ ନାରାୟଣ, ଯିଏ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା। ଟିଲ୍ ଦେନ୍ ଟେକ୍ କେୟାର, ହାଭ୍ ଏ ନାଇସ୍ ଡେ। ସାଗର ଇଜ୍ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବଗାଡ଼ାକ ଦିଲ୍ ସେ ତେଲ୍ ତାକ୍।

ଆପଣମାନଙ୍କ ସହିତ ଯୋଡ଼ି ହେଇଯାଇଛି ଆଉ ଆଉ ଆପଣଙ୍କୁ ନିଶ୍ଚିତ ଭାବରେ କହିବ ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ ମାନେ ଆଜିର ସୁରିଲା ଆଫ୍ଟରନୁନ୍କୁ ସୁରିଲା ଆଫ୍ଟରନୁନ୍ର ଏ ସୁରିଲା ମୁହୂର୍ତ୍ତକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ସଦ୍ୟ ଆଶା କରୁଛୁ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ ଆଜି ହେଉଛି ସନ୍ଡେ ଆଉ ସନ୍ଡେରେ ଆପଣମାନେ ନିଶ୍ଚିତ ଭାବରେ ପୁରା ଖୁସିରେ ଥିବେ ଖୁସି କହିଲେ କ'ଣ ହେବ ବର୍ତ୍ତମାନ ଯେମିତି ମୌସମ ରହିଛି ଯେମିତି ମିଜାଜ ରହିଛି ମୌସମର ତ ଖୁସି ଯେତେ ଥିଲେ ବି ଶରୀର ବହୁତ ଚଳୁଛି ବହୁତ କଷ୍ଟ ପାଉଛି କାହିଁକିନା ସବୁଠି କୁଳୁକୁଳି ଆଉ ଗରମ ତାତି ତ ୟାରି ଭିତରେ ଆମେ ସମସ୍ତେ ରିଲାକ୍ସ ଚାହୁଁଛନ୍ତି ଟିକେ ଥଣ୍ଡା ଚାହୁଁଛନ୍ତି ଆଉ ଟିକେ ସୁଲସୁଲିଆ ପବନ ଯେଉଁଠି ମିଠା ପବନ ଥିବ ସେଇଠି ଟିକେ ସମୟ ବିତେଇବାକୁ ଚାହୁଁଛନ୍ତି ଆଉ ୱେଟ୍ ମଧ୍ୟ ଆପଣ କରିଥିବେ କେତେବେଳେ ଏ ଯେଉଁ ଗରମ କେତେବେଳେ ସୂର୍ଯ୍ୟଙ୍କର ତାପ କମିବ ଆଉ ଆପଣମାନେ ଟିକେ ଫାଙ୍କା ଜାଗାକୁ ଯାଇକି କେଉଁଠି ବୁଲିବେ ଏହା ନା ଏହା ଆପଣଙ୍କ ମନରେ ନିଶ୍ଚିତ ଥିବ କାହିଁକିନା ବର୍ତ୍ତମାନର ସିଚୁଏସନ୍ ସେୟା କହୁଛି ଆଉ ସମସ୍ତଙ୍କ ମନରେ ସେ ଗୋଟିଏ କଥା କେମିତି ପୁରା ରିଲାକ୍ସ ହେବେ ସେଥି ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ମାନେ କୁହନ୍ତିନି ପ୍ରବଳ ଗୁଳୁଗୁଳି ହେଉଛି କେଉଁଠି ପ୍ରବଳ ଟେମ୍ପରେଚର ମଧ୍ୟ ରହୁଛି ଅଧିକ ଟେମ୍ପରେଚର ରହୁଛି ଇଭେନ୍ 45 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ମଧ୍ୟ ଅନେକ ଜାଗାରେ ରହୁଛି ଆଉ କଟକ କଥା ତ ଆମେ ନ କହିବା ଭଲ କଟକରେ ବର୍ତ୍ତମାନ 40 ପ୍ଲସ୍ ପାଖାପାଖି ରହୁଛି ତେଣୁ ୟାରି ଭିତରେ ଆମକୁ ଜୀବନ ବିତେଇବାକୁ ପଡ଼ିବ ସମୟ ଆମକୁ କାଟିବାକୁ ପଡ଼ିବ ସମୟ ଇଏ ହେଉଛି ପ୍ରକୃତିର ନିର୍ଦ୍ଦେଶ ଆଉ ପ୍ରକୃତିର ଇସାରା ଆମକୁ ତାକୁ ସାମ୍ନା କରିବାକୁ ପଡ଼ିବ ତାରି ଭିତରେ ବି ଆମକୁ ଟିକେ ନିଜର କେୟାର ନେବାକୁ ପଡ଼ିବ ଯେମିତିକି ଏହି ସମୟରେ ଆପଣଙ୍କର ଯେଉଁ ହିଟ୍ ୱେଭ୍ ହେବାର ବହୁତ ସମ୍ଭାବନା ରହୁଛି ତ ଆପଣ ବିଶେଷ କରି ଦିନ 9:10 ପାଖରୁ ଆପଣ ଚେଷ୍ଟା କରନ୍ତୁ ବାହାରକୁ ନ ବାହାରିବା ପାଇଁ ଘରେ ରହିବାକୁ ଚେଷ୍ଟା କରନ୍ତୁ ଯେତେ ଦୂର ଚେଷ୍ଟା କରନ୍ତୁ ଆପଣଙ୍କର ପୁରା ସେଫ୍ଟି ଯେଉଁଟା ଥଣ୍ଡା ଘରେ ରହିବାକୁ ଓଦା କପଡ଼ା କରିକି ଆପଣ ଆପଣଙ୍କ ଯେଉଁ ଝରକାରେ ରଖିପାରିବେ ଏସବୁ ଜିନିଷ କରିପାରିବେ ଆଉ ଘୋଳ ଦହି ଆପଣ ଯେଉଁ ORS ପାଣି ଆଖୁ ରସ ତରଭୁଜ ଏସବୁ ଜିନିଷକୁ ବର୍ତ୍ତମାନ ଆପଣ ପିଇପାରିବେ ଆପଣ ଆପଣ ଚେଷ୍ଟା କରନ୍ତୁ ଆପଣଙ୍କ ଶରୀରର ଜଳୀୟ ଅଂଶ ଯେମିତି ଅଧିକ ପରିମାଣରେ ନ ଯାଉ ଆପଣ ସୁରକ୍ଷିତ ରହିବା ନିହାତି ଦରକାର ଆଉ ବିଶେଷ କରି ଏଇ ଯେଉଁ ହିଟ୍ ୱେଭ୍ ଚାଲିଛି ଯେଉଁ ଭୀଷଣ ଗୁଳୁଗୁଳି ଚାଲିଛି ୟାର ଏଥିରେ ନିଜକୁ ଆପଣ ସହି ସଲାମତ ରଖିବାକୁ ପଡ଼ିବ ଏବଂ ପରିବାର ଲୋକମାନଙ୍କୁ ମଧ୍ୟ ଆପଣଙ୍କୁ ବୁଝାଇବାକୁ ପଡ଼ିବ ତା ସହିତ ଆପଣ ଇଭିନିଂରେ ଚେଷ୍ଟା କରନ୍ତୁ ଟିକେ ବାହାରେ କେଉଁଠି ଫାଙ୍କା ଜାଗାରେ ବୁଲିକି ଆସିବା ପାଇଁ କାହିଁକିନା ଗୋଟେ ଦିନ ପୁରା ସାରା ଦିନ ଯଦି ଘର ଭିତରେ ଆପଣ ରହିବେ ଆପଣ ପୁରା ବୋର୍ ଫିଲ୍ କରିବେ ତେବେ ଆପଣଙ୍କର ଏ ବୋରିଂକୁ ଟିକେ କମେଇବା ପାଇଁ ଆପଣଙ୍କ FM ରେନ୍ବୋ ଅଛି ଆପଣଙ୍କ ପାଖରେ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଯେଉଁଠି ଆପଣଙ୍କ ହୃଦୟ ସହିତ ସମ୍ପର୍କ ଯୋଡ଼ିପାରିବ ଆପଣଙ୍କ ମନକୁ ବାନ୍ଧିକି ରଖିପାରିବ କିଛି ମିଠା ମିଠା ଗୀତ ଆଉ ମିଠା ମିଠା କଥା ମାଧ୍ୟମରେ ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ଆସିଯାଇଛି ଆଉ ଏଇଠୁ ଆପଣଙ୍କ ସହିତ ଏ ସଫର ଜାରି ରହିବ ରାତି 11:10 ପର୍ଯ୍ୟନ୍ତ ତେବେ ଚାଲନ୍ତୁ ସରିଲା ଆଫ୍ଟରନୁନ୍କୁ ଆଗକୁ ନେଇଯିବା ଆଉ କିଛି ମିଠା ମିଠା ଗୀତ ଆପଣମାନଙ୍କ ପାଖରେ ପହଞ୍ଚାଇବା

ପାଖରେ ଆପଣ ମନେ ପକାଇ ପାରିବେ ଯେ ଆପଣ କେବେ ମନ ଖୋଲିକି ଶେଷ ଥର ହସିଥିଲେ, ହଁ ହୃଦୟରୁ ହସିଥିଲେ। ହସିବା ତ ଆମେ ସମସ୍ତେ ହସୁଛନ୍ତି, ଆମେ କେବଳ ବାଧ୍ୟ ବାଧକତାରେ ହସୁଛନ୍ତି। କହିବାକୁ ଗଲେ ହସ ପିଲାଦିନର ସବୁଠୁ ବେଷ୍ଟ ମେଡିସିନ ଥିଲା, ବେଷ୍ଟ ଆମ ଅନୁଭବ ଥିଲା। ସେ ସମୟର ପ୍ରତିଟି ମୁହୂର୍ତ୍ତ କେବଳ ମିଠା ସ୍ମୃତିରେ ଭରପୁର ଥିଲା। ସ୍କୁଲ ସରିବା ପରେ ଘରକୁ ଦୌଡ଼ିକି ପଳାଇ ଆସିବା, ଆଉ ମାଙ୍କ ହାତର ସେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ଆନନ୍ଦ, ଆଜିର କୌଣସି ଆମେ ଯେଉଁ ଫାଇଭ୍ ଷ୍ଟାର ହୋଟେଲ କହୁଛନ୍ତି ସେ ଫାଇଭ୍ ଷ୍ଟାର ହୋଟେଲରୁ ମଧ୍ୟ ମିଳିବ ନାହିଁ। ବୟସ ବଢ଼ିବା ସହିତ ସେହି ଦିନଗୁଡ଼ିକ କେଉଁଆଡ଼େ ହଜିଗଲା ସେ କଥା ଆମେ ଜାଣିପାରନ୍ତିନି।

ସଭିଏଁ ଆମ ଜୀବନର ଏହି ଖଟାମିଠା ସ୍ୱାଦ ଆମ ସମ୍ପର୍କ ଗୁଡ଼ିକରେ ସବୁଠୁ ଅଧିକ ଦେଖିବାକୁ ମିଳେ। ସେ ମାତାପିତା ହୁଅନ୍ତୁ, ଭାଇ ଭଉଣୀ ହୁଅନ୍ତୁ, କିମ୍ବା ଆମ ଜୀବନସାଥୀ, ପ୍ରତିଟି ସମ୍ପର୍କରେ କିଛି ନା କିଛି ମାନ ଅଭିମାନ ଆଉ ଖଟାମିଠା ଝଗଡ଼ା ଲାଗି ରହିଥାଏ। ଭାଇ ଭଉଣୀଙ୍କ ମଧ୍ୟରେ ରିମୋଟ କଣ୍ଟ୍ରୋଲ ନେଇକି ଝଗଡ଼ା ହେଉ, କିମ୍ବା ସାଥୀଙ୍କ ସହିତ ଛୋଟ ଛୋଟ କଥାରେ ଅମାନିଆ ଅଭିମାନ, ଏସବୁ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ଏ ସାମାନ୍ୟ ରାଗ ରୁଷା ଏବଂ ତାପରେ ପୁଣି ଥରେ ମନେଇବାର ଯେଉଁ ଆନନ୍ଦ, ତାହା ସମ୍ପର୍କର ମୂଳତୁଆକୁ ଆହୁରି ଦୃଢ଼ କରିଥାଏ। ଯଦି ସମ୍ପର୍କରେ କେବଳ ମିଠାସ ରହିବ, ତେବେ ତାହା ବେଳେବେଳେ ବିରକ୍ତିକର ଲାଗିପାରେ।

समझे।

0: किसी के
1: क्या करना है दीदी
0: हो रहना किसी के
1: हो

ସାରି ଦୀପର ଏଇ ଯୋଉ ଗୁଳୁଗୁଳି ଆଉ ଉତ୍ତାପରେ ଆମ ଜୀବନର ଗୋଟେ ବଡ଼ ସତ୍ୟ ବିଷୟରେ ଆମେ ଚିନ୍ତା କରିବା ଉଚିତ ଏହି ସମୟରେ, ତାହା ହେଉଛି ପରିବର୍ତ୍ତନ। ଜୀବନର ଏଇ ଖଟା ଓ ମିଠା ମୁହୂର୍ତ୍ତଗୁଡ଼ିକ ଚକ୍ର ଭଳି ବୁଲୁଥାନ୍ତି। ଯଦି ଆଜି ଦୁଃଖର କଳା ବାଦଲ ଅଛି, ତେବେ ଆସନ୍ତାକାଲି ନିଶ୍ଚିତ ଭାବେ ସୁଖର ସୂର୍ଯ୍ୟୋଦୟ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଏ ଦୁଇଟି ପରିସ୍ଥିତି ମଧ୍ୟରେ କିଭଳି ସନ୍ତୁଳନ ରକ୍ଷା କରୁଛୁ। ସୁଖ ସମୟରେ ଅତ୍ୟଧିକ ଅହଙ୍କାରୀ ନ ହେବା ଏବଂ ଦୁଃଖ ସମୟରେ ସମ୍ପୂର୍ଣ୍ଣ ଭାଙ୍ଗି ନ ପଡ଼ିବା ହିଁ ପ୍ରକୃତ ଜୀବନ ଜିଇଁବାର କଳା। ପ୍ରତିଟି ଅନୁଭୂତିକୁ ଏକ ଆଶୀର୍ବାଦ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ଉଚିତ, କାରଣ ଏସବୁ ମୁହୂର୍ତ୍ତକୁ ମିଶାଇ ହିଁ ଆମେ ଆମର ଏକ ସୁନ୍ଦର ପରିଚୟ ସୃଷ୍ଟି କରିପାରିବା।

ସଠିକ୍ ସମୟ ହେଉଛି ଆଜିର ସୁରିଲା ଆଫ୍ଟରନୁନ୍କୁ ଏଇଠି ଶେଷ କରିବା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର ଏକୋଇଶଟି ଅଖ ନିର୍ମାଣ କାର୍ଯ୍ୟ ଶେଷ। ତିନି ରଥର ଅଖ, ଦଣ୍ଡା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି ଓଝା ସେବକ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟବାସୀ। 1920 ମସିହା ମଇ 24 ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ମସିହାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ। ଆସନ୍ତା 31 ତାରିଖରେ ବିଏଡ୍ ତଥା ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା। ଇବୋଲା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକ ନଥିଲେ କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଗସ୍ତ ନ କରିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଲେ ସରକାର। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ। ଚଳିତ ବର୍ଷ ସିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ଏବଂ ଆଇପିଏଲ୍ କ୍ରିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଜାରି, ଟସ୍ ଜିତି ବୋଲିଂ କରୁଛି ମୁମ୍ବାଇ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ସଦିଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଆପଣଙ୍କର ମାନେ ଆପଣମାନେ ଏଫ୍ଏମ୍ ରେନ୍ବୋ ସହିତ ସିଧାସଳଖ ଯୋଡ଼ି ହୋଇଯିବାର ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମର ହଁ ସାଥୀ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଆପଣମାନଙ୍କ ପାଇଁ ଆଜି ଗୋଟିଏ ସୁନ୍ଦର ଟପିକ୍ ରହିଛି

ସ୍ଥିତି ସିଧାସଳଖ ଆପଣମାନଙ୍କ ପାଖରେ ପହଞ୍ଚଉଛି। ଯେମିତିକି ଆପଣଙ୍କର ପ୍ରଥମ ଇନକମ୍କୁ ନେଇକି କ'ଣ ଅନୁଭୂତି ରହିଛି? ହଁ, ୟୁଥ୍ ଯେତେବେଳେ ଆମେ ପରିଣତ ମାନେ ଯେଉଁ କହନ୍ତିନି କିଶୋର ଅବସ୍ଥାରେ ପହଞ୍ଚନ୍ତି ଏବଂ କିଶୋରର ପରବର୍ତ୍ତୀ ଅବସ୍ଥା ଯେତେବେଳେ ଆମକୁ ଦାୟିତ୍ୱର ବୋଝରେ ଛନ୍ଦି ଦିଆଯାଏ, ଆମେ ଅନୁଭବ କରନ୍ତି ଯେ ଦାୟିତ୍ୱ ଆମେ ନେବା ଏବେ ଆବଶ୍ୟକ କରୁଛି। ସେ ପରିବାର ପାଇଁ ହେଉ ବା ନିଜର ସୁବିଧା ପାଇଁ ହେଉ ବା ନିଜର ଭବିଷ୍ୟତ ପାଇଁ ଦାୟିତ୍ୱ ନେବାକୁ ପଡ଼ିବ। ଆଉ ଦାୟିତ୍ୱ ଯେତେବେଳେ ଆପଣ ନେବାକୁ ଆରମ୍ଭ କରିବେ ସେତେବେଳେ ଆପଣଙ୍କ ପାଖରେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ଦରକାର, ସେଇଟା ହେଉଛି ମନି। ମନି, ପଇସା, ଅର୍ଥ, ଏସବୁ ଏଇଥିପାଇଁ ଦରକାର ଆପଣଙ୍କ ଦାୟିତ୍ୱକୁ ଆପଣ ଭଲ ଭାବରେ ମାନେ କହନ୍ତିନି ତାକୁ ଲିଭେଇ ପାରିବେ, ଦାୟିତ୍ୱକୁ ଆପଣ ଭଲ ଭାବରେ ତାକୁ ଅନୁଭବ କରିପାରିବେ। ଯଦି ଆପଣଙ୍କ ପାଖରେ ଅର୍ଥ ନଥିବ, ଯଦି ଆପଣଙ୍କ ପାଖରେ ପଇସା ନଥିବ, ମନି ନଥିବ, ତାହେଲେ ଆପଣ କେଉଁଠି ନା କେଉଁଠି ଦାୟିତ୍ୱ ଲିଭେଇବାରେ ବହୁତ କଷ୍ଟ ଅନୁଭବ କରିବେ। କାହିଁକି ନା ଆପଣଙ୍କ ପକେଟରେ ସବୁବେଳେ ପଇସା ନଥିବ, ପକେଟ ସବୁବେଳେ ଫାଙ୍କା ଥିବ, ଆପଣ କାହାକୁ କିଛି କରି କାହାକୁ କିଛି ଦେଇପାରୁନଥିବେ, ନିଜର ପ୍ରୋବ୍ଲେମକୁ ସଲ୍ଭ କରିପାରୁନଥିବେ, ନିଜର ଅସୁବିଧା ସୁବିଧାରେ ଆପଣ କିଛି ଖର୍ଚ୍ଚ କରିପାରୁନଥିବେ। ତ ଇନକମ୍ ସବୁଠୁ ବଡ଼ କଥା। ୟୁଥ୍ ଯେତେବେଳେ ହୁଅନ୍ତି, ଯେତେବେଳେ ଆମେ ଜାଣିବା ଶୁଣିବା ଲୋକ ହୁଅନ୍ତି, ପରିବାରର ଦାୟିତ୍ୱ ଆମ ଉପରେ ଲଦି ଦିଆଯାଏ, ସେତେବେଳେ ଆମେ ପଇସା ଆମ ପାଖରେ ନିହାତି ଦରକାର, ଚାକିରି ଦରକାର, କିଛି ଇନକମ୍ ସୋର୍ସ ଦରକାର। ତ ଏସବୁ ଅନୁଭବ ଆପଣଙ୍କ ମାନଙ୍କ ମଧ୍ୟରେ ବି ରହିଥିବ। ଆପଣମାନେ ବି ଦାୟିତ୍ୱ ସମ୍ଭାଳୁଥିବେ, ପରିବାର ସମ୍ଭାଳୁଥିବେ, ମ୍ୟାରେଜ୍ ସରିସାରିଥିବ, ପିଲାଛୁଆଙ୍କର ଦାୟିତ୍ୱ ଥିବ, ବାପା ମାଙ୍କର ଦାୟିତ୍ୱ ଥିବ, ସଂସାରର ପରିବାରର ଦାୟିତ୍ୱ ଥିବ। ତ ଏହି କ୍ଷେତ୍ରରେ ଆପଣ ନିଶ୍ଚିତ ଭାବରେ କେଉଁଠି ନା କେଉଁଠି କମ୍ ହେଉ ବେଶୀ ହେଉ ରୋଜଗାରକ୍ଷମ ଆପଣ ହୋଇସାରିଥିବେ। ତ ଏହି ଅନୁଭୂତି ଆପଣଙ୍କ ସହିତ କେମିତି ପ୍ରଥମ ଥିଲା, ପ୍ରଥମ ଅନୁଭୂତି କ'ଣ ଥିଲା ଆପଣଙ୍କର ପ୍ରଥମ ଇନକମ୍କୁ ନେଇକି, ଯେତେବେଳେ ଆପଣ ଜବ୍ କରିଥିବେ ବା କେଉଁଠି ଆପଣ କୌଣସି କାମ କରିକି ଦୁଇ ପଇସା ଆପଣ ଇନକମ୍ କରିଥିବେ, କାହା ପାଖରୁ ପଇସା ଆଣିଥିବେ, ତ ସେହି ସମୟର ଅନୁଭୂତି ଆପଣଙ୍କର କ'ଣ ଥିଲା ଆଉ ସେ ପଇସାକୁ କେମିତି ଭାବରେ ଆପଣ ଉପଯୋଗ କରିଥିଲେ ବା କେଉଁଠି କ'ଣ ଖର୍ଚ୍ଚ କରିଥିଲେ, କାହା ପାଇଁ ଖର୍ଚ୍ଚ କରିଥିଲେ, ଏ ସମ୍ପର୍କରେ ଡିଟେଲ୍ସ ଆପଣ ଏଫ୍ଏମ୍ ରେନ୍ବୋ ସହିତ ସେୟାର କରିପାରିବେ, ମାନେ ଆମ ସହିତ ସେୟାର କରିପାରିବେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ ମାଧ୍ୟମରେ। ଆମର ନମ୍ବର ହେଉଛି 06712303153। ତ ପଟାପଟ ଯୋଡ଼ି ହୋଇଯାଆନ୍ତୁ ଆମ ସହିତ। ତା ପୂର୍ବରୁ ଗୋଟେ ଗୀତ ଆପଣମାନଙ୍କ ପାଖରେ ପହଞ୍ଚାଇ ଦେଉଛି, ଷ୍ଟେ ଟ୍ୟୁନ୍ଡ।

0: ମାନେ ବିରକ୍ତ ହେଇଯାଉଛନ୍ତି ତ ଆମକୁ ପଛେ ଟିକେ କଷ୍ଟ ଲାଗୁ ହେଲେ ଅନ୍ୟ ଲୋକମାନେ ସେ ତାଙ୍କୁ କେମିତି ଘରେ ଯାଇ ଶୀଘ୍ର ପହଞ୍ଚିବେ ସେଇଥିପାଇଁ ଆମେ ପୁରା ଲାଗି ପଡିକି ତାଙ୍କୁ କେମିତି ବିଦା କରିବୁ।
1: ଯାହା ହଉ ସମୟ ସହିତ ପ୍ରକୃତି ସହିତ ତାଳ ଦେଇକି ତମେ ଚାଲିଛ ଠିକ ଅଛି। ଏବେ ଟପିକ ଉପରକୁ ଫେରିବା। କଣ କହିବା ଯୋଉ ଟପିକ ସମ୍ପର୍କରେ? ପ୍ରଥମ ଇନକମକୁ ନେଇକି କଣ ଅନୁଭୂତି ରହିଛି? ଏବେ ଦୋକାନ କରୁଛନ୍ତି?
0: ଆଜ୍ଞା, ମୁଁ ତ ମାନେ ଯେତେବେଳେ ମୋର ପ୍ଲସ ଟୁ ରେ ପଢୁଥିଲି ତ ତାପରେ ମୁଁ ଆଉ ପଢିବାକୁ ଟିକେ ଚାନ୍ସ ପାଇଲିନି। ସେତେବେଳେ ମାନେ ଜେଜେ ମୋ ଦେହ ଖରାପ ଥିଲା, ବାପା ବି ଦୋକାନକୁ ଯାଇପାରିଲେନି, ତ ଦୋକାନ ବନ୍ଦ ରହିବା ଅପେକ୍ଷା ମୁଁ ସେଇ ଟାଇମରେ ଭାବିଲି ଯଦି ମୁଁ ଯଦି ଯାଇକି ବାପାଙ୍କ କାମଟା କରିବି ତାହେଲେ ଏମିତି ବି କଣ ହବ, ଆଡେ ପଇସା ବି ଆସିବ, ସେଆଡେ ଜେଜେଙ୍କ ଟ୍ରିଟମେଣ୍ଟ ବି ହବ, ତ କୋଉଥିରେ ଆଉ କିଛି ଅସୁବିଧା ହବନି। ସେଥିପାଇଁ ମୁଁ ଦୋକାନକୁ ଗଲି ଆଉ ସେତେବେଳେ ମତେ ତ କିଛି ବି କାମ ଜଣା ନଥିଲା। ଆଉ ଫାଷ୍ଟ ଯୋଉ ମୁଁ ଦୋକାନକୁ ଯାଇଥିଲି ଫାଷ୍ଟ ଯିଏ କଷ୍ଟମର ଥିଲେ ସିଏ ଯେତିକି ଟଙ୍କା ବି ଦେଇଥିଲେ ମତେ ବହୁତ ଖୁସି ଲାଗିଥିଲା। ମୁଁ ଘରେ ଆଣିକି ମୋ ମାମାଙ୍କୁ ଦେଇଥିଲି ଆଉ ମୋ ମାମା ସେଦିନ ବହୁତ ଖୁସି ହେଇଯାଇଥିଲେ। ବୋଲେ ଯାହା ହଉ ଯେ ମୋ ବାପାଙ୍କର ଗୋଟେ ଇଚ୍ଛା ଥିଲା ମାନେ ମୁଁ କୋଉ ଇନକମ କରିବି ଆଉ ସେଇଟା ମାନେ ଆଣିକି ଫାଷ୍ଟ ମୋ ବାପାଙ୍କୁ କି ମାମାଙ୍କୁ ଦେବି ଆଉ ସେଦିନ ସେ ବହୁତ ଖୁସି ହେବେ।
1: ଆଚ୍ଛା, କଣ ଦୋକାନ କରୁଛ?
0: ଆମର ତ ଗ୍ରୋସରୀ ଦୋକାନ ଅଛି, ଡ୍ରେସ ଦୋକାନ।
1: ଆଚ୍ଛା, ଫର୍ଷ୍ଟ ଟାଇମ୍ ଯେତେବେଳେ ପ୍ଲସ ଟୁ ସମୟରେ ଦୋକାନ ଯାଇକି ସମ୍ଭାଳିଲ ସେଦିନ ସେଦିନ କେତେ ଟଙ୍କା ଇନକମ କରିଥିଲେ ମନେ ଅଛି?
0: ସେ ଟାଇମରେ ତ ମାନେ ଫାଷ୍ଟ ଆମର ତ ସେମିତି ମାନେ ପୁରା ସକାଳୁ ରାତି ଯାଙ୍କେ, ତ ସେଦିନ 2000 ଟଙ୍କା ହିଁ ହେଇଥିଲା କାହିଁକି ନା ସମସ୍ତେ ଜାଣିଥିଲେ ଆମର ଦୋକାନ ବନ୍ଦ ଅଛି ତ କେହି ଆସୁନଥିଲେ। ତ ଯେତେବେଳେ ଜାଣିଲେ ମୁଁ ଯାଇକି ଦୋକାନ ଓପନ କରୁଛି ସେଠି ତାପରେ ଆସିଲେ ଲୋକ।
1: ଆରେ ବାଃ, ବଢିଆ। ଆଚ୍ଛା, 2000 ଟଙ୍କା ନେଇ କାହାକୁ ଦେଲ?
0: ମୁଁ ଫାଷ୍ଟ ମୋ ମାମାଙ୍କୁ ନେଇ ଯାଇଥିଲି କାହିଁକି ନା ସେତେବେଳେ ଜେଜେ ହସ୍ପିଟାଲରେ ଥିଲେ ତ ପଇସା ତ ବହୁତ ଦରକାର ଥିଲା, ମୁଁ ସେଥିପାଇଁ ମୋ ମାମାଙ୍କୁ ନେଇ ଦେଇଥିଲି।
1: ବହୁତ ବଢିଆ, ବହୁତ ବଢିଆ। ପରିବାରର ଗୋଟେ ବଡ ଦାୟିତ୍ୱକୁ ତମେ ମୁଣ୍ଡକୁ ନେଲ ଆଉ ଜିଜେ ବାପାଙ୍କର ଟ୍ରିଟମେଣ୍ଟ କଲ, ପରିବାର କଥା ବୁଝିଲ, ବହୁତ ବଢିଆ। ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ତରଫରୁ ସାଇ।
0: ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ନମସ୍କାର। ସାଥୀ, ଆପଣମାନେ ବି ଯୋଡ଼ି ହେଇପାରିବେ। ନମ୍ବର ହେଉଛି 0671230315 3। ଆମର ଟପିକ ହେଉଛି ଆପଣଙ୍କର ପ୍ରଥମ ଇନକମକୁ ନେଇକି କ'ଣ ଅନୁଭୂତି ରହିଛି। ତେବେ ବର୍ତ୍ତମାନ ଚାଲନ୍ତୁ ଶୁଣି ଦେଉଛୁ ଆଉ ଗୋଟେ ଗୀତ। ଷ୍ଟେ ଟ୍ୟୁନ୍, 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

0: सधैँ पुनथरे आपणमानको स्वागत हाँ सो चलेछि वर्तमान डालिन लाइव र डालिन लाइव रे आपणमान पनि टॉपिक रहिछि आपणको प्रथम इनकम को नेकि कोन अनुभूति रहिछि वर्तमान आम सहित फोन लाइन रे के अछन्ति देखिबा हेलो
1: भाइ नमस्कार गुड इवनिंग
0: वेरी गुड इवनिंग के कहउछन्ति आपणको परिचय दियंतु कार्यक्रम को स्वागत जनो छु आवाज केंति अछन्ति भलो अछन्ति
1: धन्यवाद बहुत बढ़िया अछि
0: एकदम भलो अछन्ति हेलो हेलो अच्छा कौन कहिबे आज रो टॉपिक संपर्क रे
1: टॉपिक रे मैं कहिबे मोर सगळे 2013 रे मोर फर्स्ट जॉइन थिला टाटा स्टील रे फेब्रुवारी मोर 3 जॉइन हला फेब्रुवारी 3 रु मार्च 3 रे पेमेंट आछला सेते में थला हाथ कैश थला ମୋ ପେମେଣ୍ଟ ଟା 60,000 ଆସିଥିଲା ମୁଁ ପୁରା ମନ ଦୁଃଖ ବି କରିଥିଲି ମୋ ପେମେଣ୍ଟ ଅନୁଯାୟୀ ମୋର ବି ଚୁକ୍ତି ହେଇଥିଲା ସେ ବି ପେମେଣ୍ଟ ଆସିଲାନି କିନ୍ତୁ ସେ ପେମେଣ୍ଟ ମୁଁ ମୋର ମାମାକୁ ସବୁ ପେମେଣ୍ଟ ରାଗିରେ ଧରିଦେଲି ପୁରା ରାଗିକି ଧରିଦେଇଥିଲି
0: କାହିଁକି
1: ମୋ ପେମେଣ୍ଟ ମୋ କାମ ଅନୁସାରେ ମୋ ପେମେଣ୍ଟ ହେଲାନି ଯେ ଆମର ଏମ୍ପ୍ଲୟ ପୋଷ୍ଟର ଏମ୍ପ୍ଲୟ ପୋଷ୍ଟର ତ ପଇସା ତ ଅଧିକା ଥିଲା ସେ ଟାଇମ୍ରେ ମାମା ବି ବହୁତ ବୁଝେଇଲେ ଦେଖେ ଫାର୍ଷ୍ଟ ଆସି କାହିଁ ମନ ଦୁଃଖ କରୁଛୁ ଘରେ ପୁରା ସମସ୍ତ ଖୁସି ତୋର ଏତେ ମନ ଦୁଃଖ କାହିଁ ତୁ ମାନେ ଧୀରେ ଧୀରେ ବଢିବୁ ପୁରୁଣା ଆଉ ଖାଲି ପେମେଣ୍ଟ କମ ଆସିଲା ବେଳେ ଏତେ କଣ ପାଇଁ ଭାଗ ହେଲା ଯେହେତୁ ମା ବୁଝି ସାରିଲା ପରେ ମୁଁ ବହୁତ ବି ମାଙ୍କ କଥା ବିଷୟରେ ଟିକେ ମନ ଖୁସି କରିଥିଲି ଆଉ ଫାଷ୍ଟ ଦରମା ବି ଆମର ସବୁ ଘର ଫ୍ୟାମିଲି ଯେତିକ ଷ୍ଟାଫ ଯେତିକ ଷ୍ଟାଫ ବସିକି ଆମର ଗୋଟେ ପାର୍ଟି ଆୟୋଜନ କରିଥିଲୁ ବହୁତ ବଢିଆ ଭାବରେ ବାପା ବି ଆସିଥିଲେ ଘରେ ବି ବଡ ଭାଇ ବି ଦୂରକୁ ଆସିଥିଲେ ଭଉଣୀ ବି ଦୂରକୁ ଆସିଥିଲେ ଭଲ ଜାକ ଜମରେ ପାର୍ଟିଟେ ହେଇଥିଲା ତାପରେ ତା ପର ଦିନ ମୋ ସାଙ୍ଗସାଥିକି 10,000 ଭିତରୁ ମୁଁ ଛୁଟିଆ କାଟି ପାର୍ଟି ଦେଇଥିଲି ଆଉ
0: ଆରେ ବା ବହୁତ ବଢିଆ ଆଚ୍ଛା ଆପଣ ଚାଲି ଚାଲିକି କଥା ହଉଛନ୍ତି ନା ଗୋଟେ ଜାଗାରେ ବସିଛନ୍ତି ମନେ ପକଉଛନ୍ତି ଏଫଏମ୍ ରେନ୍ବୋ କୁ ମନେ ପକଉଛନ୍ତି ସେଟା ବହୁତ ଭଲ ଲାଗେ ଆଚ୍ଛା ଏବେ ପଇସା ପତ୍ର ବଢିଲାଣି ବହୁତ ବଢିଆ ବହୁତ ବଢିଆ ଆଉ ଘରେ ତ ସମସ୍ତେ ଖୁସି ଥିବେ
1: ଏବେ ବହୁତ ବଢିଆ ସେଇ ପଇସାରେ ମୋର ଗାଡି ଫାଡି କଲି ମ୍ୟାରେଜ ହେଲା ଜାକ ଜମରେ ଏବେ ପୁରା ବିନ୍ଦାସ
0: ବିନ୍ଦାସ ଏକଦମ ବିନ୍ଦାସରେ ଅଛନ୍ତି ଏମିତି ବିନ୍ଦାସରେ ରୁହନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ
1: ଧନ୍ୟବାଦ ରହୁଛି ନମସ୍କାର
0: ନମସ୍କାର ହଁ ସାଥୀ ଆପଣ ବି ଆମ ସହିତ ଯୋଡ଼ି ହେଇପାରିବେ ଟପିକ୍ ହେଉଛି ଆପଣଙ୍କ ପ୍ରଥମ ଇନକମ୍କୁ ନେଇକି କ'ଣ ଅନୁଭୂତି ରହିଛି ଯେମିତି ଆବାସ କହିଲେ ସେ ବର୍ତ୍ତମାନ ପୁରା ବିନ୍ଦାସ ଅଛନ୍ତି କିନ୍ତୁ ଆମେ ଏକଥା କହିପାରିବାନି ଯେ ଆମର ସବୁ ଫ୍ରେଣ୍ଡସ୍ ମାନେ ବିନ୍ଦାସ ଅଛନ୍ତି ବୋଲି କୋଉଠି ନା କୋଉଠି ସେମାନଙ୍କର ଯୋଉ ସାଲାରୀକୁ ନେଇକି ସେମାନେ ଟେନସନରେ ଥିବେ କେତେବେଳେ ସାଲାରୀ ଆସୁଥିବ ଟାଇମ୍ରେ ତ କେତେବେଳେ ସାଲାରୀ ଆସୁନଥିବ ଆଉ କିଛି ଲୋକମାନଙ୍କର ଫ୍ରେଣ୍ଡସ୍ ମାନଙ୍କର ଏଇଆ ବି ଥିବ କମ୍ପ୍ଲେନ୍ ଯେ ଆମେ ଯେତିକି ସାଲାରୀ ପାଇବା କଥା ଆମେ ପାଉନୁ ହଁ ଆମେ ସମସ୍ତେ ସମସ୍ତଙ୍କର ଯୋଉ କୁହନ୍ତିନି ସ୍ଥିତି ଅଲଗା ଅଲଗା ଆମେ ଆମର ପଢ଼ା ବା ଆମର ଏଜୁକେସନ୍ ଏସବୁକୁ ନେଇକି ଆମର ଦକ୍ଷତାକୁ ନେଇକି ଆମେ କେଉଁଠି କ'ଣ କାମ କରୁଛନ୍ତି ସେଇଟା ବି ବହୁତ ଡିପେଣ୍ଡ କରେ କିନ୍ତୁ କଥା ହେଉଛି ସାଲାରୀ ସାଲାରୀ ଇନକମ୍ ଇନକମ୍ କମ୍ ହେଉ କିମ୍ବା ବେଶୀ ହେଉ ଏ ଆମ ଜୀବନରେ ଖୁସି ନିଶ୍ଚିତ ଭାବରେ ଦିଏ ଖୁସି ମୁହଁରେ ହସ ନିଶ୍ଚିତ ଭାବରେ

0: କାହିଁକିନା ଆମେ ଅପେକ୍ଷା କରିଥାଉ ସେହି ଅର୍ଥକୁ, ଯେଉଁ ଅର୍ଥ ଆସିଲେ ଆମେ ନିଜର ନିଜ ପରିବାରର ଗୁଜୁରାଣକୁ ମେଣ୍ଟେଇ ପାରିବା। ସେଇଥିପାଇଁ ତ ଆମେ ଚାକିରି କରନ୍ତି ବା କାମ କରନ୍ତି, କେଉଁଠି ନା କେଉଁଠି କିଛି କାମ ଯେଉଁ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେ ରୁହନ୍ତି, କେଉଁଠି ନା କେଉଁଠି ଦୁଇ ପଇସା ଆସିଯିବ। ତ ଆପଣଙ୍କର ସେମିତି, ଆପଣ ବର୍ତ୍ତମାନ ତ କଣ୍ଟିନ୍ୟୁଅସ୍ଲି କାମ କରୁଥିବେ, କିନ୍ତୁ ଯେତେବେଳେ ଫାର୍ଷ୍ଟ ଟାଇମ୍ ଆପଣଙ୍କର ଏଇ ଅନୁଭବ ଆସିଥିଲା ଯେ ଆପଣଙ୍କୁ କାମ କରିବାକୁ ପଡ଼ିବ, କେଉଁଠି ନା କେଉଁଠି ଜବ୍ କରିବାକୁ ପଡ଼ିବ, ଆଉ ଜବ୍ କରିଥିଲେ, ଆଉ ଯେତେବେଳେ ପ୍ରଥମ ଅର୍ଥ ବା ମନି ବା ସାଲାରି ଆପଣଙ୍କ ହାତମୁଠାକୁ ଆସିଥିବ, ସେତେବେଳେ ଆପଣଙ୍କର ଅନୁଭବ କ'ଣ ଥିଲା? ନିଶ୍ଚିତ ଯେମିତି ଆଭାସ କହିଲେ, ପ୍ରଥମେ ତାଙ୍କୁ ଭାରି ରାଗ ଲାଗିଥିଲା, ଆହୁରି ଅନ୍ୟମାନେ କହିଥିଲେ ଯେ ବହୁତ କମ୍ ପଇସା ଥିଲା, କିନ୍ତୁ ଆପଣଙ୍କର ଲାଇଫ୍ରେ ସେମିତି କ'ଣ ଘଟିଛି ସେ ସମ୍ପର୍କରେ ଆପଣଙ୍କ ଅନୁଭୂତିକୁ ଏଫ୍ଏମ୍ ରେନ୍ବୋ ସହିତ ସେୟାର କରିପାରିବେ। ନମ୍ବର ହେଉଛି 0671-2303-153। ଆଉ ଜଣେ କଲର୍ ଅଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ କିଏ କହୁଛନ୍ତି?
1: ନିସଙ୍ଗ ନିସଙ୍ଗ ଲାଗୁଛି ଜୀବନ, ଭଲ ଲାଗୁ ନାହିଁ ମନ, କେମିତି କାଟିବି ରାତି ଆଉ ଦିନ, ତୁ ଥିଲୁ ମୋ ମନର ମିତ, ସରୁ ନାହିଁ ଆଜି ବି ଆଖିରୁ ଲୁହ, ଥମୁ ନାହିଁ ଆଜି ବି ଛାତିରୁ କୋହ, ତମେ କେମିତିକା ପ୍ରେମିକା, ବୁଝିପାରୁନା ମୋ ଅବୁଝା ମନର ଗଳ୍ପ, ମୋ ଅବୁଝା ମନର ଗଳ୍ପ, ମୋ ଅବୁଝା ମନର ଅକୁଆ ଗଳ୍ପ, ଅକୁଆ ଗଳ୍ପ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ। ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି
0: ଥିଲା। ନିଶ୍ଚିତ ଯେମିତି ଆଭାସ କହିଲେ, ପ୍ରଥମେ ତାଙ୍କୁ ଭାରି ରାଗ ଲାଗିଥିଲା, ଆହୁରି ଅନ୍ୟମାନେ କହିଥିଲେ ଯେ ବହୁତ କମ୍ ପଇସା ଥିଲା, କିନ୍ତୁ ଆପଣଙ୍କର ଲାଇଫ୍ରେ ସେମିତି କ'ଣ ଘଟିଛି ସେ ସମ୍ପର୍କରେ ଆପଣଙ୍କ ଅନୁଭୂତିକୁ ଏଫ୍ଏମ୍ ରେନ୍ବୋ ସହିତ ସେୟାର କରିପାରିବେ। ନମ୍ବର ହେଉଛି 0671-2303-153। ଆଉ ଜଣେ କଲର୍ ଅଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ କିଏ କହୁଛନ୍ତି?
1: ନିସଙ୍ଗ ନିସଙ୍ଗ ଲାଗୁଛି ଜୀବନ, ଭଲ ଲାଗୁ ନାହିଁ ମନ, କେମିତି କାଟିବି ରାତି ଆଉ ଦିନ, ତୁ ଥିଲୁ ମୋ ମନର ମିତ, ସରୁ ନାହିଁ ଆଜି ବି ଆଖିରୁ ଲୁହ, ଥମୁ ନାହିଁ ଆଜି ବି ଛାତିରୁ କୋହ, ତମେ କେମିତିକା ପ୍ରେମିକା, ବୁଝିପାରୁନା ମୋ ଅବୁଝା ମନର ଗଳ୍ପ, ମୋ ଅବୁଝା ମନର ଗଳ୍ପ, ମୋ ଅବୁଝା ମନର ଅକୁଆ ଗଳ୍ପ, ଅକୁଆ ଗଳ୍ପ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ। ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
0: ଚନ୍ଦ୍ରକାନ୍ତ ପୃଷ୍ଟି, ଚନ୍ଦ୍ର ହଉଛି ଶୀତଳତାର ପ୍ରତୀକ ନୁହଁ କି? ଆପଣ କେତେ ଶୀତଳ ଅଛନ୍ତି ବର୍ତ୍ତମାନ, ସୂର୍ଯ୍ୟଙ୍କର ଯୋଉ ତାପ, ଏ ତାପରେ ଆପଣ ଚନ୍ଦ୍ର ଚନ୍ଦ୍ରକାନ୍ତ କେତେ ଶୀତଳ ଅଛନ୍ତି?
1: ଶୀତଳ ନାହିଁ ନା, କାହିଁକି ନା ଗରମ ଏତେ ଜୋର ହଉଛି, ଫ୍ୟାନ ପବନ ବି ଲଗେଇକି ମାନେ ମୋ ଦେହରେ ଏତେ ଝାଳ ମାନେ ମାନେ ଗମ ଗମ ହେଇକି ଗଦା ହଉଛି, ମାନେ ମାନେ ଗୋଟେ ଗାମୁଛା ବି ଓଦା ହେଇଯାଉଛି, ତ ମୁଁ ସେଥିପାଇଁ ଆଉ ଶୀତଳ ଜମା ନାହିଁ, କାହିଁକି ନା ଟିକେ ପବନ ହେଲେ ସଞ୍ଜ ହେଲେ ଟିକେ ଟିକେ ଥଣ୍ଡା ହଉଛି ଆଉ।
0: ସନ୍ଧ୍ୟା ହେଲେ ତାହେଲେ ବାହାରକୁ ପଳେଇ ଯାଉଛନ୍ତି ନୁହଁ କି?
1: ଆଜ୍ଞା, ସଞ୍ଜ ହେଲେ ଟିକେ ଗଛରୁ ପବନ ଦଉଛି, ସେଥିପାଇଁ ଟିକେ ପଦାକୁ ପଳେଇ ଆସି ପବନ ଖାଉଛି ଆଉ।
0: ଏ ହାଲତ ସମସ୍ତଙ୍କର ଚନ୍ଦ୍ରକାନ୍ତ, କେବଳ ଆପଣଙ୍କର ନୁହଁ କି, ବର୍ତ୍ତମାନ ସମୟ ସେମିତି ଚାଲିଛି। ଓକେ, ଆମେ ଟପିକ ଉପରକୁ ଫେରିବା। ଟପିକ ସମ୍ପର୍କରେ କଣ କହିବେ?
1: ଟପିକ ସମ୍ପର୍କରେ କହିବି ଯେ ଆପଣଙ୍କର ଫାଷ୍ଟ ଇନକମ ମାନେ କଣ ହେଇଥିଲା, ଆଉ କଣ ସେଟା କେତେ କଣ ତ
0: କଣ ଅନୁଭୂତି ଥିଲା,
1: କଣ ଅନୁଭୂତି? ଆଉ ନିଶ୍ଚିନ୍ତ, କାହିଁକି ଫାଷ୍ଟ ଯେତେବେଳେ ମୋର ପ୍ଲସ ଟୁ କମ୍ପ୍ଲିଟ କଲା ପରେ ମୁଁ 2009 ଯାଇଥିଲି, ଆମର ଦିଲ୍ଲୀ ଯାଇଥିଲି ଗୋଟେ ଜାଗାକୁ କାମ କରିବା ପାଇଁ, ଆମର ସେଠି ଫାଇବର ମୂର୍ତ୍ତି କାମ, ଦିଲ୍ଲୀ ନୁହଁ ହରିୟାଣା ଯାଇଥିଲି, ହରିୟାଣାର ଯାଇଥିଲି, ସେ ଜାଗାଟାର ନାଁ ହଉଛି ଗୋହାନା। ଆଉ ଯାଇଥିଲୁ ଟ୍ରେନ୍ ରେ, ଯାଇଥିଲୁ 3 ଦିନ ଲାଗିଲା ଟ୍ରେନ୍ ରେ, ଯାଇଥିଲୁ ପୁରୀ ପୁରୀ ନ୍ୟୁ ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ରେ, ରାତି 11:30 ଟାଇମ୍ରେ ଆମେ କଟକ ଆମର ଷ୍ଟେସନରୁ ବସିଥିଲୁ, ଆଉ ତା 3 ଦିନ ପରେ ଆମେ ପହଞ୍ଚିଲୁ ଯାଇକି ହରିୟାଣାରେ। ଆଉ ହରିୟାଣାରେ ପହଞ୍ଚିଲୁ ଏଇ ଶୀତ ଟାଇମ୍ରେ ଯାଇଥିଲୁ, ମାନେ ଶୀତ ସମୟରେ କୁହୁଡ଼ି ପୁରା ଏତେ ଜୋର ସେଠି ଥଣ୍ଡା ଯେ ଆମେ ସେ କୁହୁଡ଼ି ଥଣ୍ଡାରେ ବି କାମ କରିବା ପାଇଁ ବହୁତ ଆମକୁ ଡିଫିକଲ୍ଟ ହୁଏ, ଆମେ କେତେବେଳେ ସକାଳ ହୁଏ କେତେବେଳେ ସଞ୍ଜ ହୁଏ ଜାଣି ହୁଏ ନା, ଆମେ ସେ ଭିତରେ ମଧ୍ୟ ଫାଇବର ମୂର୍ତ୍ତି କାମ କରୁଥିଲୁ, ଆମର ଯୋଉ ଶିବ ମୂର୍ତ୍ତି ଠାକୁରଙ୍କ ମୂର୍ତ୍ତି ସବୁ ତିଆରି କରୁଥିଲୁ।
0: ଆଚ୍ଛା, ଫାଇବର ରେ ମୂର୍ତ୍ତି ତିଆରି କରୁଥିଲେ କି?
1: ଆଜ୍ଞା।
0: ଆଚ୍ଛା, ଫର୍ଷ୍ଟ ଇନକମ କେତେ ଥିଲା?
1: ଫାଷ୍ଟ ଇନକମ ସେତେବେଳେ ତ ଦଉଥିଲେ ଆମକୁ ଜମା 4,000 ମତେ ଦଉଥିଲେ, ଜମା 4,000 5,000 ଭିତରେ ଦଉଥିଲେ।
0: ଆଚ୍ଛା,
1: ଆଉ ସେଇ ଫାଷ୍ଟ ଦରମାରେ ମୁଁ ଭାବିଲି ଗୋଟେ 100 ପଇସାରେ ଗୋଟେ ଶାଢୀ ନେଇ ଆସିଥିଲି ବୋଉ ପାଇଁ, ଗୋଟେ ୟେଲୋ କଲର ଶାଢୀ ନେଇ ଆସିଥିଲି ଆଉ।
0: ମାନେ ଆସିଲା ବେଳକୁ ନେଇକି ଆସିଥିଲେ ନା ପଠେଇଥିଲେ ବାଇ କୋରିଅର?
1: ନାଇଁ, ମୁଁ ଆସିଲା ବେଳକୁ ସେଇ ପଇସା ରଖିଥିଲି, ଆଉ ଆସିଲା ବେଳକୁ କିଣିକି ଆଣିଥିଲି ଆଉ।
0: ବହୁତ ବଢିଆ, ବୋଉଙ୍କୁ କେମିତି ଲାଗିଥିଲା?
1: ବୋଉ ତ ବହୁତ ଖୁସି ଲାଗିଥିଲା, ଏବେ ବି ସେ ଶାଢୀରେ, ସେ ଶାଢୀ ଅବଶ୍ୟ ଚିରିନି କିନ୍ତୁ ସେ ଶାଢୀର ରଙ୍ଗ ଛାଡ଼ିଗଲାଣି, ଆଉ ସେ ଶାଢୀ ସେଇ ଯୋଉ ସେ ଶାଢୀଟାକୁ ଆମେ ଗନ୍ଥା ଖୋଳ କରିଦେଇଛି, ବୋଉ ମଧ୍ୟ ସେଇ ଗନ୍ଥା ଖୋଳ ଗନ୍ଥା ଶୋଉଛି ଆଉ ପୁରେଇକି ଆଉ।
0: ଆଚ୍ଛା, ଆଉ ନିଜ ପାଇଁ କଣ କରିଥିଲେ?
1: ନିଜ ପାଇଁ ମୁଁ ଡ୍ରେସ୍ କରିଥିଲି, ଆଉ ଜିନ୍ ପ୍ୟାଣ୍ଟ କରିଥିଲି, ଡ୍ରେସ୍ କରିଥିଲି, ବାନିୟନ କରିଥିଲି, ସବୁ 2-3 କିଣିଥିଲି ଆଉ।
0: ଏବେ

0: ଇନକମ୍ କଣ ଚାଲିଛି?
1: ଆଉ ବାପା ପାଇଁ ଗୋଟେ ମଧ୍ୟ ଗୋଟେ ଡ୍ରେସ୍ କପଡ଼ା ମଧ୍ୟ କିଣିକି ଆଣିଥିଲି, ଆଉ ଚପଲ ହଳେ କିଣିଥିଲି ଆଉ।
0: ବହୁତ ବଢିଆ। ତାମାନେ ପ୍ରଥମ ଇନକମ୍ ଏକ୍ସାଇଟମେଣ୍ଟ ଏଇଠି ଥିଲା, ଏଇଥି ପାଇଁ ଥିଲା ଯେ ପ୍ରଥମ ଇନକମ୍ରେ ନିଜ ପାଇଁ ମାଙ୍କ ପାଇଁ ବାପାଙ୍କ ପାଇଁ କିଛି ଜିନିଷ କିଣିଥିଲେ ନୁହଁ କି?
1: ଆଜ୍ଞା, ସେଇଟା କିନ୍ତୁ ସେ ଜର୍ଣ୍ଣିଟା ବହୁତ ଡିଫିକଲ୍ଟ ଥିଲା, ସେଠି ଯୋଉ ରହିବାର ଯୋଉ ଅସୁବିଧା, ହରିୟାଣାର ଯୋଉ ଭଳିଆ ଶୀତ ଆପଣ ତ ଜାଣିଥିବେ ଶୀତ ଦିନେ, ଆଉ ସେଠି ବହୁତ ଲୋକ ମଧ୍ୟ ଶୀତରେ ଥଣ୍ଡାରେ ବହୁତ ବୟସ୍କ ଲୋକ ମାନେ ବୃଦ୍ଧା ବୟସ୍କ ଲୋକ ମୃତ୍ୟୁ ମରିଯାଆନ୍ତି ଏଇ ଥଣ୍ଡାରେ, ଆଉ ସେଠିକେ ପରିସ୍ଥିତି ବହୁତ ଜଟିଳ। ମୋର ଥଣ୍ଡା ଏତେ ଜୋରରେ ମୁଁ ମାନେ ଗାଧା ହେଇନା ଟୋଟାଲି, ମାନେ ଯୋଉ ମାନେ ଦୁଇ ମାସ ତିନି ମାସ ଖଣ୍ଡେ ଯୋଉ ଶୀତ ଦିନ ଟାଇମଟା ଟୋଟାଲି ଗାଧା ହେଇନା, ଖାଲି ଧୋଇଧାଇ ହେଇକି ପଳେଇ ଆସେ।
0: ଆପଣ ଯେହେତୁ ରହୁଛନ୍ତି ସେଥିପାଇଁ ଆପଣଙ୍କୁ ଏଇଟା ଭଲ ଲାଗୁଛି। ହରିୟାଣାର ଲୋକମାନେ ସେମାନେ କହିବେ ଆମକୁ ଅନ୍ୟ କୋଉଠି ଭଲ ଲାଗିବନି, ତାଙ୍କ ଜାଗାଟା ଭଲ ଲାଗିବ, ସେମିତି ନୁହେଁ। ଆବଶ୍ୟକ ପଡିବ ଯଦି ବହୁତ ଜାଗାରେ ଆପଣଙ୍କୁ ଆଡଜଷ୍ଟ କରିବାକୁ ପଡିବ
1: ନୁହଁ
0: କି? ବହୁତ ବଢିଆ, ବହୁତ ବଢିଆ।
1: ଓଡିଶାର ପାଣି ପବନ, ଜଳବାୟୁ ଆଉ ସେ ଯୋଉ ଥଣ୍ଡା ପବନ, ସେ ଗାଁର ଲୋକଙ୍କର ମିଠା ମିଠା କଥା ଅନ୍ୟ କୋଉ ମାନେ ରାଜ୍ୟରେ ମିଳିବନି କି ଓଡି ମିଳିବନି।
0: ନା, ଆପଣ କୁଆଡେ ବି ଯିବା ଦରକାର ନାହିଁ, ନିଜ ରାଜ୍ୟରେ ରୁହନ୍ତୁ, ଏଇଠି ଇନକମ୍ କରନ୍ତୁ। ଆଚ୍ଛା, ବର୍ତ୍ତମାନ କଣ କରୁଛନ୍ତି?
1: ବର୍ତ୍ତମାନ ମୁଁ ଅଛି ଆମର ଏଠି ଗୋଟେ ନିଶ୍ଚିନ୍ତ।

0: ମୋ ଭାଇ କିନ୍ତୁ ସେ ଛାଡ଼ିନି ମୁଁ ଏବେ ବି ଲାଗିକି ରହିଛି ଜଗତସିଂହପୁର ଭୁବନେଶ୍ୱର ପୁରୀ ସବୁଆଡ଼େ ଲାଗିଛି
1: ଯେକୌଣସି ଜିନିଷର ସକ୍ସେସ ପାଇଁ କଣ୍ଟିନ୍ୟୁଟି ଦରକାର ସେଇଟା ଆପଣଙ୍କ ପାଖରେ ଅଛି ଆଉ ସକ୍ସେସ ଆଜି ନହେଲେ କାଲି ହେବେ ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ରହିଲି ଭାଇ ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ସଦ୍ୟ ଆଗକୁ ଚର୍ଚ୍ଚା ଆପଣମାନଙ୍କ ସହିତ କଥାବାର୍ତ୍ତା ଜାରି ରଖିବା ବର୍ତ୍ତମାନ ଚାଲନ୍ତୁ ଶୁଣି ଦେଉଛୁ ଆଉ ଗୋଟେ ମିଠା ଗୀତ ଷ୍ଟେ ଟ୍ୟୁନ୍ଡ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।
4: ପୁଣିଥରେ ସ୍ୱାଗତ ଆପଣମାନଙ୍କୁ ବନ୍ଧୁ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଚାଲିଛି ବର୍ତ୍ତମାନ ଡାଇଲିନ୍ ଲାଇଭ୍ର। ଡାଇଲିନ୍ ଲାଇଭ୍ରେ ଆଜି ଆପଣମାନଙ୍କ ପାଇଁ ଟପିକ୍ ରହିଛି ଆପଣଙ୍କ ପ୍ରଥମ ଇନକମ୍କୁ।

0: ନେଇକି କଣ ଅନୁଭୂତି ରହିଛି? ବର୍ତ୍ତମାନ କିଏ ଅଛନ୍ତି ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି?
1: ନାରାୟଣ ସାର।
0: ଆଜ୍ଞା,
1: ମୁଁ ରାଜେନ୍ଦ୍ର ନନା କହୁଛନ୍ତି।
0: ରାଜେନ୍ଦ୍ର ନନା, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ଆଜ୍ଞା ଆଜ୍ଞା,
0: କଣ କହିବେ ରାଜେନ୍ଦ୍ର ନନା ଆଜିର ଟପିକ ସମ୍ପର୍କରେ?
1: ଆପଣଙ୍କର ଆଜି କ୍ୱେଶ୍ଚିନ୍ଟା କଣ ମୁଁ ଶୁଣୁଛି ସେ ନାଇଁ କିଛି ବୁଝିପାରୁନି। କ୍ୱେଶ୍ଚିନ୍ କଣ ବାଲାନ୍ସ ରଖିବା ନା କଣ?
0: ଆପଣଙ୍କ ପ୍ରଥମ ଇନକମକୁ ନେଇକି କଣ ଅନୁଭୂତି ରହିଛି? ଯେବେ ଆପଣ ପ୍ରଥମେ ଇନକମ କଲେ ଏବଂ ପ୍ରଥମ ଦରମା ପାଇଲେ ସେଦିନର ସେଇ ମୁହୂର୍ତ୍ତର କଥା ଆପଣଙ୍କର କଣ ମନେ ଅଛି ଆଉ ସେ ପଇସାକୁ ଆପଣ କେମିତି ଖର୍ଚ୍ଚ କରିଛନ୍ତି?
1: ଶୁଣନ୍ତୁ ନାରାୟଣ ସାର, ଭଲ କଥା ପଚାରିଛନ୍ତି। ମୁଁ କହୁଛି ଏଇଟା ବୋଧେ 70 ମସିହା 72 ବାତ୍ୟା ପର କଥା ବୋଧେ।
0: ଆଚ୍ଛା,
1: ସେତେବେଳେ ମୁଁ ସ୍କୁଲରେ ପାଠ ପଢୁଥିଲା, ବୋଧେ 67 କ୍ଲାସରେ ପଢୁଥିଲା।
0: ଆଚ୍ଛା,
1: ଆମେ ପାଠ ପଢୁଥାଉ ସେତେବେଳେ ଆମର ଏଇ ଯୋଉ ଏୟାରପୋର୍ଟ ଅଛି, ଏୟାରପୋର୍ଟ ତିଆରି ହଉଥିଲା, ଏୟାରପୋର୍ଟ ସବୁ ଘର ଫର ଡ୍ରେନ୍ ଫ୍ରେନ୍ ତିଆରି ହଉଥିଲା।
0: ଆଚ୍ଛା,
1: କଲିକତା କଣ୍ଟ୍ରାକ୍ଟର ଆସିଥାନ୍ତି, ସେ କଲିକତା ବଙ୍ଗାଳୀ କଣ୍ଟ୍ରାକ୍ଟର ସବୁ କାମ ନେଇଥାନ୍ତି କରିଥାନ୍ତି। ଆମେ ସବୁ ଯାଉ ସ୍କୁଲ ଛୁଟି ପରେ ଡ୍ରେନ୍ ତାଡ଼ିବା କାମ କରିବାକୁ, ଛୋଟ ଛୋଟ ଗଇଁଦେବ ଡ୍ରେନ୍ ତାଡ଼ିବୁ, ପୁଟ 10 ପଇସା, ମାନେ ପୁଟେ ନମ୍ବା ଆଉ ପୁଟେ ଗହିରା ପୁଟେ ଚଉଳା, ସେଟା 10 ପଇସା। ଆମେ 5 ଫୁଟ ତାଡ଼ିଦେବୁ, ସ୍କୁଲ ଆସିକିରି ଦେବ 50 ପଇସା।
0: ଆଚ୍ଛା,
1: 50 ପଇସା ଆଣିକିରି ମୋ ମା ରଖିବ 40 ପଇସା, ମୋତେ ଦେବ 10 ପଇସା। ସେ ଲୋକଟା ବର୍ତ୍ତମାନ ଅଛି, ଆପଣ ଜଣେ କଥାବାର୍ତ୍ତା କରୁଛୁ,
0: ବହୁତ ବଢିଆ, ବହୁତ ପୁରୁଣା କଥା।
1: ଟୁରିଷ୍ଟ କିଣା ହଉଥିଲା 10 ପଇସା।
0: ଆଚ୍ଛା,
1: ଜିରା ଲଙ୍କା କିଣା ହଉଥିଲା 5 ପଇସା। ତାପରେ ମୁଁ ଯେତେବେଳେ ପ୍ରଥମ ଚାକିରି କଲି, ଚାକିରି ପାଇଗଲି
0: ଆଜ୍ଞା
1: ବିଜୁ ବାବୁଙ୍କ ପ୍ଲାଣ୍ଟରେ, ପ୍ରଥମ ଦରମା ପାଇଲି 130 ଟଙ୍କା।
0: ଆରେ ବାପରେ,
1: ତାପରେ ଏମିତି ଏମିତି ହେଲା 250 ଟଙ୍କା।
0: ଆଚ୍ଛା,
1: ଯେତେବେଳେ 250 ଟଙ୍କା ଦରମା ହେଲା ସେତେବେଳେ ଜମି ଗୁଣ୍ଠ ବି 250, କିନ୍ତୁ ସେତେବେଳେ ଜମି ଗୁଣ୍ଠ କିଣି ହବନି। କିନ୍ତୁ ଯେତେବେଳେ 3500 ଟଙ୍କା ହେଲା ମୁଁ ସେତେବେଳେ କିଣିଥିଲି। କିନ୍ତୁ 250 ଟଙ୍କାରେ ତମେ ଖାଇବ କେତେ, ତମକୁ କମ୍ୟୁନିକେସନ କରିବ କେତେ, ଲେଖେଇ ଅଛି ରେଷ୍ଟ୍ରି ଅଛି, କେଉଁ ଜମି କିଣିବ?
0: ଆଚ୍ଛା,
1: ପୁଣି 2-3 ମାସର ପଇସା ରଖିଲେ ତମେ ଚଳିବ କେମିତି ଜମି କିଣିବ? ପଇସାର କମ୍ୟୁନିକେସନ ଏତେ ଖରାପ, ମୁଁ ଦେଖିଛି ମଟନ କିଲୋ 12 ଟଙ୍କା, କିନ୍ତୁ ମୁଁ ଚାକିରି କରିନଥିଲି।
0: ଆଚ୍ଛା,
1: କିନ୍ତୁ ମୁଁ କିଣିଛି 6 ଟଙ୍କାରେ। କିନ୍ତୁ ସେତେବେଳେ ଏଇ ଲୋକ ଯୋଉ ବର୍ତ୍ତମାନ କାମ କରୁଛି ତାର ମଜୁରୀ 500 ଟଙ୍କା, ସେତେବେଳେ ତା ମଜୁରୀ ଥାଏ 2 ଟଙ୍କା 50 ପଇସା। ସେ କେଉଁଦିନ ପଇସା ଯୋଗାଡ଼ କରିବ 6 ଟଙ୍କା ମଟନ କିଣିବ?
0: ଆଚ୍ଛା, ଆପଣ ଯେତେବେଳେ କହିଲେ ଆପଣ ପ୍ରଥମେ ଚାକିରି କଲେ, ଛୋଟବେଳେ କଥା ଛାଡ଼ନ୍ତୁ, ଛୋଟବେଳେ ତ ଆପଣ ମାନେ କୁହନ୍ତିନି ପକେଟ ମନି ପାଇଁ ଆପଣ ଗୋଟେ ଟ୍ରାଏ ନେଲେ, ପଇସା ସେଠୁ ପାଇଲେ ଆଉ କିଛି ଖର୍ଚ୍ଚ କଲେ, କିଛି ଘରେ ମାଙ୍କୁ ଦେଇଦେଲେ, କିନ୍ତୁ ଯେତେବେଳେ ସତସତିକା ଚାକିରି ଆପଣ କଲେ ପାଠ ପଢିକି, ସେତେବେଳେ ଯୋଉ 130 ଟଙ୍କା ପାଇଥିଲେ ସେ ପଇସାକୁ କଣ କରିଥିଲେ? ସେ ପଇସାକୁ ଆପଣ କଣ କରିଥିଲେ ଆଉ ସେତେବେଳେ ଆପଣଙ୍କୁ କଣ ଫିଲ୍ ହେଇଥିଲା କଣ? ଯେ ଆପଣ
1: ମୋ ମା ସବୁ ଦିଏ,
0: ଆଚ୍ଛା,
1: ମୋ ମା ରଖିବ 120-130 ଟଙ୍କା 20 ଟଙ୍କା ମତେ ଦିଏ, ସେ ଅଲଗା ପ୍ରକାର 10 ଟଙ୍କା।
0: ଆଚ୍ଛା,
1: ମୋ ମା ପୁଣି ସେ ପଇସା କଥା ଏମିତି ଅପୂର୍ବ ଲାଗେ, ଗୋଟେ ଟ୍ରଙ୍କରେ ପୁରେଇକି ଆଉ ଗୋଟେ ଟ୍ରଙ୍କରେ ପୁରେଇ ଚାଷ ପକେଇବ, ମାତ୍ର 120 ଟଙ୍କା। ଜାଣିଛ ତ?
0: ବହୁତ ବଢିଆ, ବହୁତ ବଢିଆ, ବହୁତ ଧନ୍ୟବାଦ ରାଜେନ୍ଦ୍ର। ଓକେ ଓକେ ଓକେ, ବହୁତ ଧନ୍ୟବାଦ ଆପଣଙ୍କୁ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କ ପୁରୁଣା କଥା କହିଲେ ଆଉ ଆପଣଙ୍କ ଫର୍ଷ୍ଟ ଇନକମ୍।
1: ତାପରେ ମୁଁ ଚାକିରି ଗୋଟେ ସାଇକେଲ କିଣିବାକୁ ଗଲି ସେଇ ମଙ୍ଗଳବାର, ସାଇକେଲ କିଣିଲି 260 ଟଙ୍କା କି 300 ଟଙ୍କା ଆସିଲେ ସାଇକେଲ, ଆମ ଘରକୁ ଚାଲିଗଲି ଏବେ ବାଟ ଅଛି କଟ, ଆଉ କେତେ ବାଟ ଚାଲିଚାଲି ପଳେଇଲି ସାଇକେଲ ନେଇଆଇଲି। କିନ୍ତୁ ମୁଁ ଖାଇଦେଲି ସେଠି ମଟନ ଭାତ ଭଜା ଆଉ ଡାଲି ହେଇଥିଲା, ଯୋଉ 2 ଟଙ୍କା 50 ପଇସାରେ।
0: ହଁ ସାଥୀ, ଆପଣଙ୍କର ପ୍ରଥମ ଇନକମକୁ ନେଇକି କଣ ଅନୁଭୂତି ରହିଛି ଆପଣଙ୍କର? ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ହଁ ହ୍ୟାଲୋ, କିଏ କହୁଛନ୍ତି?
2: ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ଉର୍ମିଳା
0: ମ୍ୟାଡମ କହୁଛନ୍ତି ଶୁଦ୍ଧ ଷଡ଼ଙ୍ଗୀରୁ। ଏକଦମ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ଭାଇ ଭଲ ଅଛୁ, ଯେହେତୁ ଆପଣ ପ୍ରୋଗ୍ରାମ କରିବାକୁ ଆସନ୍ତି ସନ୍ଧ୍ୟାବେଳଟା ବହୁତ

0: ବଢିଆ ଲାଗିଥାଏ ଆଉ।
1: ଧନ୍ୟବାଦ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ। ମୁଁ ଆସିଲେ ଯେ ସନ୍ଧ୍ୟାଟା ଆପଣଙ୍କୁ ଭଲ ଲାଗେ ସେଥିପାଇଁ ବହୁତ ଖୁସି ଲାଗିଲା।
0: କାହିଁକି ନା ଉପସ୍ଥାପନା ଶୈଳୀଟା ବହୁତ ବଢିଆ ଥାଏ, ସେଇଟା ଖୁସି ଲାଗେ। ସୁନ୍ଦର ସୁନ୍ଦର ଗୀତ ହିଁ ଦେଇଥାନ୍ତି, ବହୁତ ବଢିଆ ଲାଗିଥାଏ। ଆଉ ଆଉ କହିବାଟା ବି ବେଶୀ ଅଧିକା ହେଇଯିବ, ଏତିକିଟା ଭଲ ପାଇବା ଥାଉ ଆମ ପ୍ରତି।
1: ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଆମେ ଆପଣଙ୍କର ହୃଦୟର କଥା ମନର କଥା ବୁଝିପାରୁଛୁ, କିନ୍ତୁ ଆମକୁ ଆହୁରି ବେଶୀ ଭଲ ଲାଗିବ ଯଦି ଆପଣ ଏଇ ଯେଉଁ ଟପିକ ଯେମିତିକି ପ୍ରଥମ ଇନକମ, ଆପଣ ବର୍ତ୍ତମାନ ଗୃହସ୍ଥ ଆଶ୍ରମ ଭିତରେ ଥିବେ, ସ୍ୱାମୀ ସଂସାର ଭିତରେ ଥିବେ, ସ୍ୱାମୀଙ୍କ କଥା ବୁଝୁଥିବେ, ପିଲାଛୁଆଙ୍କ କଥା ବୁଝୁଥିବେ, କିନ୍ତୁ ଆପଣ କେବେ ଇନକମ କରିଛନ୍ତି ନିଜେ ନିଜେ?
0: ନିଜେ ନିଜେ ଭାଇ କହିବାକୁ ହେଲେ ଏଇ ଏସଟି।
1: ହ୍ୟାଲୋ, ହଁ ହଁ, ଆପଣଙ୍କ ଆପଣଙ୍କ ଭଏସ୍ ଟିକେ କଟି କଟି ଯାଉଛି, ଆଉ ଥରେ କୁହନ୍ତୁ।
0: ଏସଏଚଜି ଗ୍ରୁପ ଆମେ ଯୋଉ କରିଛୁ,
1: ହଁ ହଁ,
0: ସେଥିରୁ କିଛି ଲୋନ ଆଣିକି ଆମେ ନିଜେ ଇନକମ କରିଛୁ।
1: ଯେମିତିକି
0: ବେପାରରେ ବଢିବା ପାଇଁ କିଛି ସାହାଯ୍ୟ କରିଥିଲୁ ସାର୍ଙ୍କୁ, ଏମିତି ଗାଈ ଆଣିକି ସେଥିରୁ ହିଁ ଇନକମ କରିକି ଲୋନ ସୁଝିବା ସହିତ ଘରର ଆର୍ଥିକ ଅବସ୍ଥାକୁ ଆମେ ସୁଧାରିଛୁ।
1: ଆରେ ବାଃ, ବହୁତ ବଢିଆ,
0: ସେଇଟା ଆମକୁ ବହୁତ ଖୁସି ଦେଇଛି ଆଉ ଆନନ୍ଦ ଦେଇଛି। ଯେମିତିକି ଇନକମ ଥିଲା ତାଠାରୁ ଦ୍ୱିଗୁଣା ଆମେ ବଢେଇ ପାରିଛୁ। ଯେମିତିକି ଆମ ଗ୍ରୁପ ର ସବୁ ମେମ୍ବର ମାନେ ଆକ୍ଟିଭ ମେମ୍ବର ହେଇକି ଆଉ ସବୁ ଆଉ ପଞ୍ଚାୟତରେ ଆମ ଗ୍ରୁପକୁ ଏକ ନମ୍ବର ଭାବରେ ଗଢିଛନ୍ତି, କାହିଁକି ନା ଲୋନଟା ଆମେ ଯୋଉ ହିସାବରେ ଆଣିକି ତାଠାରୁ ଚଞ୍ଚଳ ସୁଝିବାକୁ ଚେଷ୍ଟା କରିଛୁ।
1: ଆଚ୍ଛା, ମାନେ କଣ କେବଳ ମାନେ ଲୋନଟା ଯୋଉ ଆଣୁଛନ୍ତି କୋଉ କୋଉ କାମରେ ତାକୁ ଲଗଉଛନ୍ତି?
0: ଯେମିତିକି ଗାଈ ମେଣ୍ଢା ଛେଳି ଆମର,
1: ଗାଈ ଆପଣ ପାଳିଛନ୍ତି ନା ଟୋଟାଲି ଆପଣ?
0: ନା ନା, ଆମର ରଖିଛୁ ନା, ଗାଈ ରଖିଛୁ ମେଣ୍ଢା ରଖିଛୁ, ଆଉ ଯୋଉ ଏସଏଚଜି ମା ମାନେ ଅଛନ୍ତି ସେମାନେ ବି ଛେଳି କେତେ ଜଣ ରଖିଛନ୍ତି, ସେଥିରୁ ଆମେ ଇନକମ କରିକି ଆମ କିସ୍ତି ସୁଝିବା ସହିତ ଆମେ ନିଜେ ବି ଘରର କିଛି ଦାୟିତ୍ୱଟା ତୁଲେଇ ପାରୁଛୁ।
1: ସବୁ ଠିକ ଠାକ ହେଇପାରୁଛି, ଟାଇମରେ ଆପଣ ପେମେଣ୍ଟ ଦେଇପାରୁଛନ୍ତି ବ୍ୟାଙ୍କକୁ?
0: ନିଶ୍ଚିନ୍ତ ଭାଇ, ସେଇଟା ଦେଇଛି ବୋଲି ବ୍ୟାଙ୍କ ଆମର ଏକ ନମ୍ବର ଗ୍ରୁପ ହେଇକି ଅଛି, ସବୁଠେ ଆମର ମାନେ କୋଉଠି ଦିଲା ନାହିଁ, ପ୍ରତି ମାସ ଥବ ଦୁଇ ଦିନ ଖଣ୍ଡେ ଲେଟ୍ ଥବ, ତା ପୂର୍ବରୁ ଆମର ଡିପୋଜିଟ୍ ହେଇଯାଇଥାଏ।
1: ବହୁତ ବଢିଆ, ଆପଣଙ୍କର
0: ସବୁବେଳ ପାଇଁ ଆଉ।
1: ହଁ ହଁ ହଁ ହଁ, ଆଚ୍ଛା, ଆପଣଙ୍କର ଏଇ ଯୋଉ ପ୍ରୟାସ କିଛି ଇନକମ କରିବା, ଘରେ ସ୍ୱାମୀଙ୍କୁ ସାହାଯ୍ୟ କରିବା, ପିଲାଛୁଆଙ୍କ କାମ ଲଗେଇବା, ଏସବୁ ହେଇପାରୁଛି ଠିକ ଠାକ?
0: ନିହାତି ଭାଇ ହେଇପାରୁଛି, ଯେହେତୁ ବେପାର ଗୋଟେ କରୁଛୁ ସେଥିରେ କିଛି ଇନକମ, ତା ଭିତରେ ପୁରେଇଲା କୁଣୁ କିଛି ଅଧିକା ରୋଜଗାର ଆମର ହେଇପାରୁଛି। ବନ୍ଧୁ ବାନ୍ଧବ, ତାପରେ ପୁରା ଖର୍ଚ୍ଚ, ପିଲାର ପାଠପଢା, ଦେହ ମୁଣ୍ଡ ସବୁ ସେଇଥିରେ ହିଁ ଆମର
1: ଚାଲିଛି,
0: ଜିନିଷ ବି ଘର ପାଇଁ କରିପାରୁଛି।
1: ବହୁତ ବଢିଆ, ବହୁତ ବଢିଆ। ଉର୍ମିଳା ମ୍ୟାଡମ ଏଫଏମ ରେନ୍ବୋକୁ ଫୋନ କଲେ, ଆପଣଙ୍କ ଯୋଉ ଅନୁଭବର କଥା କହିଲେ ବହୁତ ଭଲ ଲାଗିଲା, ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ଭାଇ ଟପିକ ଆଣିଥିବାରୁ, ଆଉ ସୁନ୍ଦର ସୁନ୍ଦର ସବୁ ଶ୍ରୋତା ମାନେ ମତ ଦଉଛନ୍ତି, ଧନ୍ୟବାଦ ସମସ୍ତ,
1: ଧନ୍ୟବାଦ ଧନ୍ୟବାଦ। ସାଥୀ, ଆପଣ ବି କହିପାରିବେ ଯେ ପ୍ରଥମ ଇନକମକୁ ନେଇକି କଣ ଅନୁଭୂତି ରହିଛି ଆପଣଙ୍କର? ଆଉ ଜଣେ କଲର ବି ଅଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଅଶୋକ ଭାଇ, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
2: ପ୍ରଥମ ଇନକମ ଦରମାରେ ଯୋଉ ଟଙ୍କା ପାଇଲି, ନିଜ ବୋଉକୁ ନେଇକି ମୁଁ ପୁରୀ ଯାଇଥିଲି, ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରେଇଥିଲି, ପୁରୀରେ ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗ କରିଥିଲୁ, ତାପରେ ସେଇ ଟଙ୍କାରେ ମୁଁ ବୋଉ ପାଇଁକି ଗୋଟେ ଶାଢୀ କିଣିକି ଆଣିଥିଲି, ଶାଢୀ ଦେଇଥିଲି। ପ୍ରଥମ ଇନକମ, ପ୍ରଥମ ଜୀବନରେ ପ୍ରଥମ ପଇସା କମେଇବାରେ।
1: କେତେ ଟଙ୍କା ଆପଣ କମେଇଥିଲେ ସେତେବେଳେ ପ୍ରଥମ ଇନକମରେ?
2: ଆଜ୍ଞା,
1: ପ୍ରଥମ ଇନକମରେ ଆପଣ କେତେ ଟଙ୍କା ହାତରେ ଧରିଥିଲେ?
2: 2000 ଟଙ୍କା।
1: ବହୁତ ବଢିଆ, କେତେ ବର୍ଷ ତଳେ?
2: 85 2000।
1: ତାପରେ ସିଧାସଳଖ ମାଙ୍କୁ ଧରିକି ପଳେଇଲେ ପୁରୀ?
2: ଆଜ୍ଞା।
1: ବହୁତ ବଢିଆ, ବହୁତ ବଢିଆ, ମାନେ ଏତେ ବଢିଆ ଗୋଟେ ଚିନ୍ତାଧାରା ରଖିଥିଲେ। ଆଚ୍ଛା, ଏଇ ଯୋଉ ଇନକମ କରିବା ପୂର୍ବରୁ ଆପଣଙ୍କ ମନ ଭିତରେ ଥିଲା ଯେ ମୁଁ ଫାର୍ଷ୍ଟ ଇନକମ କଲେ ମାଙ୍କୁ ନେଇକି ପୁରୀ ଯିବି, ନା ଏମିତି ମନ ଭିତରେ ଇମିଡିଏଟ ଆସିଲା ଆପଣ ନେଇକି ପଳେଇ ଗଲେ?
2: ଯେତେବେଳେ ମୋ ହାତରେ ଟଙ୍କାଟା ଆସିଲା, ଟଙ୍କା ଯେତେବେଳେ ମୁଁ ଦରମା ପାଇଲି, ଟଙ୍କା ଆସିଲା, ସେତେବେଳେ ମୋ ମୁଣ୍ଡକୁ ଚିନ୍ତା ଆସିଲା ପ୍ରଥମେ କଣ କରିବି, ମାଆକୁ ସେଇ ସେତିକିବେଳେ ଉପସ୍ଥିତି ବୁଦ୍ଧି ଆସିଲା, ଏବଂ ମାଆକୁ ମା ତ ଡାକୁନଥିଲୁ, ବୋଉ ଡାକୁଥିଲୁ।
1: ଆଚ୍ଛା,
2: ବୋଉକୁ ନେଇକି ମୁଁ ପୁରୀ ଯାଇଥିଲି, ସେ ଜଗନ୍ନାଥଙ୍କ ଭକ୍ତ, ଜଗନ୍ନାଥଙ୍କୁ ଦର୍ଶନ କରିକି ବହୁତ ଖୁସି ହେଇଥିଲା, ଆଉ ତାକୁ ମୁଁ ଗୋଟେ ନୂଆ ଶାଢୀ ମଧ୍ୟ ଆଣିକି ଦେଇଥିଲି, ସେତେବେଳେ ମୁଁ ବାହା ହେଇନଥିଲି।

0: ବଢିଆ
1: ପ୍ରଥମ ଇନକମ୍
0: ବଢିଆ ବଢିଆ ମାନେ କାମ କରିବା ପାଇଁ ମନସ୍ଥ କରିଥିଲେ ଆଉ ବହୁତ ଭଲ ପୁଣ୍ୟ କାମ କରିଛନ୍ତି। ଆଚ୍ଛା 2000 ଟଙ୍କା ପୁରୀକୁ ଗଲାବେଳେ ସରିଗଲା ନା କିଛି ବଞ୍ଚିଥିଲା?
1: ନାଇଁ ନାଇଁ ଆଜ୍ଞା, ବହୁତ ବଞ୍ଚିଥିଲା, ସରିଯିବ କାହିଁକି? ସେତେବେଳେ 2000 ଟଙ୍କାର ମୂଲ୍ୟ କେତେ ଥିଲା?
0: ଟ୍ରେନରେ ଯାଇଥିବେ ନା କୋଉଥିରେ?
1: ନାଇଁ ଆମେ ବସ୍ରେ ଯାଇଥିଲୁ।
0: ବସ୍ରେ ଯାଇଥିଲେ? ହଁ ହଁ
1: ହଁ, ମୁଁ ଏଇ ମଧୁପାଟଣାରେ ରହୁଛି, ସମ୍ରାଟ ସିନେମାଲ ଲାଗିଛି ଘରଟା।
0: ସିଧା ପୁରୀ ବସ୍ ଧରିଥିବେ, ଯାଇକି ପହଞ୍ଚିଥିବେ ଆଉ କଣ?
1: ଏଇ ଲିଙ୍କ ରୋଡରୁ ପୁରୀ ବସ୍ରେ ସିଧା ଯାଇଥିଲୁ, ପୁରୀରେ ଓହ୍ଲାଇଥିଲୁ ଆଉ।
0: ବହୁତ ବଢିଆ, ବହୁତ ବଢିଆ ଅଶୋକ ଭାଇ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣଙ୍କ ମାଆଙ୍କ ପାଇଁ ପ୍ରଥମେ ପ୍ରଥମ ସାଲାରୀରୁ ପୁରୀକୁ ନେଇକି ଯାଇଥିଲେ ଆଉ ଶାଢୀ କିଣିକି ଆଣିଥିଲେ, ଏଇଟା ଆପଣଙ୍କ
1: ଟପିକ କହିଲା ମାତ୍ରେ ମୁଁ କଲ କରିଥିଲି, ମୋର କଲ ଲାଗି ଯାଇଥିଲା।
0: ଆଚ୍ଛା,
1: ଆପଣ ଟପିକ କହିଲା ମାତ୍ରେ ମୁଁ କଲ କରିଥିଲି, ମୋ କଲ ଲାଗି ଯାଇଥିଲା, କିନ୍ତୁ ଆପଣ ବ୍ୟସ୍ତ ଭିତରେ ରହିଗଲେ ଉଠେଇ ପାରିଲେନି ଆଉ।
0: ଓକେ, ସେମିତି ହୁଏ, ଏଠି ତ ବ୍ୟସ୍ତତା ଭିତରେ ରହିବାକୁ ପଡିବ। ବହୁତ ଧନ୍ୟବାଦ,
1: ଚେଷ୍ଟା କରିକି ବର୍ତ୍ତମାନ ଲାଗିଲା ଆଉ।
0: ପ୍ରଭୁ ଚାହାନ୍ତି ଯେ ଆପଣ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇ ଯାଆନ୍ତୁ, ସେଇଥିପାଇଁ ଫାର୍ଷ୍ଟ ନହେଲେ ବି ଲାଷ୍ଟରେ ଆପଣଙ୍କ କଲ୍ ଆସିଲା। ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ
0: ଧନ୍ୟବାଦ ଧନ୍ୟବାଦ ସାଥୀ, ଆପଣଙ୍କର ଆଗକୁ ଆଉ କିଛି କଲ୍ସ ନବା, କିନ୍ତୁ ବର୍ତ୍ତମାନ ଚାଲନ୍ତୁ ଶୁଣି ଦେଉଛୁ ଆଉ ଗୋଟେ ଗୀତ। ଷ୍ଟେ ଟ୍ୟୁନ୍ଡ।

0: ବହୁତ ବହୁତ
1: ଧନ୍ୟବାଦ।
0: ସରି, ସମୟ ହୋଇଛି ବର୍ତ୍ତମାନର କାର୍ଯ୍ୟକ୍ରମକୁ ରଖିବା ଏଇଠି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା ପ୍ରଥମେ ଚଳିତ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 27ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। ସନ୍ଧ୍ୟା ରାତି 7ରେ ଶୁଣିବେ ପରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ରାତି 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ଗୀତରେ ମିତରେ। ରାତି 9:15 ଆକାଶବାଣୀ ପୋଡ୍କାଷ୍ଟ ରିଲିକ୍ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଶୁଣିବେ ପ୍ରସାର ଭାରତୀର ପୂର୍ବ ଉପମହାନିର୍ଦ୍ଦେଶକ ସୁଶ୍ରୀ ମିତାଲି ଚାଟାର୍ଜୀଙ୍କ ସହିତ ଆଲୋଚନା। ରାତି 10ରେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅଧିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ସେରିବ୍ରାଲ ପାଲ୍ସି। ଏ ସମ୍ପର୍କରେ କହିବେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ସକାଳ 7:25 ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30। ଡାଇଲି ଲାଇଭ୍ ଚିଟ୍ଚାଟ୍ ପ୍ରଚାର କରିବୁ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଦେଇପାରିବେ। ଦିନ 10 ଏବଂ ରାତି 10 ରେନ୍ବୋ ଏସ୍ଏମ୍ଏସ୍ ନିଜର ପସନ୍ଦର ଗୀତ ଶୁଣିବା ପାଇଁ ଏଥିରେ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଦିନ 11 କାର୍ଯ୍ୟକ୍ରମ କଳାକାର ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 11:30। ଦିନ 12 କିଛି କଥା କିଛି ଗୀତ। ଦିନ 1:10 ଶୁଣିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45।

ଅପରାହ୍ନ ତିନିଟାରେ କାର୍ଯ୍ୟକ୍ରମ ମୋ ଦେଶ, ଅପରାହ୍ନ ଚାରିଟାରେ ଶୁଣିବେ କାର୍ଯ୍ୟକ୍ରମ ସୁରେଲା ଆଫ୍ଟରନୁନ୍, କୌଶମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଠେଇଶତମ ଭାଗ ଶୁଣିବେ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ, ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ। ରାତି ସାତଟା ବାଜି ପଚିଶ ମିନିଟ୍ରେ ସନ୍ଧ୍ୟା ଆସର, ରାତି ଆଠଟା ବାଜି ଦୁଇ ମିନିଟ୍ରେ ଗୀତରେ ମିତରେ, ଏବଂ ଅଭୁଲା ସ୍ମୃତି ଶୁଣିବେ ରାତି ନଅଟା ବାଜି ପନ୍ଦର ମିନିଟ୍ରେ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 27ତମ ଭାଗ
1: ଏପିସୋଡ 27 27

ପ୍ରଚାର କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଆରାଧନାର ପ୍ରଥମ ଗୀତଟି ଗାଇଛନ୍ତି ଲକ୍ଷ୍ମୀକାନ୍ତ ପାଲିତ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ।

0: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି,
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको कि अनुष्ठान में उसका मान्यता अभी तक नहीं मिला है, उसी को हमने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସ୍ଥାର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲ୍ର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରିବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଆଜି 7ମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ଆୟୋଜିତ ହୋଇଯାଇଛି। ଏହି ସାଇକେଲ୍ ରାଲି ଆପୋଲୋ ହସ୍କିଟାଲ୍ ରୋଡ୍ରୁ ସୈନିକ ସ୍କୁଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସୂଚନା ଅନୁସାରେ ଦେଶବ୍ୟାପୀ ସୁସ୍ଥତାର ଅଭିଯାନ ସଣ୍ଡେ ଅନ୍ ସାଇକେଲ୍ 2024 ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମଧ୍ୟରେ ଦେଶର 4600ରୁ ଅଧିକ ସ୍ଥାନରେ ସାଇକେଲ୍ ରାଲିର ଆୟୋଜନ ହୋଇସାରିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା 5 ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 24 ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା

0: ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମନତି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତିନି ରଥର 21ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଫୁଟ ଲମ୍ବ ବିଶିଷ୍ଟ 14ଟି ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8ଟି, ଦର୍ପଦଳନ ରଥର 9ଟି ଏବଂ ନନ୍ଦିଘୋଷ ରଥର 11ଟି 14 ନାହାକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8ଟି ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅକକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14ରେ ନବଯୌବନ ଦର୍ଶନ, ଜୁଲାଇ 16ରେ ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ାଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାଆନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ଅବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20ରୁ 30 ବର୍ଷରୁ ଆରମ୍ଭ ହୁଏ। ଲୋକମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କ'ଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକ୍ରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20ଟି ବାଳକ ଓ 18ଟି ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ
1: ଯେଉଁ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା
2: ଗୃହିଣୀଙ୍କ ପ୍ରଥମ ପସନ୍ଦ ଭାରତ ମସଲା ସେହି ପୁରୁଣା ଶିଳବଟା ମସଲାର ମଜା ନିଅନ୍ତୁ ଯାହା ଦେଶର ସର୍ବବୃହତ କ୍ରାଇଜେନିକ୍ ସ୍ପାଇସେସ୍ ଗ୍ରାଇଣ୍ଡିଂ ପ୍ଲାଣ୍ଟ -196 ଡିଗ୍ରୀ ସେଲସିୟସରେ ପ୍ରସ୍ତୁତ ହୁଏ ଭାରତ ମସଲା
3: ଆଜ୍ଞା ନମସ୍କାର ମୁଁ ଆର୍ଜେ ନଳିନୀ ସ୍ୱାଗତ ଆପଣମାନଙ୍କୁ କଥାରେ କଥାରେ ଗୀତରେ ଗୀତରେ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆଜି କଥା ଫୋନ୍ କଲ୍ସ ମାଧ୍ୟମରେ ଯେଉଁ କାର୍ଯ୍ୟକ୍ରମର ନାଁ ରହିଛି ହ୍ୟାଲୋ ସାର୍ ଆପଣଙ୍କ ସହିତ କଥା ହୋଇଥିଲେ ଆମ ସମସ୍ତଙ୍କର ଅତି ପରିଚିତ ଇନ୍ସପେକ୍ଟର ରାକେଶ କୁମାର ବେହେରା ଆଇଏସି ମହୋଦୟ କିନ୍ତୁ ହଁ ଶ୍ରୋତା ବନ୍ଧୁ ଯାହା ବାକି ରହିଯିବ ଆର ଥରକୁ ଅର୍ଥାତ୍ ଯେଉଁମାନଙ୍କ କଥା ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ହୋଇପାରି ନାହିଁ ତେଣୁ ଚାଲନ୍ତୁ ଡେରି ନ କରି କାର୍ଯ୍ୟକ୍ରମ ଆରମ୍ଭ କରିବା

0: ସାର୍ ଇଏ ହେଉଛନ୍ତି ପ୍ରମୋଦ କୁମାର ପଣ୍ଡା ଯାଜପୁରରୁ।
1: ଆଜ୍ଞା କୁହନ୍ତୁ, ନମସ୍କାର କୁହନ୍ତୁ।
2: ହଁ ନମସ୍କାର ଆଜ୍ଞା,
1: କୁହନ୍ତୁ କେମିତି ଅଛନ୍ତି?
2: ଠାକୁରଙ୍କ ଦେହରୁ ଦେହପା ଭଲ ଅଛି, ଖରା ତ ଆଜ୍ଞା ଟେମ୍ପର ତରଫ,
1: ଏଇଟା ପ୍ରକୃତିର ନିୟମ, ଆମ ମଣିଷ ମାନଙ୍କର ଉତ୍ତାପ ବଢୁଛି, ତାକୁ ପ୍ରତିହତ କରିବା ପାଇଁ ଆମେ ପୁଣି
2: ମ୍ୟାଡମ ସହିତ ଟିକେ କଥା ହୁଅନ୍ତୁ।
3: ହ୍ୟାଲୋ
1: ମ୍ୟାଡମ ନମସ୍କାର କୁହନ୍ତୁ।
3: ହେମା ମାଳିନୀ ବିଶ୍ୱ।
1: ଆଚ୍ଛା ଆଚ୍ଛା, ଆଉ ଘରେ ସବୁ କେମିତି କଣ ଅଛନ୍ତି, ଗାଁରେ କଣ ଖବର?
3: ହଁ ଘରେ ସବୁ ଭଲ, ଗାଁ ସବୁ ଭଲ, ସବୁ ଭଲ
1: ଅଛି। କୋଉଠୁ କହୁଥିଲେ? କୋଉଠୁ କହୁଥିଲେ?
3: ଗଡମଧୁପୁର ଯାଜପୁରରୁ କହୁଥିଲି।
1: ଆଚ୍ଛା ଆଚ୍ଛା, ବଢିଆ ବଢିଆ। ଅର୍ଜେଣ୍ଟ କାମ ନଥିଲେ ବାହାରକୁ ବାହାରିବାନି?
3: ନା, ଜଗତନାଥ ଜଗନ୍ନାଥ ସିଏ ଦୁଃଖ ହାରି, ଆଉ
1: ଠାକୁରଙ୍କର ଆଶୀର୍ବାଦ ସେମିତି ଥାଉ, ଆପଣ ମାନଙ୍କର ମଧ୍ୟ ସେଇ ସଦିଚା ମଧ୍ୟ ଥାଉ,
3: ସମସ୍ତ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ, ନହେଲେ ମଣିଷ ଆଗକୁ ଯାଇପାରିବ।
1: ହଁ ସେଇ କଥା।

0: କୁହନ୍ତୁ। ନମସ୍କାର
1: ସାର। ନମସ୍କାର, ଆପଣ?
0: ମୁଁ ଭଲରେ ଅଛି।
1: ଆପଣଙ୍କୁ ତ ସବୁବେଳେ ଆମେ ଦେଖୁଛୁ ସୋସିଆଲ ମିଡିଆରେ, ଆପଣଙ୍କୁ ବି ସିଧାସଳଖ ଆମେ ପାଇଥିଲୁ ସତା ସମ୍ମିଳନୀରେ, ଆଉ ଆମର ଶତାବ୍ଦୀ ଭବନରେ ଯୋଉ ହେଇଥିଲା କାର୍ଯ୍ୟକ୍ରମ।
2: ସାର୍, ଆମର ଇଏ ନିୟମିତ ଶ୍ରୋତା ଭାଇ ସମୀର ପଣ୍ଡା, ତେଲେଙ୍ଗାପେଣ୍ଠ କଟକ।
0: ତେଲେଙ୍ଗାପେଣ୍ଠ?
1: ଆଜ୍ଞା,
0: ମୁଁ ତ ଏଇଠି ପାଖରେ ଅଛି, ବହୁତ ଦୂରରେ ନାହିଁ, ପାଖରେ ଅଛି।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଦେଖା କରିପାରିବେ, କିଛି ଅସୁବିଧା
1: ନିହାତି। ଆଜ୍ଞା ନିହାତି ସାର୍।
3: ମ୍ୟାଡାମ
0: ନମସ୍କାର, କୁହନ୍ତୁ।
3: ଆପଣଙ୍କ ପ୍ରୋଗ୍ରାମ ଶୁଣୁଛି, ଆପଣ ଯାହା ହଉ ଗୀତ ହରିକା ଭଲ ଗାଉଛନ୍ତି, ଲେଖୁଛନ୍ତି ମଧ୍ୟ, ତୋରି ସବୁ ଶୁଣୁଛୁ, ବଢିଆ ଲାଗୁଛି ପ୍ରୋଗ୍ରାମ। ଆପଣ ବଢିଆ ବଢିଆ ସବୁ ବାର୍ତ୍ତା ବି ଦଉଛନ୍ତି, ବହୁତ ଭଲ ଲାଗୁଛି ପ୍ରୋଗ୍ରାମ।
0: ଆପଣମାନେ ମୋର ବାର୍ତ୍ତା ଆଉ ଗୀତ ଶୁଣି ଖୁସି ହଉଛନ୍ତି, ଆଉ ଆପଣମାନଙ୍କର ଯୋଉ ଆଶୀର୍ବାଦ ସଦିଚ୍ଛା ମିଳୁଛି ସେଥିପାଇଁ ମଧ୍ୟ ମୁଁ ବହୁତ ଖୁସି ଅନୁଭବ କରୁଛି।
3: ମ୍ୟାରେଜ୍ ପରେ ବି ଆମେ କଣ୍ଟିନ୍ୟୁ ଅଛି ଆକାଶବାଣୀ ସହିତ।
0: ରେଡିଓ ଗୋଟେ ବଢିଆ ଭଲ ମାଧ୍ୟମ ଆମର, କୌଣସି ଖରାପ ପ୍ରଭାବ ଆମ ଉପରେ ପଡେ ନାହିଁ। ସୁନ୍ଦର ଜିନିଷଟିଏ, ସୁନ୍ଦର ଯନ୍ତ୍ରଟିଏ ଆକାଶବାଣୀ ରେଡିଓ।
3: ଆପଣ ବି ପ୍ରୋଗ୍ରାମ ମଧ୍ୟରେ ଭଲ ବାର୍ତ୍ତା ସବୁ ଦଉଛନ୍ତି।

0: ଜୟ ଜଗନ୍ନାଥ ଆଜ୍ଞା।
1: ଜୟ ଜଗନ୍ନାଥ, କେମିତି ଅଛନ୍ତି?
0: ଆଜ୍ଞା ମୁଁ ଈଶ୍ୱରଙ୍କ ଇଚ୍ଛାରୁ ବହୁତ ଭଲରେ ଅଛି। ଯାହା ହଉ ମୋର ସୌଭାଗ୍ୟ ଆପଣଙ୍କ ସହିତ ଟିକେ କଥା ହେଲି। ଆଉ ଗୋଟେ କଥା ହଉଛି କଣ, ପିତାମାତାଙ୍କ ସ୍ୱୀକୃତରୁ ପୁତ୍ର ହୁଅନ୍ତି। ଯାହା ହଉ ଆପଣ ସେ ମାଙ୍କୁ ବହୁତ ଭଲ ପାଆନ୍ତି। ଯୋଉ ମାଙ୍କୁ ଭଲ ପାଇକି ଆପଣଙ୍କର ପ୍ରଥମ ଦରମାରେ ଆପଣ ନିଜେ ଦେଇଥିଲେ କେଶୁନାର କାନଫୁଲ, ସେ କଥା ବି ମୁଁ ରେଡିଓରେ ଶୁଣିଛି ଆପଣଙ୍କ ମୁହଁରୁ। ଯାହା ହଉ ମତେ ବହୁତ ଭଲ ଲାଗେ ଆପଣଙ୍କର କଥା ଭାଷା ଏବଂ ଆପଣଙ୍କର ଗୀତ ଗୁଡାକ ମତେ ବହୁତ ପସନ୍ଦ ସାର୍। ଆପଣଙ୍କର ଏଇ ଯୋଉ ସେବା ମନବୃତ୍ତି, ଆପଣ ପ୍ରଥମ ଶିକ୍ଷକତା କରୁଥିଲେ, ଏବେ ଆସିଲେ ଖାକି ପୋଷାକ ପିନ୍ଧିକି ସମାଜକୁ ସେବା ଦେଲେ ଏବଂ ଆମ ମାନଙ୍କ ପାଇଁ ସେବା ବି ଆପଣ ଜାରି ରଖିଛନ୍ତି। ମୋର ଗୋଟିଏ ପ୍ରଶ୍ନ ସାର୍, ଏଇ ଯୋଉ ଗରମ ଗୁଳୁଗୁଳି ହଉଛି, ଆ ଦେହରେ କେମିତି କଣ ଜନଜୀବନ ତ ଅସ୍ତବ୍ୟସ୍ତ ହେଇପଡୁଛି, ତା ପାଇଁ ଆପଣଙ୍କର ପୋଲିସ ତରଫରୁ ବ୍ୟବସ୍ଥା କଣ କିଛି ଅଛି କି?
1: ପୋଲିସ ତରଫରୁ ସବୁ ପେଟ୍ରୋଲିଂ ଗାଡି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ଲୋକମାନେ ଅସହାୟ ଲୋକମାନଙ୍କୁ ଦେଖିବେ, ବୃଦ୍ଧ ବୃଦ୍ଧା ଲୋକମାନେ, ବୁଢ଼ୀ ବୁଢ଼ୀ ଲୋକମାନେ ଯାଉଛନ୍ତି ଚାଲିକି କି ମୁଣ୍ଡ ବୁଲେଇକି ବେହୋସ ହେଇକି ପଡି ଯାଇଛନ୍ତି କି ଅସୁବିଧାରେ କୁଆଡେ ଯାଇପାରୁନାହାନ୍ତି, ଅଂଶୁଘାତ ହେଇଗଲା, ତୁରନ୍ତ ଆମ ଆଖିରେ ପଡିଲେ କି ଖବର ପାଇଲେ ସାଙ୍ଗେ ସାଙ୍ଗେ ଆମେ ସେଇ ଆମରି ଗାଡିରେ ନେଇକି ସାଙ୍ଗେ ସାଙ୍ଗେ ନିକଟସ୍ଥ ମେଡିକାଲରେ ଟ୍ରିଟମେଣ୍ଟ କରାଉଛୁ, ତାପରେ ତାଙ୍କ ଘରେ ନେଇକି ଛାଡୁଛୁ। ଏଇ ଏବେ ଏବେ 3-4 ଦିନ ଭିତରେ 3-4 ଘଟଣା ସେମିତି ହେଇଛି, ଆମେ ତାଙ୍କୁ ନେଇକି ସାହାଯ୍ୟ କରୁଛୁ ଆମ ତରଫରୁ ଯେତିକି ହେଇପାରିବ, ଲୋକମାନଙ୍କର ସେବାରେ ନିଜକୁ ନିୟୋଜିତ କରିକି ରଖିଛୁ 24 ଘଣ୍ଟା।
0: ବହୁତ ବଢିଆ, ବହୁତ ବଢିଆ ସାର୍, ଆପଣଙ୍କର ଏଇ ସେବା ମନବୃତ୍ତି, ଆପଣଙ୍କର ଏଇ ଯୋଉ କଳା ବି ଆପଣଙ୍କ ପାଖରେ ପୁରା ଭରପୁର ହେଇକି ଅଛି। ଯାହା ହଉ ଆମମାନଙ୍କୁ ମାନେ ବହୁତ ଉତ୍ସାହିତ ବି କରୁଛି। ଆପଣ ଆସିଥିଲେ ବି କଟକ ବି ମୁଁ ଯାଇଥିଲି, ଆପଣଙ୍କୁ ଦେଖିଥିଲି, ଆପଣ ସେଠି ଗାଇଥିଲେ, ଯାହା ମତେ ବହୁତ ସୁନ୍ଦର ଲାଗିଲା ଆପଣଙ୍କ ସହିତ। ମାନେ ମୁଁ ତ ଆଉ ଆପଣଙ୍କୁ ଡରିଲି, ମୁଁ କହିଲି ନାଇଁ ସାର୍ ଜଣେ ପୋଲିସ ଅଫିସର, ମୁଁ କେମିତି ସାର୍ଙ୍କ ସହିତ ହାତ ମିଳେଇପାରିବି ନା, ମତେ ଡର ଲାଗିଲା ସାଧାରଣ ଜନତା।
1: ସେଇଟା ଶୁଣନ୍ତୁ, ସେଇଟା ଭୁଲ ଧାରଣା, ସେଇ ସେଇ ଯୋଉ ଧାରଣା ଗୁଡିକୁ ଦୂର କରିବା ପାଇଁ ମୁଁ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇଛି। ଯୋଉ ଆପଣଙ୍କର ଦୂରତା ଆପଣ ଫିଲ୍ କଲେ, ଅନୁଭବ କଲେ, ସେଇ ଦୂରତାକୁ ଦୂର କରିବା ପାଇଁ ମୁଁ ଗଣମାଧ୍ୟମର ଆବଶ୍ୟକତା ଅନୁଭବ କଲି। ତ ଓଡ଼ିଶାର ସବୁ ଜାଗାରେ ମୁଁ ତ ଯାଇକି ପହଞ୍ଚି ପାରିବିନି, ପହଞ୍ଚି ପାରିବ କିଏ, କେମିତି ପହଞ୍ଚି ପାରିବି ନା ସାମାଜିକ ଗଣମାଧ୍ୟମ ଦ୍ଵାରା। ତ ସେଇପାଇଁ ସେଗୁଡ଼ିକ ମୁଁ ଚେଷ୍ଟା ଜାରି ରଖିଛି। ଆପଣମାନଙ୍କ ଭଲ ପାଇବା ବହୁ ସଂଖ୍ୟାରେ ମତେ ମିଳୁଛି, ବହୁତ କାମ କରିବା ପାଇଁ ଉତ୍ସାହ ବି ବଢୁଛି।
0: ଆପଣଙ୍କ ସହିତ କଥା ହେଇକି ମତେ ଏତେ ଫିଲ୍ ଲାଗୁଛି, ଏତେ ସୁନ୍ଦର ଲାଗୁଛି, ଯାହା ମୋର ସୌଭାଗ୍ୟ, ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି ସାର୍।
1: ଆପଣ ପରିଚୟ ଦେଲେନି, କିଏ କହୁଥିଲେ, କୋଉଠୁ କହୁଥିଲେ ଟିକେ କହିଦିଅନ୍ତୁ।
0: ମୁଁ ସୁଶାନ୍ତ ସାହୁ, ରାଇସୁଙ୍ଗୁଡ଼ା, ସାଲେପୁର, କଟକରୁ କହୁଛି। ମୁଁ ସାର୍ ଏବେ ଗୋଟେ ଆପଣଙ୍କ ଫେସବୁକ୍ ପୋଷ୍ଟରେ ଗୋଟେ ପୋଷ୍ଟ ପଢ଼ିଥିଲି ସାର୍, ଗୋଟେ ଝିଅ ଯୋଉ ହଜିଯାଇଥିଲା, ସିଏ ଆସିକି କମ୍ପ୍ଲେନ୍ କଲା ଆପଣଙ୍କ ଏରିଆର, ସିଏ ନୁହେଁ କିନ୍ତୁ ଆପଣ ତାକୁ ଖୋଜିକି ଯାଉ ତୁରନ୍ତ ଆଣିକି ତାଙ୍କ ପାଖରେ ଦେଲେ, ସେ ଗଡ଼ଗଡ଼ିଆ ଘାଟ ପାଖରେ କୋଉଠି ବସିଥିଲେ।
1: ହଁ, ଯେହେତୁ ଝିଅଟେ ମା କେତେ କଷ୍ଟ ଜନ୍ମ କରି ତାକୁ ବଡ କରିଛି, ସେତେବେଳେ ଆମେ କୋଉ ଏରିଆ ଆମେ ଦେଖିବାଟା ଭୁଲ ଜିନିଷ, ସାଙ୍ଗେ ସାଙ୍ଗେ ଆମେ 3 ଟିମ୍ ତିଆରି କରିକି ଯାଇଥିଲୁ। ଯାହା ହଉ ଅଧଘଣ୍ଟା ଭିତରେ ସେ ଝିଅକୁ ନଈ କୂଳରୁ ପାଇଥିଲୁ, ଆଣିକି ତାଙ୍କ ପାଖକୁ ଦେଲି।
0: ମୁଁ ସେଇଟା ପଢିକି, ସେ ପୋଷ୍ଟଟା ପଢିକି ଏତେ ଖୁସି ଲାଗିଲା, ମୁଁ କହିଲି ସାର୍ ଏତେ ସୁନ୍ଦର, ମାନେ ଏତେ ହେଲ୍ପଫୁଲ୍ ଲୋକ, ମାନେ ମୋ ଜୀବନରେ ମୁଁ କେବେ ଦେଖିନି।
1: ଧନ୍ୟବାଦ।

0: ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ଭଲ ଅଛି, ଭଗବାନଙ୍କୁ ବି ଡାକୁଛି ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ, କାହିଁକି ନା ଆପଣଙ୍କ ଭଳିଆ ଲୋକ ଯଦି ଆମ ସମାଜରେ ଥିବେ, ଏମିତିଆ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଏବଂ ତା ସହିତ ଯୋଉ ସଙ୍ଗୀତ ଲାଇନରେ ଯୋଉ ଆପଣ ଆମ ସମସ୍ତଙ୍କୁ ମନୋରଞ୍ଜନ ଦଉଛନ୍ତି, ତେଣୁ ଭଗବାନଙ୍କ ପାଖରେ ପ୍ରାର୍ଥନା ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ।
0: ଆପଣଙ୍କ ଏଇ ଆଶୀର୍ବାଦ ସଦିଚ୍ଛା ସବୁବେଳେ ମୋ ଉପରେ ଥାଉ, ଆପଣ ମାନେ ମଧ୍ୟ ଭଲ ଥାଆନ୍ତୁ। ବହୁତ ବହୁତ ଧନ୍ୟବାଦ
1: ସାର। ଆପଣ ମୁଁ ଜାଣିବାରୁ ସାରଙ୍କ ଉପରେ ସରସ୍ୱତୀଙ୍କର ପୁରା ଆଶୀର୍ବାଦ ରହିବ, ନହେଲେ ସେ ଜିନିଷ ସମସ୍ତେ କରିବେ, ଆମେ ଯେତେ ଚେଷ୍ଟା କଲେ ବି ପାରୁନୁ, କିନ୍ତୁ ଆପଣ ଗୀତ ଲେଖୁଛନ୍ତି, ସ୍ୱର କରୁଛନ୍ତି ଏବଂ ସୁନ୍ଦର କଥାଚରରେ ଗାଉଛନ୍ତି, ତେଣୁ ତା ମାଧ୍ୟମରେ ବି ଆମର ମନୋରଞ୍ଜନ ହଉଛି, କଥାରେ କଥାରେ ଆପଣଙ୍କୁ ଶୁଣୁଛୁ, ପୁଣି ଫେସବୁକ୍ ମାଧ୍ୟମରେ ଆପଣ ଯୋଉ ଜନହିତକର କାର୍ଯ୍ୟ ସବୁ କରୁଛନ୍ତି ସେଗୁଡା ଦେଖିକି ବହୁତ ଖୁସି ଲାଗେ।

0: ହଁ ସେମିତି ଭଗବାନଙ୍କର ଆଶୀର୍ବାଦ ନହେଲେ ତ କେହି କିଛି କରିପାରିବେନି, ଆଗକୁ ବଢିପାରିବେନି। ଆଉ ସାମାଜିକ ଗଣମାଧ୍ୟମ ଯୋଉଟା ଆପଣ ଦେଖୁଛନ୍ତି, ଫେସବୁକ୍ ହଉ କି ଇନ୍ଷ୍ଟା ହଉ, ସେଥିରେ ମୁଁ ଅଯଥା ଜିନିଷ ପୋଷ୍ଟ କରି ସମୟ ନଷ୍ଟ କରେନି, ଯାହା ଲୋକମାନଙ୍କ ପାଇଁ ଭଲ, ଯୁବପିଢ଼ି ମାନଙ୍କ ପାଇଁ ଭଲ, କଳାକାର ମାନଙ୍କ ପାଇଁ ଭଲ ଭାବିକି ଏଗୁଡ଼ିକ।
1: ଆଜ୍ଞା ଆଜ୍ଞା, ଆପଣ ଯୋଉ ଜିନିଷ ଛାଡୁଛନ୍ତି ତା ଦ୍ୱାରା ଅନ୍ୟମାନେ ବି ମାନେ ଅନୁପ୍ରାଣିତ ହେଇ ସେମାନେ ବି ଯଦି ସେମିତି କରନ୍ତେ ତାହେଲେ ଆମ ସମାଜଟା ପୁରା ବଦଳି ଯାଆନ୍ତା।
0: ହଁ ସେମିତି ସମସ୍ତେ କରିବା କଥା, କିନ୍ତୁ ଅଧିକାଂଶ ଲୋକ ବେଳେବେଳେ ଯୁବପିଢ଼ି ଖରାପ ବାଟରେ ଲଗାଉଛନ୍ତି, ସମୟ ନଷ୍ଟ କରୁଛନ୍ତି, ଶତ୍ରୁତା ବୃଦ୍ଧି କରୁଛନ୍ତି, ସେମିତି ନ କରିକି ଆମେ ଠିକ ଢଙ୍ଗରେ ସକାରାତ୍ମକ ଢଙ୍ଗରେ ଲଗେଇଲେ ସାମାଜିକ ଗଣମାଧ୍ୟମକୁ ଭଲ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଜଗନ୍ନାଥ, ଆପଣଙ୍କ ପରିବାରକୁ ଆପଣଙ୍କୁ ଭଲ ରଖନ୍ତୁ, ଏତିକି ମୋର ପ୍ରାର୍ଥନା।
1: ଆପଣ ବି ଏମିତି ସୁନ୍ଦର ସୁନ୍ଦର କାମ କରିଥାନ୍ତୁ ଏବଂ ଗୀତ ଗାଇକିରି ଲେଖି ସ୍ୱର କରି ଯାଇକିରି ଏମିତି ଆପଣଙ୍କର ମନୋରଞ୍ଜନ କରିଥାନ୍ତୁ, ଏତିକି କହିକିରି ରଖୁଛି, ନମସ୍କାର।

ଶିକ୍ଷାମନ୍ତ୍ରୀ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ ଶକ୍ତି ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ରହିଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ ଆମେରିକା ଇସ୍ରାଏଲ୍ ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।
ବେଲୁଜି ଲିବରେସନ୍ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ

0: ତିନିଶହରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି, ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000 ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିିିିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ଭନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେନେସ୍କି କହିଛନ୍ତି, ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଆକାଶମାର୍ଗରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି, ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନ୍ଖେଡ୍ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ଭାଦ ପୁଣି ଥରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ, ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ, ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସଧି ଆଜି ହେଉଛି ମେ 24 ତାରିଖ, ହଁ, ବିଶ୍ୱ ସ୍କିଜୋଫ୍ରେନିଆ ଦିବସ। ଆମେ ପ୍ରତିଦିନ ଶାରୀରିକ ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା ହେଉ, କିନ୍ତୁ ମନର ସ୍ୱାସ୍ଥ୍ୟକୁ କେଉଁଠି ନା କେଉଁଠି ପଛରେ ଛାଡ଼ିଦେଉ। ସ୍କିଜୋଫ୍ରେନିଆ ହେଉଛି ଏମିତି ଏକ ଗମ୍ଭୀର ମାନସିକ ରୋଗ ଯାହା ମଣିଷର ଚିନ୍ତାଧାରା, ଭାବନା ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଏ ରୋଗରେ ପୀଡ଼ିତ ବ୍ୟକ୍ତି ଜଣକ ବାସ୍ତବତା ଏବଂ କଳ୍ପନା ମଧ୍ୟରେ ଫରକ ବୁଝିପାରେନି। ସେମାନଙ୍କୁ ଏମିତି କିଛି ଶବ୍ଦ ଶୁଭେ ଯାହା ବା ଦେଖାଯାଏ ଯାହାର ପ୍ରକୃତରେ କୌଣସି ଅସ୍ତିତ୍ୱ ନଥାଏ। ଆଜିର ଦିନଟି ହେଉଛି ସେମାନଙ୍କୁ ବୁଝିବାର ଏବଂ ସେମାନଙ୍କ ପ୍ରତି ସହାନୁଭୂତିର ହାତ ବଢ଼ାଇବାର ଦିନ। ତେବେ ଆସନ୍ତୁ ଏହି ମାନସିକ ଅସୁସ୍ଥତାକୁ ନେଇ ସମାଜରେ ଥିବା ଭୟ ଏବଂ ଅଜ୍ଞତାକୁ ଦୂର କରିବା ପାଇଁ ଏକ ସନ୍ତୁଳିତ ପ୍ରୟାସ କରିବା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା।

ସେଥିପାଇଁ ସ୍କ୍ରିଜୋଫ୍ରେନିଆ କୌଣସି ଗୁଣିକାରେଡ଼ି ବା ଭୂତପ୍ରେତର ଆଶ୍ରା କିମ୍ବା ପାପର ପ୍ରତିଫଳନ ନୁହେଁ। ଏହା ମସ୍ତିଷ୍କର ଏକ ଜୈବିକ ଏବଂ ରାସାୟନିକ ପରିବର୍ତ୍ତନ ଯୋଗୁଁ ହୋଇଥାଏ। ସାଧାରଣତଃ ଯୁବାବସ୍ଥାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ପୀଡ଼ିତ ବ୍ୟକ୍ତି ସମାଜରୁ ନିଜକୁ ଦୂରେଇ ନିଅନ୍ତି, ସବୁବେଳେ ଭୟଭୀତ ରୁହନ୍ତି ଏବଂ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖନ୍ତି। ଆମ ରାଜ୍ୟରେ ଆଜି ବି ଅନେକ ଲୋକ ସଚେତନତା ଅଭାବରୁ ଡାକ୍ତରଖାନା ଯିବା ବଦଳରେ ଗୁଣିଆମାନଙ୍କ ପାଖକୁ ଦୌଡ଼ିଥାନ୍ତି। ଏହାଦ୍ୱାରା ରୋଗୀର ଅବସ୍ଥା ଆହୁରି ଗମ୍ଭୀର ହୋଇଯାଏ। ସ୍କିଜୋଫ୍ରେନିଆରେ ପୀଡ଼ିତ ବ୍ୟକ୍ତିଙ୍କୁ କୌଣସି ସମାଲୋଚନା ନୁହେଁ, ବରଂ ବୈଜ୍ଞାନିକ ଚିକିତ୍ସା ଏବଂ ସଠିକ୍ ପରାମର୍ଶର ଆବଶ୍ୟକତା ରହିଛି। ଆମକୁ ବୁଝିବାକୁ ହେବ ଯେ ଏହା ଅନ୍ୟ ଶାରୀରିକ ରୋଗ ଭଳି ଏକ ସାଧାରଣ ରୋଗ ଯାହାର ଉପଚାର ସମ୍ଭବ, ଏବଂ ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହାୟତା ନେବା ନିହାତି ଜରୁରୀ। ଆପଣମାନେ ଶୁଣୁଛନ୍ତି ସନ୍ଧ୍ୟା ଆସରରେ। ଆଜି ଆମେ କଥା ହେଉଛନ୍ତି ସ୍କ୍ରିଜୋଫ୍ରେନିଆ ସମ୍ପର୍କରେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଚାଲନ୍ତୁ ଶୁଣି ଦେଉଛୁ ଆପଣଙ୍କୁ ଆଉ କିଛି ଗୀତ।

सधैं पुन्थरे आपण कार्यक्रमको स्वागत आमे कथा होतले स्किजोफ्रेनिया सम्पर्कले हाँ ए रोगर चिकित्सा क्षेत्रले सबैठारु गुरुत्वपूर्ण भूमिका हुन्छ परिवारर समर्थन जेतेबेले जने व्यक्ति स्किजोफ्रेनिया स लडुथाय सेतेबेले से निज भितरे एक अजणा युद्ध करुथाय औषध सहित परिवार लोकंक भल पाइबा धैर्य आउ आन्तरिकता तांको सुस्थ करिवार साहाय्य करिथाय रोगीको केबेबि एकाकी अनुभव करिबाकु दियन्तुनि किंबा तांको कथाकु पागलामी कहि उडाइ दियन्तुनि ସେମାନଙ୍କୁ ସମ୍ମାନର ସହିତ ଶୁଣନ୍ତୁ ଏବଂ ବିଶ୍ୱାସ ଦିଅନ୍ତୁ ଯେ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ନିୟମିତ କାଉନ୍ସେଲିଂ ଏବଂ ପରିବାରର ସକାରାତ୍ମକ ବାତାବରଣ ରୋଗୀର ଆତ୍ମବିଶ୍ୱାସକୁ ଫେରାଇ ଆଣିବାରେ ମୁଖ୍ୟ ସାଧନ ସାଜିଥାଏ ମନେ ରଖିବେ ମାନସିକ ରୋଗୀକୁ ସହାନୁଭୂତିର ଆବଶ୍ୟକତା ରହିଛି ସମାଜର ବାସନ୍ଦ କିମ୍ବା ତାତ୍ସଲ୍ୟର ନୁହେଁ ଆପଣଙ୍କର ଟିକିଏ ସ୍ନେହଜଳିତ ବ୍ୟବହାର କାହାର ଅନ୍ଧକାରମୟ ଜୀବନରେ ଆଲୋକର ଏକ ନୂଆ କିରଣ ଭରିଦେଇପାରେ।

ସାରି ଆଜିର ଏହି ବିଶେଷ ଦିବସରେ ଆମେ ଆମ ଯେଉଁ ସମାଜର ମାନସିକତାକୁ ମଧ୍ୟ ବଦଳାଇବାକୁ ହେବ। ସ୍କିଜୋଫ୍ରେନିଆ ରୋଗୀଙ୍କୁ ନେଇ ସିନେମା କିମ୍ବା କାହାଣୀରେ ଆପଣ ଦେଖିଥିବେ ଯେଉଁଭଳି

ଭୟଙ୍କର ରୂପରେ ଚିତ୍ରଣ କରାଯାଏ। ପ୍ରକୃତରେ ସେମାନେ ସେମିତି ନୁହନ୍ତି, ସେମାନେ ହିଂସ୍ର ନୁହନ୍ତି, ବରଂ ନିଜେ ଯେଉଁ ନିଜ ଭିତରେ ବହୁତ କଷ୍ଟ ପାଉଥାନ୍ତି। ଆମକୁ ସମାଜରୁ ଏହି କଳଙ୍କ ବା ଷ୍ଟିଗ୍ମାକୁ ଦୂର କରିବାକୁ ପଡ଼ିବ। ଯଦି ଆମେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଆଲୋଚନା କରିବା, ତେବେ ଲୋକମାନେ ଲଜ୍ଜା ଓ ଭୟ ଭୁଲିକି ଚିକିତ୍ସା ପାଇଁ ଆଗକୁ ଆସିବେ। ଆମ ଚାରିପାଖରେ ଥିବା ଏପରି ବ୍ୟକ୍ତିଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇ ଦେବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ। ତେବେ ଆସନ୍ତୁ ସ୍କିଜୋଫ୍ରେନିଆ ଏହାରି ବିଷୟରେ ସଠିକ୍ ତଥ୍ୟ ବାଣ୍ଟିବା ଏବଂ ଗୁଜବକୁ ରୋକିବା। ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନର ସହିତ ବଞ୍ଚିବାର ଯେଉଁ ଅଧିକାର ଅଛି, ତେବେ ସେମାନେ ଶାରୀରିକ ଭାବରେ ଅସୁସ୍ଥ ହୋଇଥାନ୍ତୁ କିମ୍ବା ମାନସିକ ଭାବରେ, ଏକଥାକୁ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆସନ୍ତାକାଲି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ଆଇଆଇଟି ମାଡ୍ରାସ୍ ଓ କାନପୁରର ବିଶେଷଜ୍ଞ ଦଳଙ୍କୁ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର 21ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ। ତିନି ରଥର ଅଖ ଦଣ୍ଡା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି ଓଝା ସେବକ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଜୋଫ୍ରିନିଆ ଦିବସ। ଭୁବନେଶ୍ୱରରେ ଆଜି ସପ୍ତମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ସୁସ୍ଥତାର ବାର୍ତ୍ତା ନେଇ 2024 ମସିହା ଡିସେମ୍ବର ମାସରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିଲା ସଣ୍ଡେ ଅନ୍ ସାଇକେଲ୍। ଆଇପିଏଲ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ। ଦ୍ୱିତୀୟ ମ୍ୟାଚ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପଭି ନେଇଛି କୋଲକାତା ନାଇଟ୍ ରାଇଡର୍ସ। ବ୍ୟାଟିଂ କରୁଛି ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା 7:30ରେ ଖେଳାଯିବ ମ୍ୟାଚ୍। ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି 31ତମ ଜାତୀୟ ସବ୍ ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍। ଅଂଶଗ୍ରହଣ କରୁଛନ୍ତି 20ଟି ବାଳକ ଓ 18ଟି ବାଳିକା ଦଳ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ସଦିଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଗୀତରେ ମିତରେ କାର୍ଯ୍ୟକ୍ରମର ତେବେ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ।

ସାଥି, ଆଜି ଆମେ କଥା ହେବା ପ୍ରେମର ଏକ ଏମିତି ଭାଷା ବିଷୟରେ ଯେଉଁଠି ଓଠ ନୁହେଁ ବରଂ ଆଖି ସବୁକିଛି କହିଦିଏ। କୁହାଯାଏ ଯେ ଯେତେବେଳେ ଶବ୍ଦଗୁଡ଼ିକ ହାରିଯାଆନ୍ତି ଏବଂ ଭାବନା ଗଭୀର ହୋଇଯାଏ, ସେତେବେଳେ ଆଖି ଦୁଇଟି ନିଜର ନିରବ ଭାଷାରେ ଯେଉଁ ମନର ସବୁ କଥାକୁ, ଅକୁହା କଥାକୁ ପ୍ରକାଶ କରିଦିଏ। ଆମ ଜୀବନରେ ଏମିତି ଏକ ମୁହୂର୍ତ୍ତ ନିଶ୍ଚୟ ଆସେ ଯେତେବେଳେ କାହାକୁ କିଛି ନ କହି ମଧ୍ୟ କେବଳ ଚାହାଣୀ ମାଧ୍ୟମରେ ସବୁକିଛି ବୁଝେଇଯାଏ। ଏହି ଆଖିର ପ୍ରେମ ବଡ଼ ଅଦ୍ଭୁତ। ଏହା କୌଣସି ବ୍ୟାକରଣ କିମ୍ବା ଶବ୍ଦକୋଷ ଖୋଜେ ନାହିଁ, ବରଂ ଦୁଇଟି ଆତ୍ମାକୁ ସିଧାସଳଖ ଯୋଡ଼ି ଦେଇଥାଏ। ସେଇଥିପାଇଁ ତ ଆଜିର ଆମର ସ୍ପେଶାଲ

ଟପିକ୍ ରହିଛି ଶବ୍ଦ ନୁହେଁ ଆଖି କହେ। ତେବେ ଚାଲନ୍ତୁ ଆଜିର ଗୀତରେ ମିତରେ କାର୍ଯ୍ୟକ୍ରମକୁ ଆରମ୍ଭ କରିବା, ଏ ସୁନ୍ଦର ରୋମାଣ୍ଟିକ ସଫରକୁ ଆଗକୁ ବଢ଼ାଇବା ଏବଂ ପ୍ରେମର ଏହି ଅପୂର୍ବ ଅନୁଭୂତିକୁ ହୃଦୟରେ ସାଉଁଟି ନେବା। କେବଳ ଆପଣଙ୍କ ପ୍ରିୟ 100.4 ଆକାଶବାଣୀ FM ରେନ୍ବୋ କଟକ କେନ୍ଦ୍ରରେ।

ପ୍ରେମର ପ୍ରଥମ ପାହାଚ ସବୁବେଳେ ଏ ଆଖିରୁ ହିଁ ଆରମ୍ଭ ହୋଇଥାଏ, ଯେଉଁଠି କୌଣସି କଥାର ଆବଶ୍ୟକତା ନଥାଏ। ଆପଣ କେବେ ଅନୁଭବ କରିଛନ୍ତି ଜନଗହଳିପୂର୍ଣ୍ଣ ରାସ୍ତାରେ କିମ୍ବା କୌଣସି କୋଳାହଳମୂଳ ସ୍ଥାନରେ ହଠାତ୍ କାହା ସହିତ ଆଖି ମିଶିଗଲେ ଚାରିପାଖର ସବୁ ଶବ୍ଦ ଯେମିତି ସ୍ତବ୍ଧ ହୋଇଯାଏ, ସେ ସ୍ୱଳ୍ପ ସମୟର ଚାହାଣିରେ ଏକ ଅଜଣା ଶିହରଣ ଖେଳିଯାଏ, ଯାହା ଶହେଟି ଚିଠି ଲେଖିଲେ ମଧ୍ୟ ଠିକ୍ରେ ବୁଝେଇ ହେବ ନାହିଁ। ଆଖି ହେଉଛି ଆମ ମନର ଆଇନା, ଯାହା କେବେ ମିଛ କହିପାରେନି। ଓଠ ହୁଏତ ଲାଜରେ କିମ୍ବା ସଙ୍କୋଚରେ ନିଜ ଭାବନାକୁ ଲୁଚେଇ ଦେଇପାରେ, କିନ୍ତୁ ଆଖିର କୋଣରେ ଲୁଚି ରହିଥିବା ସେ ଚମକ ଏବଂ ଆର୍ଦ୍ରତା ସବୁ ସତ୍ୟ ପ୍ରକାଶ କରିଦିଏ। ଯେତେବେଳେ ଆପଣ କାହାକୁ ଗଭୀର ଭାବରେ ଭଲ ପାଆନ୍ତି, ସେତେବେଳେ ତାଙ୍କ ଆଖିକୁ ଚାହିଁ ଆପଣ ତାଙ୍କ ମନର ସୁଖ, ଦୁଃଖ, ଭୟ ଏବଂ ଭଲ ପାଇବାକୁ ସହଜରେ ପଢ଼ିପାରନ୍ତି। ଏହା ହିଁ ତ ପ୍ରେମର ଅସଲ ଜାଦୁ, ଯାହା ଶବ୍ଦର ସୀମା ପାର କରି ଅନନ୍ତକୁ ସ୍ପର୍ଶ କରିଯାଏ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ବର୍ତ୍ତମାନ ଗୀତରେ ମିତରେ କିଛି ମିଠା କଥା ଗୀତ ସହିତ କିଛି ରୋମାଣ୍ଟିକ କଥା ଆପଣମାନଙ୍କ ପାଖରେ ପହଞ୍ଚୁଛି। ଆଜିର ରହିଛି ଟପିକ୍ ଶବ୍ଦ ନୁହେଁ ଆଖି କହେ। ସେଥିପାଇଁ ପ୍ରେମୀ ଯୁଗଳମାନଙ୍କ ପାଇଁ ଏ ଆଖିର କଥା ଏକ ଗୋପନୀୟ ସଂକେତ ପରି କାମ କରିଥାଏ। ଅନେକ ସମୟରେ ପରିବାର କିମ୍ବା ସାଙ୍ଗସାଥୀମାନଙ୍କ ଗହଣରେ ବସିଥିବା ବେଳେ ପରସ୍ପରକୁ କିଛି ନ କହି ମଧ୍ୟ କେବଳ ଗୋଟିଏ ଛୋଟ ଚାହାଣିରେ ଅନେକ କଥା ବିନିମୟ ହୋଇଯାଏ। ସେ ଚାହାଣିରେ ଥାଏ ଅନେକ ଅଭିମାନ, ଟିକେ ଦୁଷ୍ଟାମୀ ଏବଂ ଅପରିସୀମ ସ୍ନେହ। ଶବ୍ଦରେ କୁହାଯାଇଥିବା କଥା ବେଳେବେଳେ ଭୁଲ ବୁଝାମଣା ସୃଷ୍ଟି କରିପାରେ, କିନ୍ତୁ ଆଖିର ଭାଷା ସମ୍ପୂର୍ଣ୍ଣ ନିର୍ମଳ ଏବଂ ପବିତ୍ର ହୋଇଥାଏ। ଯେତେବେଳେ ଜଣେ ପ୍ରେମିକ ନିଜ ପ୍ରେମିକାର ଆଖିରେ ଆଖି ରଖି ସମୟ ବିତାଏ, ସେତେବେଳେ ସେ ଦୁନିଆର ସବୁ ଚିନ୍ତା ଭୁଲିଯାଏ। ଆଖି କହିଦିଏ ସେହି ସବୁ ଗପ ଯାହା କହିବା ପାଇଁ ବୋଧହୁଏ ଗୋଟିଏ ଜୀବନ ମଧ୍ୟ କମ୍ ପଡ଼ିଯିବ। ପ୍ରେମର ଏହି ନିରବ ସମ୍ପର୍କ ବହୁତ ଶକ୍ତିଶାଳୀ, ଯେଉଁଠି କେବଳ ଦୁଇଟି ଆଖି ପରସ୍ପରକୁ ସମ୍ପୂର୍ଣ୍ଣ ଭାବରେ ପଢ଼ିବାରେ ସକ୍ଷମ ହୁଅନ୍ତି ଆଉ ସେହି ଭାବନାରେ ସେମାନେ ହଜି ବି ଯାଆନ୍ତି।

ଆପଣମାନେ ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଗୀତରେ ମିତରେ। ହଁ ସାଥୀ, ସମୟ ତ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବାକୁ। ତେବେ ଯିବା ପୂର୍ବରୁ ଏଦିକି ଆମେ କହିବାକୁ ଚାହିଁବୁ, ଯଦି ଆପଣଙ୍କ ଜୀବନରେ ଏମିତି କେହି ଅଛନ୍ତି ଯାହାଙ୍କ ଆଖି ଆପଣଙ୍କ ନିରବତାକୁ ପଢ଼ିପାରେ, ତେବେ ଆପଣ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି। ଶବ୍ଦଗୁଡ଼ିକୁ କିଛି ସମୟ ପାଇଁ ବିଶ୍ରାମ ଦେଇଦିଅନ୍ତୁ ଏବଂ ନିଜ ପ୍ରିୟଜନଙ୍କ ଆଖିରେ ନିଜ ପ୍ରେମକୁ ଖୋଜିବାକୁ ଚେଷ୍ଟା କରନ୍ତୁ। ଆଖିର ଏହି ଅଗୁଆ କାହାଣୀରେ ଯେଉଁ ରୋମାଞ୍ଚ ଅଛି ତାହା ଅତି ଅପୂର୍ବ। ତେବେ ଶ୍ରୋତାବନ୍ଧୁ, ଆଜିର ଆମର ଏହି ସ୍ପେଶାଲ ରୋମାଣ୍ଟିକ୍ ଏପିସୋଡ଼ ଶବ୍ଦ ନୁହେଁ ଆଖି କହେ ଆଶା କରୁଛୁ ଆପଣଙ୍କୁ କିଛି ପରିମାଣରେ ଖୁସି ଦେଇଥିବ, ଆଉ ଗୀତ ମଧ୍ୟ ଆପଣଙ୍କ ହୃଦୟକୁ ଛୁଇଁଥିବ। ତେବେ ଚାଲନ୍ତୁ କାର୍ଯ୍ୟକ୍ରମର ଶେଷରେ ଗୋଟିଏ ଗୀତ ଶୁଣିନେବା। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସାଥୀ ସମୟ ହେଉଛି ଏଇଠି ଶେଷ କରିବା ଆଜିର ଅଭୁଲା ସ୍ମୃତିର କାର୍ଯ୍ୟକ୍ରମକୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ଜଣଙ୍କୁ କିଏ କରିଛନ୍ତି ପ୍ରଥମେ ଏସ୍ଏମ୍ଏସ୍ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କ୍ୟା ଦିଲ୍ ନେ କହା ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍। ଗୀତଟି ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ଡମ୍ବରୁଧର ରଥ ଶର୍ମା। ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ୟେସୁଦାସଙ୍କ ଭଏସ୍ରେ ଗୀତ ଚଳଚ୍ଚିତ୍ର ଚିତ୍ଚୋରରୁ। ତେବେ ଆପଣମାନଙ୍କୁ ଶୁଣିଦେଉଛୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ। ଷ୍ଟେ ଟ୍ୟୁନ୍ଡ।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ପ୍ରେମଜୀ ଭାଇ ସିରିଏ ସେକ୍ଟର 7 ମର୍କତନଗର କଟକରୁ ଶୁଣିବାକୁ ଚାହିଁଛନ୍ତି ଉପକାର ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ମହେନ୍ଦ୍ର କାପୁର। ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବା ତିଲକନଗର ସେକ୍ଟର 12 ସିରିଏ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଦିଲୱାଲେ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି କୁମାର ସାନୁ। ତେବେ ପହଞ୍ଚି ଦେଉଛୁ ଆପଣମାନଙ୍କ ପାଖରେ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ।

ପରବର୍ତ୍ତୀ ଏସ୍ପିଏସ୍ କରିଛନ୍ତି କଳ୍ପନା ମହାନ୍ତି, ସୋମପ୍ରକାଶ ଭରତଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ। ଆପଣ ଶୁଣିବାକୁ ଯାଇଛନ୍ତି ଆନ୍ ମିଲୋ ସାଜନା ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି ଲତା ମଙ୍ଗେସ୍କର। ନେକ୍ସଟ ଏସ୍ପିଏସ୍ କରିଛନ୍ତି ଟୁକୁ ପ୍ରଧାନ, ଶିବାନୀ ପ୍ରଧାନ, ଟିକି ମିକି, ମାଣିଆବନ୍ଧ, ସନ୍ତରାବଳୀ ପଡମ୍ବାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଆଲବମ୍ ତମେ ଗଲା ପରେର ଗୀତ, ଗାଇଛନ୍ତି ନିବେଦିତା। ତେବେ ପହଞ୍ଚାଇ ଦେଉଛୁ ଆପଣମାନଙ୍କ ପାଖରେ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ଏସ୍ମିସ୍ କହୁଛନ୍ତି ଡକ୍ଟର ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ, ରାଜା ସାହେବ, ଶୁଭମ, ମାମୁନି, ପୂଜାଲିନ ପରିଡ଼ା, ଖମାର, ବେଲରପା, ସାହାନିଆଜପୁର, କେନ୍ଦ୍ରପଡ଼ାରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବାହୁଡ଼ି ବେମ ଜଗାବଳିଆ ଚଳଚ୍ଚିତ୍ରରୁ ଗୀତ। ଗୀତରେ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ବାପି। ନେକ୍ସଟ ଏସ୍ମିସ୍ କରିଛନ୍ତି ଅଭିଜିତ ଭୁବନେଶ୍ୱରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କରଣ ଅର୍ଜୁନ ଚଳଚ୍ଚିତ୍ରର ଗୀତ। ଗୀତରେ ଗାଇଛନ୍ତି କୁମାର ସାନୁ, ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ମିସ୍ କହିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଅନାମିକା ନାୟିକା ଆଲବମ୍ରୁ ଗୀତ ଗୀତରେ ଗାଇଛନ୍ତି ସୁଭାଶିଷ ନେକ୍ସଟ ମିସ୍ କରିଛନ୍ତି ନରଗୋଡ଼ା ଛତିଶଗଡ଼ ସେ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଯୋଗେଶ ପୁରୀ ଟ୍ୱିଙ୍କିଲ୍ ଡିମ୍ପଲ ମିନାକ୍ଷୀ ନିଶା ତୁଲସୀ ଔର ଦିଶା ଗୋସ୍ୱାମୀ ଆପ୍ ସବ୍କେ ଫରମାଇଶ ଚାହତ ମୁଭି ସେ ଅଲକା ୟାଗ୍ନିକ ଔର ବିନୋଦ ରାଠୋଡ ଜୀ କି ଆୱାଜ ମେ ତୋ ଚଲିଏ ସୁନା ଦେତେ ହେଁ ଆପକୋ ଆପ ସବ୍କା ଫରମାଇଶ ଗୀତ ଷ୍ଟେ ଟ୍ୟୁନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ପରବର୍ତ୍ତୀ ସ୍ପେସ୍କୁ ଅଛନ୍ତି ଇନ୍ଦ୍ରମଣି ବେହେରା ବସ୍ତପଡ଼ା କଟକରୁ। ଆପଣଙ୍କୁ ଶୁଣି ଦେଉଛୁ କ୍ରାନ୍ତି ଚଳଚ୍ଚିତ୍ରର ଗୀତ, ଗୀତଟି ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ମଞ୍ଜୁବାଳା ପାତ୍ର, ଭକ୍ତିପ୍ରସାଦ ପ୍ରଭାତ ଅସରଳା, ପିଛୁକୁଳି ଖୋର୍ଦ୍ଧାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରଘୁନାଥ ମାଣିଗ୍ରାହୀଙ୍କ କଣ୍ଠରେ ଗୀତ। ତେବେ ଆପଣଙ୍କୁ ମଧ୍ୟ ଶୁଣି ଦେଉଛୁ ରଘୁନାଥ ମାଣିଗ୍ରାହୀ ଗାଇଥିବା ଗୋଟିଏ ସୁନ୍ଦର ଗୀତ।

0: शिक्षकों का एक दल तैनात करने का निर्देश दिया है। राष्ट्रीय परीक्षा एजेंसी एनटीए ने स्नातक पाठ्यक्रम के लिए सामान्य विश्वविद्यालय प्रवेश परीक्षा 2026 के अंतर्गत 28 मई को होने वाली परीक्षाओं को स्थगित कर दिया है। एजेंसी ने बताया कि ये फैसला सरकारी अधिसूचना के अनुसार ईद उल जुहा बकरी ईद की छुट्टी की तारीख में हुए बदलाव को देखते हुए लिया गया है। परीक्षा की नई तारीख की घोषणा जल्द ही की जाएगी। संघ लोक सेवा आयोग यूपीएससी ने आज सिविल सेवा की प्रारंभिक परीक्षा और भारतीय वन सेवा की प्रारंभिक परीक्षा 2026 का सफलतापूर्वक आयोजन किया। आयोग ने बताया है कि ये परीक्षाएं देश के 83 शहरों में 2000 से अधिक परीक्षा केंद्रों पर आयोजित की गई। अंतिम आंकड़ों के अनुसार 8 लाख से अधिक आवेदकों में से लगभग 5,49,000 उम्मीदवार परीक्षा में शामिल हुए। कर्नाटक के उत्तर कन्नड़ जिले में आज थट्टे हक्कालू नदी में एक ही परिवार के 8 सदस्य डूब गए, जिनमें 7 महिलाएं शामिल थे। पुलिस के अनुसार शिराली गांव के लगभग 14 लोग सीप इकट्ठा करने के लिए नदी में उतरे थे, लेकिन रात्रि में तेज बारिश के बाद पानी के बहाव की चपेट में आ गए। उन्हें बचाने के लिए पानी में उतरे अन्य सदस्य भी तेज धारा में बह गए। राष्ट्रपति द्रौपदी मुर्मू, उपराष्ट्रपति सीपी राधाकृष्णन और प्रधानमंत्री नरेंद्र मोदी ने इस दुर्घटना पर गहरा दुख व्यक्त किया है। देश के मौसम के मध्य और उत्तर पश्चिमी हिस्सों में भीषण लू के कारण सामान्य जनजीवन अस्त व्यस्त हो गया है और तापमान औसत से काफी ऊपर पहुंच गया है। स्वास्थ्य अधिकारियों ने लोगों को पर्याप्त मात्रा में पानी पीने, दोपहर से देर शाम तक धूप से बचने और बच्चों, बुजुर्गों तथा पहले से किसी बीमारी से पीड़ित लोगों को विशेष ध्यान रखने की सलाह दी है। इसके साथ ही ये समाचार बुलेटिन समाप्त हुआ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆସନ୍ତାକାଲି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରୁ ସମ୍ମାନିତ ହେବେ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଖୋର୍ଦ୍ଧାରେ ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମୃଦ୍ଧ ଶିଳ୍ପାୟନର ଦେଖିଲେ ବ୍ଲୁପ୍ରିଣ୍ଟ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ଆଇଆଇଟି ମାଡ୍ରାସ୍ ଓ କାନପୁରର ବିଶେଷଜ୍ଞ ଦଳଙ୍କୁ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିବିଏସ୍ଇ ଦ୍ୱାଦଶ ଉତ୍ତର ଖାତା ଫଟୋକପି ପାଇବା ଶେଷ ତାରିଖ ମେ 25କୁ ବୃଦ୍ଧି। ଭୁବନେଶ୍ୱରରେ ଆଜି ସପ୍ତମ ବାଟାଲିୟନ୍ ପକ୍ଷରୁ ଆୟୋଜିତ ହୋଇଛି ସଣ୍ଡେ ଅନ୍ ସାଇକଲ। ଦେଶବ୍ୟାପୀ ସୁସ୍ଥତାର ବାର୍ତ୍ତା ନେଇ 2024 ମସିହା ଡିସେମ୍ବର ମାସରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିଲା ସଣ୍ଡେ ଅନ୍ ସାଇକଲ କାର୍ଯ୍ୟକ୍ରମ। ଆଇପିଏଲ୍ କ୍ରିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପ୍ଲେ ଅଫ୍ରେ ରାଜସ୍ଥାନ ରୟାଲ୍ସ। ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ୱିକେଟ୍ ହରାଇ 203 ରନ୍ ହାସଲ କରିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ 204 ରନ୍ର ବିଜୟ ଲକ୍ଷ୍ୟ। ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି 31ତମ ଜାତୀୟ ସବ୍ ଜୁନିୟର ବେସ୍ବଲ୍ ଚମ୍ପିୟନ୍ସିପ୍। ଅଂଶଗ୍ରହଣ କରୁଛନ୍ତି 20ଟି ବାଳକ ଓ 18ଟି ବାଳିକା ଦଳ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

ସୁପ୍ରଭାତ ଶ୍ରୋତା ବନ୍ଧୁ, ନବପ୍ରଭାତର କଅଁଳ ସ୍ପର୍ଶରେ ଆଖି ମଳି ମଳି ଉଠୁଛି ଧରିତ୍ରୀ। ମଙ୍ଗଳ ଆଳତୀ ସହ ଗୁଞ୍ଜରିତ ହେଉଥିବା ଘଣ୍ଟ ଘଣ୍ଟିର ଶବ୍ଦରେ ପବିତ୍ର ହେଉଛି ସମଗ୍ର ବାତାବରଣ।

କହନ୍ତି ମା ନାହିଁ ଯାହାର ସାହା ନାହିଁ ତାହାର, ମାର ମମତା ହିଁ ସନ୍ତାନକୁ ଜୀବନ ପଥରେ ଅଗ୍ରସର କରାଏ। କାରଣ ସନ୍ତାନର ଏକମାତ୍ର ସାହା ଭରସା ସେଇ ମା, କାରଣ ତା ହିସାବରେ ମା ଜୀବନର ସବୁ ଦୁଃଖକୁ ନାଶ କରିଦିଅନ୍ତି, ସମସ୍ତ ସଙ୍କଟକୁ ହରଣ କରିନିଅନ୍ତି। ସେଇଥିପାଇଁ ତ ସେ ବୋଲାନ୍ତି, ସଙ୍କଟ ମୋଚନୀ ଜଗତ୍ ଜନନୀ ମା ତାରିଣୀ।

କି ଗୁଣ ଗାଇବି ତୁମର ମା, କି ଗୁଣ ବା ତୁମର ବର୍ଣ୍ଣି ପାରିବି। ତୁମେ ସବୁବେଳେ ଭକ୍ତ ବତ୍ସଳା, ଭକ୍ତର ମନ କଥା ବୁଝି ତାର ଇଚ୍ଛା ପୂର୍ତ୍ତି କରିଥାଅ। ସତରେ ସତରେ କେତେ ଭଲ ପାଅ ତୁମେ ନିଜ ସନ୍ତାନଙ୍କୁ। ନିଃସ୍ୱାର୍ଥପର ଭାବେ ଭକ୍ତର ସ୍ୱାର୍ଥକୁ ପ୍ରାଥମିକତା ଦିଅ ତୁମେ। ଭଲ ପାଇବାର ଅନନ୍ୟ ନିଦର୍ଶନ ତୁମେ। ତ୍ୟାଗ, ସମର୍ପଣ ଓ ବଳିଦାନର ଭାଷାକୁ ବୁଝି ମନସ୍କାମନା ଅଚିରେ।

ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣ ମହାପ୍ରତାପୀ ରାବଣ ଦ୍ୱାରା ମା ସୀତାଙ୍କୁ ହରଣ କରିନେଲା ପରେ ଶୋକାତୁର ବ୍ୟଥିତ ମନରେ ସର୍ବଶକ୍ତିମୟୀ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ। ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମା ଶୂନ୍ୟବାଣୀ କରିଥିଲେ, କହିଥିଲେ, ବତ୍ସ୍ୟ, ମୁଁ ତୁମ ସମ୍ମୁଖରେ ସଙ୍କଟହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି, ହେଲେ ମୋତେ ଦେଖିବାକୁ ପ୍ରୟାସ କଲେ ପରିଣତ ହେବି ପାଷାଣରେ।

ମାଙ୍କ ଠାରୁ ଅଭୟବାଣୀ ଶୁଣିବା ପରେ ଶ୍ରୀରାମ ଲକ୍ଷ୍ମଣ ଦୁଇ ଭାଇ ହେଲେ ଧ୍ୟାନମଗ୍ନ। ଦେବୀଙ୍କ ଉପସ୍ଥିତି ଅନୁଭବ କରି ପ୍ରଭୁ ଶ୍ରୀରାମ ତାଙ୍କ ଚରଣସ୍ପର୍ଶ ଉଦ୍ଦେଶ୍ୟରେ ହାତ ବଢ଼ାଉଥିବା ବେଳେ ଅଜାଣତରେ ତାଙ୍କ ଆଖି ଖୋଲିଯାଇଥିଲା। ଆଉ ଦୁଇ ଭାଇ ଦର୍ଶନ କରିଥିଲେ ମାଙ୍କୁ। ହେଲେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ମା ସ୍ମିତହାସ୍ୟପୂର୍ବକ ସମସ୍ତ ସଙ୍କଟ ହରଣ କରିବାର କଥା ଦେଇ ପାଲଟିଗଲେ ପାଷାଣ ସ୍ୱରୂପା। ସେହିଦିନଠାରୁ ମା ଦୁର୍ଗା ମା ତାରିଣୀଙ୍କ ରୂପରେ ସର୍ବଜନ ବିଦିତା।

ମା ସର୍ବଦା ନିଜ ସନ୍ତାନଙ୍କ ଲାଗି କୃପାବର୍ଷା କରିଥାନ୍ତି, ସମସ୍ତ ବିପଦ ଆପଦରୁ ନିଜ ଭକ୍ତଙ୍କୁ ରକ୍ଷା କରିଥାନ୍ତି। ତାଙ୍କର ସେହି ଅଭୟ ପ୍ରଣତ କାନିର ଛାୟାରେ ସଭିଏ ମାରନ୍ତି ଶାନ୍ତିର ନିଶ୍ୱାସ, ଅନୁଭବ କରନ୍ତି ନିର୍ଭୟ ଆଶ୍ରା। ଚାଲନ୍ତୁ ସେହି ମାଙ୍କ ଚରଣାର ବିନ୍ଦରେ ସମର୍ପି ଦେବା ନିଜକୁ, ଆଉ ସର୍ବେ ଏକା ସାଙ୍ଗରେ ଯୋଡ଼ ହସ୍ତରେ ମିଳିମିଶି କହିବା, ଜୟ ଜୟ ମା ତାରିଣୀ ସଙ୍କଟ ହାରିଣୀ, ଜୟ ମା ତାରିଣୀ।

ପରୀକ୍ଷିତ ମହାରାଜଙ୍କୁ ସୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତା ବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି, କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ଟୁଆଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିବେ ଇସୋନୋଫିଲିଆ ସମ୍ପର୍କରେ କହିଛନ୍ତି ଡକ୍ଟର ଶରତ ଚନ୍ଦ୍ର ପାଣିଗ୍ରାହୀ।
1: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନେଙ୍ଗାଇଟିସ୍, ଡିପ୍ଥେରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ

0: କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସନଫୁଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତାର ରୋଗ ସମ୍ପର୍କରେ ନ କହି ତାର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନଫୁଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୁଡୁଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟରେ ଇସନୋଫିଲିଆ ସମ୍ପର୍କରେ କହିଲେ ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।

ଶରୀର ଯେତେବେଳେ ସୁସ୍ଥ ରହିବ ସେତେବେଳେ ଆମେ ବି ନିରୋଗ ରହିବା, ଆଉ ଶରୀର ସେତେବେଳେ ସୁସ୍ଥ ରହିବ ଯେବେ ଆମ ପାଚନ ତନ୍ତ୍ର ସୁସ୍ଥ ରହିବ, ଏବଂ ସେଥିରେ ଯଦି କିଛି ଗଡ଼ବଡ଼ି ଅଛି ତେବେ ମଣିଷ ନାନାଦି ରୋଗର ଶିକାର ହୋଇଥାଏ। ଆଉ ଏଥିଲାଗି କ'ଣ ସବୁ ଦାୟୀ କହିଲେ, ଆମର ଯେଉଁ ଲାଇଫ୍ ଷ୍ଟାଇଲ୍, ଡେରି ରାତି ପର୍ଯ୍ୟନ୍ତ ଅନେଇବା, ମୋବାଇଲ୍ କିଞ୍ଚିବା, ସ୍ପାଇସି ମସାଲେଦାର ଫ୍ରାଏଡ୍ ଜିନିଷ ଖାଇବା, ପ୍ରୋସେସ୍ଡ ଫୁଡ଼୍ ଖାଇବା, ଏବଂ ଷ୍ଟ୍ରେସ୍, ଏସବୁ ଯୋଗୁଁ ଆଜିକାଲି ଏଇ ପାଚନ ତନ୍ତ୍ର ଜନିତ ରୋଗ ଅନେକ ବାହାରୁଛି ଏବଂ ଏହାର ଶିକାର ମଧ୍ୟ ଅନେକ ଲୋକ ହେଉଛନ୍ତି, ଖାସ କରି ୟଙ୍ଗଷ୍ଟର୍ସ। ଯଦି ଆପଣଙ୍କୁ ଅଚାନକ ପେଟରେ ଯନ୍ତ୍ରଣା ହେଉଛି ବା ଡାଇରିଆ ଲାଗି ରହୁଛି ବହୁତ ଦିନ ଯାଏ, ମଳରେ ରକ୍ତ ପଡ଼ୁଛି, ଅତ୍ୟଧିକ ଥକି ଯାଉଛନ୍ତି ବିନା କାରଣରେ, ଦୁର୍ବଳ ଲାଗୁଛି, ଆଉ ହଠାତ୍ ଆପଣ ଦେଖୁଛନ୍ତି ନିଜ ଓଜନ ଧୀରେ ଧୀରେ କମୁଛି, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ। ଏହା ପାଚନତନ୍ତ୍ରରେ ଇନ୍ଫ୍ଲେମେସନ୍ ଯୋଗୁଁ ମଧ୍ୟ ହୋଇପାରେ। ସେଥିପାଇଁ ମେ 19 ତାରିଖକୁ ପାଳନ କରାଯାଉଛି ୱାର୍ଲଡ ଇନ୍ଫ୍ଲେମେଟୋରୀ ବାୱେଲ୍ ଡିଜିଜ୍ ଡେ ହିସାବରେ। ଏସବୁକୁ ନିଜ ଠାରୁ ଦୂରେଇ ରଖିବାକୁ ହେଲେ ପ୍ରଥମେ ସ୍ପାଇସି ଆଉ ପ୍ରୋସେସ୍ଡ ଫୁଡ଼୍କୁ ଛାଡ଼ନ୍ତୁ, କହନ୍ତୁ ଟାଟା ବାଏ ବାଏ ସି ୟୁ। ଆଉ ତା ସହିତ ଷ୍ଟ୍ରେସ୍ କମ୍ କରିବା ପାଇଁ ଧ୍ୟାନ, ଯୋଗ, ପ୍ରାଣାୟାମର ସାହାଯ୍ୟ ନିଅନ୍ତୁ। ଆଉ ତା ଛଡ଼ା ଯଦି କିଛି ସିରିୟସ୍ ଇସ୍ୟୁ ରହୁଛି ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ।

ଆଜି ବିଶିଷ୍ଟ ଭାରତୀୟ ନାଟ୍ୟକାର, ଅଭିନେତା, ପଟକଥା ଲେଖକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗିରେଶ କର୍ଣ୍ଣାଡଙ୍କର ଜନ୍ମଦିନ। 1938 ମସିହା ଆଜିର ଦିନରେ ଜନ୍ମିତ ଏହି ଦିଗ୍ଗଜ କଳାକାର ନିଶାନ୍ତ, ମନ୍ଥନ ସ୍ୱାମୀ, ଇକବାଲ ଓ ଏକ୍ ଥା ଟାଇଗର ପରି ଫିଲ୍ମରେ ନଜର ଆସିଛନ୍ତି ତଥା 1984 ମସିହାରେ ଆସିଥିବା ସିନେମା ଉତ୍ସବର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଗିରେଶ କର୍ଣ୍ଣାଡ। ତେବେ ଜଣେ ନାଟ୍ୟକାର ହିସାବରେ ସେ ବେଶୀ ଲୋକପ୍ରିୟ। ନାଟକ ତୁଗ୍ଲକ୍ ପାଇଁ ସେ ରାଷ୍ଟ୍ରୀୟ ସ୍ତରରେ ପରିଚିତ। ତେବେ ପଦ୍ମଶ୍ରୀ, ପଦ୍ମଭୂଷଣ, ସାହିତ୍ୟ ଏକାଡେମୀ ପୁରସ୍କାର, ସର୍ବୋପରି ଜ୍ଞାନପୀଠ ପୁରସ୍କାର ମଧ୍ୟ ତାଙ୍କ ତାଲିକାରେ ରହିଛି। ସେ ଆଜି ଆଉ ନାହାନ୍ତି ସତ, ହେଲେ ତାଙ୍କର ଅଭିନୟ, ଲେଖନ ତଥା ନିର୍ଦ୍ଦେଶନା ସବୁକିଛି ରହିବ ଅମର ଭାରତୀୟ ଧରୋହର ହୋଇଛି।

ତେଣୁ ସଚେତନ ଯେବେ ଏବେଠାରୁ ନ ହେବା, ସତ କଥା କହୁଛି, ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ି ମାରିବା ବେଟର ହବ। ଚାଲନ୍ତୁ ଗଛଟିଏ ଲଗାଇବା ଆଉ ତାର ଯତ୍ନ ନେବା। ପ୍ଲାଣ୍ଟ ସମଥିଙ୍ଗ, ପ୍ରମିସ୍ କରନ୍ତୁ ନିଜ ସହ। ଆଜି ପ୍ଲାଣ୍ଟ ସମଥିଙ୍ଗ ଡେ ଅବସରରେ।

ମଣିଷର ମୁଡ୍ ଚେଞ୍ଜ ହେଲା ପରି ଆମେ ସଭିଏ ଜାଣିଛେ ବେଶ ଲମ୍ବା ସମୟରୁ ପାଣିପାଗର ସବୁବେଳେ ମୁଡ୍ ସୁଇଙ୍ଗ ଚାଲିଛି। ଅଚାନକ କ'ଣ କେତେବେଳେ ହବ ତାର ଠିକ୍ ଠିକଣା ରହୁନି, କେତେବେଳେ ବର୍ଷା, କେତେବେଳେ ଖରା, କେତେବେଳେ ଛାଡ଼ନ୍ତୁ ଆଉ ଆଗକୁ କହୁନି, ଆପଣ ସବୁ ଜାଣିଛନ୍ତି। ତେବେ ୟାର କାରଣ କ'ଣ? ପ୍ରଦୂଷଣ, ଜଙ୍ଗଲ କ୍ଷୟ, ସହରୀକରଣ, ଏସବୁ ନା?

ସୂଚନ୍ତି ଶୁଭ ସକାଳ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ସହ ଦିଲ୍ ସେ ଦିଲ୍ ତକ୍ ବଲିଉଡ୍ ବର୍ଥଡେରେ ଆଜି ରହିଛି ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକିଙ୍କର ଶୁଭ ଜନ୍ମଦିନ। ନିଜର ଯଥାର୍ଥବାଦୀ ଏବଂ ବଳିଷ୍ଠ ଅଭିନୟ ଲାଗି ସେ ସବୁ ଜାଗାରେ ଉଚ୍ଚ ପ୍ରଶଂସିତ। 1974 ଆଜିର ଦିନରେ ଜନ୍ମିତ ନୱାଜୁଦ୍ଦିନଙ୍କର କେତୋଟି ସ୍କରଣୀୟ ସିନେମା ହେଲା ଗ୍ୟାଙ୍ଗସ୍ ଅଫ୍ ୱାସେପୁର, ବ୍ଲାକ୍ ଫ୍ରାଇଡେ, ପିପ୍ଲି ଲାଇଭ, କାହାନୀ, ମାଝି, ଦ ମାଉଣ୍ଟେନ୍ ମ୍ୟାନ୍, ରମନ ରାଘବ 2.0, ଠାକରେ ଫଟୋଗ୍ରାଫ ଇତ୍ୟାଦି। ତାଙ୍କ ଜନ୍ମଦିନ ଅବସରରେ ବହୁତ ବହୁତ ବହୁତ ବହୁତ ବହୁତ ଶୁଭେଚ୍ଛା।

ଆଉ ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକୀ ଅଭିନୟ କରିଥିଲେ ସଲମାନ ଖାନଙ୍କର ସୁପରହିଟ୍ ମୁଭି ବଜରଙ୍ଗୀ ଭାଇଜାନରେ। ତେବେ ଆଜି ସକାଳର ପ୍ରଶ୍ନ ହେଲା, ବଜରଙ୍ଗୀ ଭାଇଜାନ ମୁଭିରେ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକୀଙ୍କ କ୍ୟାରେକ୍ଟରର ନାଁ କ'ଣ ଥିଲା? ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନରେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀଙ୍କର ଯେଉଁ କ୍ୟାରେକ୍ଟର ଥିଲା ତାର ନାଁ କ'ଣ ଥିଲା? ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210 ଏଇ ନମ୍ବରରେ। 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ମେସେଜ୍ କରି ଜଣାଇପାରିବେ ଆଜି ସକାଳର ପ୍ରଶ୍ନର ଉତ୍ତର। ତେବେ କହି ରଖେ, ଯିଏ ପ୍ରଥମେ ସଠିକ୍ ଉତ୍ତର ଲେଖି ପଠାଇବେ ସେ ହେଇପାରିବେ ଲିସନର୍ ଅଫ୍ ଦ ମର୍ଣ୍ଣିଂ, ମାନେ ଆଜି ସକାଳର ଶ୍ରୋତା। ତ ଆଉ ଡେରି କାହିଁକି, ଜଲ୍ଦି ଜଲ୍ଦି ଟିକେ ହାତ ଚଲାନ୍ତୁ ଆଉ ପଠାନ୍ତୁ ଆମକୁ ମେସେଜ, ଆଉ ଶୁଣୁଥାନ୍ତୁ ବଜରଙ୍ଗୀ ଭାଇଜାନର ଜୁବିନ ନୌତିଆଲ ଗାଇଥିବା ଏଇ ବ୍ୟୁଟିଫୁଲ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ କଂଗ୍ରାଚୁଲେସନ୍ସ ଆପଣ ହେଇପାରିଛନ୍ତି ଆଜି ସକାଳର ଶ୍ରୋତାମାନେ ଲିସନର ଅଫ୍ ଦ ମର୍ଣ୍ଣିଙ୍ଗ ଡମ୍ବରୁଧର ରଥ ଶର୍ମାଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ପରେ ପରେ ଆମକୁ ଠିକ୍ ଉତ୍ତର ଲେଖି ପଠାଇଛନ୍ତି କ୍ଷିତିଶ ଚନ୍ଦ୍ର କର ସେକ୍ଟର 11 ସିଡିଏ କଟକରୁ ଧୀରେନ୍ ପୂଜାରୀ ସାଲେପୁର କଟକରୁ ଆଭାସ ସେନ୍ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ବରଗଡ଼ରୁ ସୁବଳ ଭୋଇ ରମେଶ ଚନ୍ଦ୍ର ସାହୁ ଓଖୁମା ଭାପୁର ଢେଙ୍କାନାଳରୁ ମଧ୍ୟ ସଠିକ ଉତ୍ତର ଲେଖିକି ପଠାଇଛନ୍ତି ତାଛଡ଼ା ପ୍ରଭାତୀ ମିଶ୍ର ସାଲେପୁର କଟକରୁ ମଧ୍ୟ ସଠିକ ଉତ୍ତର ଲେଖି ପଠାଇଛନ୍ତି ସମସ୍ତଙ୍କୁ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ ଆପଣମାନେ ଏତେ ମାତ୍ରାରେ ଆମ ସହିତ ଯୋଡ଼ି ହେଉଛନ୍ତି ଏବଂ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେଥିପାଇଁ ତେବେ ଆଗକୁ ରହିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସୋ ଷ୍ଟେ ଟ୍ୟୁନ୍ଡ

0: ଇଲେକ୍ଟ୍ରି ସେତିକି ବ୍ୟବହାର କରେ ତଚେତ ଅଧିକା ଇଲେକ୍ଟ୍ରି ବିଲ୍ ଦବାକୁ ପଡିବ।
1: କେମିତି ଶକ୍ତି ସଞ୍ଚୟ କରନ୍ତି?
0: ଯେତିକି ଆବଶ୍ୟକତା ଅଛି ସେତିକି, ମନେ କରନ୍ତୁ ମୁଁ ଫ୍ୟାନ ଚଲେଇକି ବ୍ୟବହାର କରୁଛି, ଫ୍ୟାନ ଲଗେଇକି ବ୍ୟବହାର କରୁଛି, ମୁଁ ଉଠିକି ବାଥରୁମ ଗଲି କି ଅଲଗା କୁଆଡେ ଗଲି, ମୁଁ ସାଙ୍ଗେ ସାଙ୍ଗେ ଫ୍ୟାନ ସୁଇଚ୍ ବନ୍ଦ କରିକି ଯାଏ। ଫ୍ୟାନ ବୁଲୁଥିବ ଆଉ ମୁଁ ଚାଲିଯିବି, ଏଇଟା ଅସମ୍ଭବ, ଏଇଠି କେବେ ହୁଏନି।
1: ବହୁତ ବଢିଆ, ତାମାନେ ଆପଣ ପୁରା ବରାବର ଜଗିଥାନ୍ତି ନେଇ? ସଞ୍ଚୟ କରୁଛନ୍ତି, ନିଜ ଅର୍ଥକୁ ବି ସଞ୍ଚୟ କଲେ ଏବଂ ଶକ୍ତିକୁ ବି ସଞ୍ଚୟ କଲେ। ବହୁତ ବଢିଆ, ନମସ୍କାର,
0: ଧନ୍ୟବାଦ।
1: ତ ଏଇଥିଲେ ଅଶୋକ ଭାଇ ମଧୁପାଟଣା କଟକରୁ, ଖୁବ ସୁନ୍ଦର କଥା ତାଙ୍କର, ବହୁତ ଭଲ ଲାଗେ ତାଙ୍କ ସହିତ କଥା ହେଲେ, ଯେ ଖୁବ ସୁନ୍ଦର କଥା କହିଲେ, କହିଲେ ଯେ ଆପଣ ଶକ୍ତି ସଞ୍ଚୟ କଲେ ଡବଲ ଫାଇଦା ହବ, ମାନେ ଏକରେ ତ ପକେଟ ସୁରକ୍ଷିତ ରହିବ, ତା ସହିତ ଶକ୍ତିର ଅପଚୟ ବି ହବନି। ତ ଏଇ କଥା ତାଙ୍କଠାରୁ ଶିଖନ୍ତୁ। ଆଉ ଆମେ ଆପଣଙ୍କଠାରୁ ଶୁଣିବାକୁ ଚାହୁଁଛୁ ଯେ ଆପଣ କେମିତି ଶକ୍ତି ସଞ୍ଚୟ କରନ୍ତି। ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ହ୍ୟାଲୋ,
1: ହଁ ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ଆପଣ କେମିତି ଅଛନ୍ତି?
1: ବହୁତ ବଢିଆ। ଉର୍ମିଳା କହୁଛ?
2: ଆଜ୍ଞା।
1: ସୁଧା ଷଡ଼ଙ୍ଗୀରୁ?
2: ଆଜ୍ଞା।
1: କେମିତି ଅଛନ୍ତି? ମାନେ ତାତି ପୁରା ବେହାଲ କରିଦଉଛି ନାଇଁ?
2: ନିହାତି ନିହାତି, ବହୁତ
1: ଆଚ୍ଛା। ଆଉ ତେବେ ଆଜିର ଟପିକ ଉପରେ କଣ କହିବେ?
2: ନିଶ୍ଚିନ୍ତ, ଯେହେତୁ ଗୋଟେ ଗୃହିଣୀ ସଞ୍ଚୟ କରିବାଟା ଆମର ହୁଏତ ମାନେ ବେଶୀ ଆବଶ୍ୟକ, କିଛି ସଞ୍ଚୟ କରିଥିବ, ପଇସା ଆକାର ହଉ, କରେଣ୍ଟ ଆକାର ହଉ, ଯେକୌଣସି ଜିନିଷ ତମ କାମରେ ହିଁ ଆସିବ।
1: ନିହାତି ନିହାତି।
2: ଆଉ ଦିଟା ଜିନିଷ କହିବି, ଟିଭି ରେଡିଓ ଭିତରେ ମୁଁ ସେଇଟାକୁ ଟିକେ ସଞ୍ଚୟ କରିବା ଟିକେ କମ କରିଦେଇଥାଏ, କିନ୍ତୁ ବାହାରକୁ ପଳେଇଥାଏ, କିନ୍ତୁ ମୋ ରେଡିଓଟା ବାଜିଥାଏ।
1: ଆଚ୍ଛା,
2: ତଥାପି ମତେ ବି କେତେ ଜଣ କହନ୍ତୁ ତ ଦାଣ୍ଡରେ ବୁଲୁଛି, ରେଡିଓଟା କାହିଁକି ଅଛି? ମୁଁ କହିଲି ତମେ କଣ ହବନି? ଆଉ ସଞ୍ଚୟ କରିବା ଯେମିତିକି ବର୍ଷା ପବନ ଆଇଲା ବେଳେ ଆମେ କରେଣ୍ଟରୁ ବୋର୍ଡ ଦେହରୁ କର୍ଡକୁ ଟାଣି ଦେଲେ ହୁଏତ ଆମର ଯୋଉ ଘଡ଼ଘଡ଼ି ମାରୁଛି ସେଟା ପୋଡି ପାରିବ ନାହିଁ, ସେ ବାବଦ କିଛି ମାନେ ଆସିବା କିଛି ସମୟ ପରେ ଆମେ କରେଣ୍ଟକୁ ହିଁ ଦବା। ତା ସହିତ ସଞ୍ଚୟ, ଜଣେ ଆମେ ବାହାରକୁ ଯାଉଛେ କିମ୍ବା କୁଆଡେ ଯାଉଛେ, ନିଶ୍ଚିନ୍ତ ସେଟା ବନ୍ଦ କରିକି ଯିବା, ଲକ୍ଷ୍ୟ ରଖିବା। ଗୋଟେ ଜଣେ କେମିତି ଗିଜର ସୁଇଚଟା ଆମର ମରା ହେଇଯାଇଛି, ଆମେ ପୁରୀ ପଳେଇଥିଲୁ, ତାପରେ ଫୋନ କରିକି ଆମ ପିପୁରାକୁ ଫୋନ କଲା, କଣ ସେ ଆସିକି ବନ୍ଦ କଲା, ମାନେ ଅନ୍ୟମାନଙ୍କ ପାଇଁ ରହିଯାଉଛୁ ନା। କିନ୍ତୁ ଯୋଉଆଡେ ଯାଉଛନ୍ତି ଜିନିଷକୁ ଚେକ୍ ଚେକ୍ କରିକି ବନ୍ଦ କରିକି ଯିବାଟା ମୋ ମତରେ ଭଲ।
1: ବହୁତ ବଢିଆ, ଭଲ କଥାଟେ କହିଲେ ଆପଣ, ଡବଲ ଚେକ୍ କରିକି ନିହାତି ଘରୁ ବାହାରିବା ଦରକାର, ତାକି ଏଭଳି ଶକ୍ତିର ଅପଚୟ ହବନି ଯେମିତିକି ଆପଣଙ୍କର ଭୁଲ ବଶତଃ ହେଇଯାଇଥିଲା।
2: ଟାଙ୍କି ଆମର ପାଣି ଲୋଡ କରିବା, ସେଇଟା ବି ଏବେ ଗୋଟେ ସିଷ୍ଟମ ବାହାରି ପାରିଲାଣି ଏଲ୍ସିଡି ଭଳିଆ, ସେ ମାନେ ଟାଙ୍କି ମନକୁ ବନ୍ଦ ହେଇଯିବ, ନହେଲେ ବହୁତ ପଦାରେ ପଡୁଥିଲା। ମୋର ବି କେତେ ଥର ଏମିତି ମୁଁ ମଟର ଚଲେଇ ଦେଇଛି, ମୋର ପାଣି ବୋହି
1: ଆସିଛି,
2: ତ ସେଟା ଲଗେଇଦେଲା ଦିନ ଠାରୁ ମୋର ପୁରା ଠିକ ଫୁଲ ହେଲା ବେଳକୁ ସେଟା ମନକୁ ସୁଇଚ୍ ବନ୍ଦ ହେଇଛି।
1: ବହୁତ ବଢିଆ, ବହୁତ ବଢିଆ। ତ ଏମିତି ସବୁ ସିଷ୍ଟମ ଯାହା ବି ଆସୁଛି ନୂଆ ନୂଆ, ନିଶ୍ଚୟ ଆପ୍ଲାଏ କରନ୍ତୁ, ତାକି ଆମେ ଅଧିକରୁ ଅଧିକ ଶକ୍ତିକୁ ସଞ୍ଚୟ କରିପାରିବା। ନାଇଁ
2: କେକ୍ ଏଟା ଟିକେ ଖାଇ ପାଇଲୁନି,
1: ନିଶ୍ଚୟ ନିଶ୍ଚୟ। ଓକେ, ବହୁତ ବହୁତ ଧନ୍ୟବାଦ, ରହିଲି,
2: ନମସ୍କାର।
1: ତ ଏଥିଲେ ଉର୍ମିଳା ସୁଧା ଷଡ଼ଙ୍ଗୀରୁ, ଆଉ ଖୁବ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କଲେ, ଯେମିତିକି ସେ କହିଲେ ଘରୁ ବାହାରିଲା ବେଳେ ଆପଣ ଡବଲ ଚେକ୍ କରନ୍ତୁ, କାଳେ କିଛି ସ୍ୱିଚ୍ ଅନ୍ ରହିଯାଇଛି, କିମ୍ବା ନୂଆ ନୂଆ ଯୋଉ ସିଷ୍ଟମ ଆସୁଛି ଯୋଉ ଉପାୟରେ ଆମେ ଶକ୍ତି ସଞ୍ଚୟ କରିପାରିବା ତାକୁ ନିଶ୍ଚୟ ଆପ୍ଲାଏ କରନ୍ତୁ। ତ ଆଗକୁ ବଢିବା ସମୟ ଗୋଟେ ବିୟୁଟିଫୁଲ ବିୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବା ଡାଇଲିନ ଲାଇଭ ଚିଟ୍ ଚାଟ୍ରେ ୱିଥ୍ ମ୍ୟୁଜିକ୍ ମିତ୍ର ଅନୁ ଅଫକୋର୍ସ।

0: ଡାଇଲ୍ ଇନ୍ ଲାଇଭ୍ ଚେଟ୍ ଚାଟ୍ ରେ ମ୍ୟୁଜିକ୍ ମିତ୍ର ଅନୁ ଆଜି ଆପଣଙ୍କ ସହିତ କଥା ହେଉଛି ଯେ ଆପଣ ଘରେ କିପରି କରନ୍ତି ଶକ୍ତି ସଞ୍ଚୟ, କେଉଁ ଉପାୟରେ କରନ୍ତି ଏବଂ ଡାଏଲ୍ କରନ୍ତୁ 0671230315 ଏବଂ କଥା ହୁଅନ୍ତୁ ଆମ ସହ ଏହି ଶକ୍ତି ସଞ୍ଚୟ ସମ୍ପର୍କରେ। ଆଉ କଲର୍ ଯୋଡ଼ି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ।
1: ଶନିବାର ତେରା ହେ, ମଙ୍ଗଲବାର ତେରା ହେ, ଲୋ ବାଲା ଜି ସୁନ ଲୋ, ଏଫଏମ ରେନବୋ ତୁମାରି ହେ।
0: ଓକେ,
1: ନମସ୍କାର ଆଜ୍ଞା।
0: ନମସ୍କାର, ପ୍ରଶାନ୍ତ କହୁଛ?
1: ଆଜ୍ଞା ଅନୁ ମ୍ୟାଡମ,
0: କେମିତି ଅଛ?
1: ବାସ୍ତବତା ହଉଛି ବହୁତ ସୁନ୍ଦର ଟପିକ ମ୍ୟାମ। ପଇସା ତ ଗୋଟେ ଭାଷା କୁହେ କି ତୁ ମତେ ଆଜି ବଞ୍ଚେଇନେ ମୁଁ ତତେ କାଲି ବଞ୍ଚେଇ ନେବି।
0: ନିଶ୍ଚୟ, ଏ
1: ସବୁକୁ ଜାଣିବା ପୂର୍ବରୁ ମ୍ୟାମ ସବୁଠୁ ବାସ୍ତବତା ହଉଛି ନିଜକୁ ଚିହ୍ନିବା ଦରକାର।
0: ନିହାତି ନିହାତି ନିହାତି।
1: ଆଉ ନିଜେ ଯଦି ପଇସାର ଭାଲ୍ୟୁ କି ସବୁ ଶକ୍ତିର ଭାଲ୍ୟୁକୁ ଯଦି ନ ବୁଝିବା ତ ସେ ଆମେ ହିଁ ହଇରାଣ ହବା। ତେଣୁ ଅଜ୍ଞାନକୁ ଦୂର, ଜ୍ଞାନୀର ନିକଟତର। ଆଉ ମ୍ୟାମ ବାସ୍ତବତା ଇଏ ହଉଛି ଯେ ଅନୁ ମ୍ୟାଡାମ ଜୀଙ୍କର ସ୍ୱର ଗୋଟେ ବାସ୍ତବରେ ଗୋଟେ ଏତେ ଆତ୍ମୀୟତା ଆକାଶ ରେନବୋରେ ଇଏ କରୁଛି, ବହୁତ ଖୁସି ଲାଗୁଛି ମ୍ୟାମ।
0: ବହୁତ ବହୁତ ଧନ୍ୟବାଦ, ଆପଣମାନଙ୍କ ଭଲ ପାଇବା ଯୋଗୁଁ ଆମେ ଏଇଠି ଅଛୁ ଆପଣଙ୍କ ସହିତ। ତେବେ ଟପିକ ଉପରେ କଣ କହିବେ
1: ମ୍ୟାମ? ସେଇ ତ କହିଲି ନା, ମାନେ ତାଙ୍କୁ ଚିହ୍ନିବା ଦରକାର ମ୍ୟାମ। ତେଣୁ ଯେମିତି ଆମେ ସଉଦା ଖର୍ଚ୍ଚ କରୁଛେ ସେଇଟା କମ୍ପଲସରି, ସେମିତି ସଞ୍ଚୟ ବି ଗୋଟେ କମ୍ପଲସରିର ଗୋଟେ ପାର୍ଟ ବନେଇବା, ତେବେ ଯାଇକି ସମ୍ଭବ ମ୍ୟାମ।
0: ନିହାତି ନିହାତି, ନିଶ୍ଚୟ ଶକ୍ତିର ମୂଲ୍ୟ ବୁଝନ୍ତୁ ଏବଂ ଶକ୍ତିକୁ ସଞ୍ଚୟ କଲେ।
1: ମୂଲ୍ୟ ବୁଝିବା ପୂର୍ବରୁ ମ୍ୟାମ ନିଜକୁ ଚିହ୍ନିବା ବି ବହୁତ ଜରୁରୀ ମ୍ୟାମ। ଯିଏ ନିଜକୁ ଚିହ୍ନିବ ସେ ସାମ୍ନାବାଲାକୁ ଚିହ୍ନିପାରିବ।
0: କିଏ ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ରହିଲି।
1: ଆଉ ସୁନ୍ଦର ଗୀତ ଆପଣ କିଛି ସମୟ ପୂର୍ବରୁ ବହୁତ ସୁନ୍ଦର, ଏତେ ଆତ୍ମୀୟତା ସେ ଗୀତ ମାନଙ୍କରେ ଥାଏ, ବହୁତ ସୁନ୍ଦର। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଓକେ, ବହୁତ ବହୁତ ଧନ୍ୟବାଦ।

0: ଆପଣଙ୍କର ଏତେ ସାରା ଭଲ ପାଇବା ପାଇଁ ରହିଲି, ନମସ୍କାର।
1: ନମସ୍କାର ଆଜ୍ଞା।
0: ଥିଲେ ପ୍ରଶାନ୍ତ ରାଜହଂସ କଟକରୁ। ଆଉ ସେ କହିବା କଥା ଯେ ଆମେ ଯଦି ମୂଲ୍ୟ ବୁଝିବା, ନିଜକୁ ଚିହ୍ନିବା ଆଉ ସାମ୍ନାବାଲାର ମୂଲ୍ୟ ବୁଝିବା, ତେବେ ନିଶ୍ଚୟ ଶକ୍ତି ସଞ୍ଚୟ କରିପାରିବା। ତେବେ ତାଙ୍କ ଭାଷାରେ ଶକ୍ତି ସଞ୍ଚୟର ଡେଫିନେସନ ଏଇଆ, ତେବେ ଆପଣଙ୍କ ଭାଷାରେ କ'ଣ? ତେବେ କହିବାକୁ କଲ୍ ରେଡି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ନମସ୍କାର।
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଓକେ ରାଜେଶ ଭାଇ, କେମିତି ଅଛନ୍ତି?
2: ମୁଁ ତ ପୁରୀ ଭୋଗାଲ ଅଛି, ବିନ୍ଦାସ ଅଛି।
0: ଆଜିର ଟପିକ ଉପରେ କ'ଣ କହିବେ?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ନିଶ୍ଚିନ୍ତ ଭାବରେ ସମସ୍ତେ ତ ଶକ୍ତି ସଞ୍ଚୟ କରିବା ଦରକାର। ସମସ୍ତେ କହୁଛନ୍ତି, କରୁଛନ୍ତି କିଏ? ବହୁ ଜାଗାରେ ଆପଣ ଦେଖୁଥିବେ ଷ୍ଟ୍ରିଟ୍ ଲାଇଟ୍ ସବୁ ଜଳୁଥିବ, ମନ ଇଚ୍ଛା ଦିନ ଯାକ ବହୁ ଜାଗାରେ ଟ୍ୟାପ୍ ଖୋଲା ହେଇଥିବ, ପାଣି ଚାଲିଥିବ ଅନବରତ। ତେଣୁ ସେଥିପ୍ରତି ମ୍ୟୁନିସିପାଲିଟି କ'ଣ, ବିଭିନ୍ନ ଜାଗାରେ ବି ସେମାନେ ବି କର୍ମଚାରୀ ଢିଲା ମାରୁଛନ୍ତି, ବହୁତ ଶକ୍ତି ଅପଚୟ ହଉଛି। ଆଉ ମୋ ଷ୍ଟେଜରେ ମୁଁ ତ ନିଶ୍ଚିନ୍ତ ଭାବରେ ଶକ୍ତି ସଞ୍ଚୟ କରେ, ଯୋଉଠି ଇଲେକ୍ଟ୍ରିକ ବଲ୍ ଫଲ୍ ଜଳୁଥିବ, ଫ୍ୟାନ୍ ଥିବ ତାକୁ ବନ୍ଦ କରେ, ଆଉ ଯୋଉଠି ପାଣି ଟ୍ୟାପ୍ ଚାଲିଥିବ ତାକୁ ବି ବନ୍ଦ କରେ। ଆଉ ପାଖାପାଖି ଯୋଉଠି ବି ମୁଁ ଯାଏ, ମୁଁ ବାଇସାଇକେଲ ହିଁ ଯାଏ। ପର ଡେ ମୁଁ 20-25 କିଲୋମିଟର ରନିଂ କରେ। ବହୁତ ଲୋକ ଆଜିକାଲି ତ ଆପଣ ଦେଖିବେ ଲାଟିନ ଗଲା ବେଳକୁ ବି ମୋଟର ସାଇକେଲ ଧରିକି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ଯେମିତି ଯୁଦ୍ଧ ଚାଲିଛି ମିଡିଲ ଇଷ୍ଟରେ, ଆପଣ ଦେଖୁଥିବେ ତେଲ ତ 2 ଥର ବଢିଲାଣି, 3 ଟଙ୍କା, ପୁଣି ଗତକାଲି ବି ବଢିଛି। ଆମେ ଯଦି ଏମିତି ଶକ୍ତି ଅପଚୟ କରିବା, ଆଗକୁ ଆଜ୍ଞା ପୁରା ସେ ସମସ୍ୟା, ଆଜ୍ଞା ସାଇକେଲ ପେଲିବାକୁ ବାଧ୍ୟ ହେବେ। ଆଉ
0: ନିଶ୍ଚୟ ନିଶ୍ଚୟ ଆପଣ ଭଲ କଥା ଗୁଡାକ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେବେ କଣ ଖରାରେ ହାଲ ବେହାଲ କି, ଟିକେ କାହିଁକି ଅଫ୍ ଲାଗୁଛନ୍ତି?
2: ନାଇଁ ନାଇଁ, ମୁଁ ଟିକେ ଲେଟ୍ରେ ଶୋଇଲି, ଲେଟ୍ରେ ଉଠିଲି, ଟିକେ ନ୍ୟୁଜ୍ ଦେଖୁଥିଲି, ତ ଆପଣଙ୍କ ଫୋନ ଲଗ କଣ ଲାଗିଗଲା? ଆମର ତ ଲାଗୁଛି ସବୁବେଳେ, ଆଉ ଲୋକ କହୁଛନ୍ତି 6 ମାସ ଯେ ଆମର କଲ୍ ଲାଗୁନି, ସେଇଟା ବି ଦୁଃଖଦାୟକ ଘଟଣା।
0: ହୁଏତ
2: ବେହାଲ ଲାଗି ଟିକେ ଚା ଜଳଖିଆ ହେଇଛି, ଆଉ ତାପରେ ଟିକେ ଆଉ ଟିକେ କଣ ଖାଇଦେଲେ ଟିକେ ପୁରା ଫ୍ରି ଲାଗିବ। ଆଉ
0: ଠିକ ଅଛି, ଆପଣ ନିଜ ବ୍ରେକଫାଷ୍ଟ କରନ୍ତୁ, ଆଉ ଏମିତି ଶୁଣୁଥାନ୍ତୁ ଆମକୁ। ଠିକ ଅଛି, ରହିଲି, ନମସ୍କାର।
2: ଆପଣଙ୍କୁ ମା ଶୁଣା ଭଲରେ ରଖିଥାନ୍ତୁ, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତ ଆମ ପାଖକୁ କଲ୍ କରିଥିଲେ ରାଜେଶ ଭାଇ ଜଗତସିଂହପୁରରୁ, ଆଉ ଯେମିତିକି ସେ ନିଜର ଏକ୍ସପିରିଏନ୍ସ ସେୟାର କଲେ, ସେ କିଭଳି ଶକ୍ତି ସଞ୍ଚୟ କରନ୍ତି, ତେବେ ଆପଣ କିପରି ସଞ୍ଚୟ କରନ୍ତି ନିଶ୍ଚୟ ଜାଣିବା। ହେଲେ ତା ପୂର୍ବରୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

0: ତସାଧି କଥା ହଉଥିଲେ ଆମେ ଯେ ଘରେ ଆପଣ କିପରି କରନ୍ତି ଶକ୍ତି ସଞ୍ଚୟ ଆଉ କଲ୍ ଆମ ସହିତ ଯୋଡ଼ି ହେଇଗଲେଣି ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ହ୍ୟାଲୋ ନମସ୍କାର
0: ନମସ୍କାର
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଓକେ କେମିତି ଅଛନ୍ତି ଆଉ ଆଜିର ଟପିକ ଉପରେ କଣ କହିବେ
1: ଏଇଟା ମୁଁ ବିଦ୍ୟୁତ ଆଜି ନୁହେଁ ପ୍ରୋଗ୍ରାମ ଆଜି ହେଲେ ଆମେ ମୋ ପିଲାବେଳେ କେମିତି ବିଦ୍ୟୁତ ଆମେ ସଞ୍ଚୟ କରିବା ମୁଁ ସଞ୍ଚୟ କରେ ପ୍ଲସ ପିଲାମାନଙ୍କୁ ଶିଖାଏ
0: କେମିତି ସଞ୍ଚୟ କରନ୍ତି
1: ମାନେ ଘରୁ ବାହାରିବ ତ ଆଗେ ସୁଧି ବନ୍ଦ ହବ
0: ଆଚ୍ଛା
1: ଏବେ ବି ପିଲାମାନେ ବଡ ହେଲେଣି ମୁଁ ବିରକ୍ତ ହବୁ ବ୍ୟବହାର ମାନେ ଇଏ ହଉ ତ ବଲ୍ଟା ଜଳୁଛି କାଇଁ ଯାଉଛି ସେଟା ସକାଳେ ଜଣ କହୁଥିଲେ ଆମ ପଡ଼ିଶା ଘରକୁ ସେ ଫୁଲ ତୋଳୁଛନ୍ତି ନାନୀ କଣ ଆଉ ଲାଇଟ ଟା ବନ୍ଦ କରିନା ପଳେଇ ଆସିଛ ତମକୁ ଜଣାପଡ଼ୁନି କି ଆସି ଆମ ପଡ଼ୋଶୀ ଲୋକ ଆଜି ଆଜି ସକାଳେ କହିଛି
0: ମାନେ ନିଜ ଘର ସହିତ ଆଖପାଖ ପଡୋଶୀ ମାନଙ୍କୁ ବି ସାହାଯ୍ୟ କରୁଛନ୍ତି ଶକ୍ତି ସଞ୍ଚୟ
1: କରିବା ଏଇଟା ପ୍ରାୟ ମୋର ଅଭ୍ୟାସ 40 ବର୍ଷର ଅଭ୍ୟାସ
0: ଆଚ୍ଛା ବଢିଆ ବଢିଆ ସେମିତି ଆପଣ ଏଇ ଅଭ୍ୟାସକୁ ଚାଲୁ ରଖିଥାନ୍ତୁ ଏମିତି ସମସ୍ତଙ୍କୁ ସଚେତନ କରିଥାନ୍ତୁ
1: ଆମେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ଆମେ ତ ଇଏ କରୁ ଆମ ପିଲାମାନଙ୍କୁ
0: ନିହାତି ନିହାତି ବହୁତ ବଢିଆ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ରହିଲି ନମସ୍କାର ଜୟ ଜଗନ୍ନାଥ ତ ଭାଇ ଆମର ଖୁବ ସୁନ୍ଦର କଥା ସେୟାର କଲେ ଭାରି ଭଲ ଲାଗିଲା କଥା ହେଇକି ଯେ ସେ କହିଲେ ମୁଁ 40 ବର୍ଷ ହେଲା ଏଇ କାମ କରୁଛି ଆଉ ସେ କେବଳ ନିଜ ଘର କଥା ଚିନ୍ତା କରନ୍ତିନି ପୁରା ଆଖପାଖ ପଡ଼ୋଶୀ ସମସ୍ତଙ୍କ କଥା ଚିନ୍ତା କରନ୍ତି ଏମିତି ଯଦି ସମସ୍ତଙ୍କର ଚିନ୍ତାଧାରା ରହିବ ନା ସତରେ ଆମ ସମାଜ ପୁରା ସୁନାର ସମାଜ ହେଇଯିବ ତ ଆଗକୁ ବଢିବା ଏବଂ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ ହ୍ୟାଲୋ
2: ନମସ୍କାର ଆଜ୍ଞା ମ୍ୟାଡମ୍
0: ହଁ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ଆଜ୍ଞା ରାଜେନ୍ଦ୍ର ରଣା କହୁଛନ୍ତି
0: ଓକେ ନୂଆ ଗାଁରୁ କହୁଛନ୍ତି କେମିତି ଅଛନ୍ତି କେମିତି ଅଛନ୍ତି ଆପଣଙ୍କ ଭଏସ୍ କାହିଁକି କଟୁଛି ହ୍ୟାଲୋ ହ୍ୟାଲୋ

0: ଧନ୍ୟବାଦ ଆପଣଙ୍କ କଥା ବହୁତ ଭଲ ଲାଗିଲା ଏମିତି ଆମ ସହିତ କନେକ୍ଟ ହେଇ ରହିଥାନ୍ତୁ ଠିକ୍ ଅଛି ରହିଲି ନମସ୍କାର ତ ଏଥିରେ ଗୁଗୁଲି ରାଜହଂସ କଟକରୁ ଆଉ ଯେମିତିକି ସେ କଥା ହେଲେ ଆଜ୍ ଏ ୟଙ୍ଗଷ୍ଟର ସେ ବହୁତ ଚିନ୍ତା ବି ମଧ୍ୟ କରୁଛନ୍ତି ଯେ ଆମେ କେମିତି ଆମ ପୃଥିବୀକୁ ବଞ୍ଚାଇ ପାରିବା, ଏହି ଶକ୍ତି ଅପଚୟକୁ କେମିତି ରୋକିପାରିବା। ତ ଆଗକୁ କଲର୍ ଯୋଡ଼ି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ଜୟ ଜଗନ୍ନାଥ, ମୁଁ ହିମାଚଳ କହୁଥିଲି ଖୋର୍ଦ୍ଧାରୁ।
0: ଓକେ, କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ବହୁତ ବଢିଆ, ବହୁତ ବଢିଆ, ଆଜିର ଟପିକ ବି ଆପଣଙ୍କର ବହୁତ ବଢିଆ ଟପିକ।
0: ଓକେ, ତେବେ ବଢିଆ ବଢିଆ କମେଣ୍ଟ କହିଦିଅନ୍ତୁ।
1: ମାନେ ମୁଁ ତ ପ୍ରଥମ କହିବି, ସମସ୍ତେ ତାଙ୍କ ଘର ଉପରେ ଛାତରେ ନିହାତି ଧଳା ଚୂନ ମାରନ୍ତୁ। କାରଣ ଆପଣ ଯଦି ଧଳା ଚୂନ ମାରୁଛନ୍ତି ନା, କିଛି ଆମର ଯୋଉ ସନରେଜ ଆସୁଛି ଇଏ ଆପଣଙ୍କର ବହୁତ ମାନେ ଘରର ଟେମ୍ପରେଚରଟାକୁ ଅଲମୋଷ୍ଟ ଆପଣ 5-7 degrees ପର୍ଯ୍ୟନ୍ତ କମେଇ ବି ଦବ ଭିତରେ, ବାଲାନ୍ସ କରିବ। ସୋ ଦାଟ ଆପଣ ଘରେ ଯୋଉ ଏସି ଲଗଉଛନ୍ତି କିମ୍ବା ଆପଣଙ୍କର ଫ୍ୟାନ ଚଲଉଛନ୍ତି, ଦେଖନ୍ତୁ ଏଇଟା ତ ନର୍ମାଲ ଜିନିଷ, ଫ୍ୟାନ ଆଉ ଏସି ସମସ୍ତେ ଲଗେଇବେ, କିନ୍ତୁ ଏଥିରେ ଯୋଉ ଆପଣ ଇଲେକ୍ଟ୍ରିସିଟି କନଜପ୍ସନ ହଉଛି ସେଇଟା ବି ଆପଣଙ୍କର କମିଯିବ। ତା ଛଡା ଆପଣ ମାନେ ଯଦି ଇଣ୍ଡକ୍ସନ କୁକର ୟୁଜ କରୁଛନ୍ତି ତ ସେଥିରେ ବି ଆପଣ ଚେଷ୍ଟା କରନ୍ତୁ କି ଆପଣ ଯୋଉ ମଲ୍ଟିଷ୍ଟେଜ କୁକୱେୟାର ଅଛି ତାକୁ ବି ୟୁଜ କରନ୍ତୁ, ସେଥିରେ ଆପଣଙ୍କର କଣ ବହୁତ ସେଥିରେ ଆପଣ ବି ଇଲେକ୍ଟ୍ରିସିଟି କନଜପ୍ସନ କମେଇ ଦେଇପାରିବେ।
0: ଠିକ କଥା, ବହୁତ ଭଲ କଥା, ଭଲ ଜିନିଷ ଗୁଡାକ ଆପଣ ଟିପ୍ସ ଦେଇକି କହିଲେ। କାରଣ ଏଗୁଡା ସବୁ ଜେନେରାଲ ଜିନିଷ ଗୁଡା ଆଖିରେ ପଡେନି, କିନ୍ତୁ ଆମେ ଜେନେରାଲି ସବୁଦିନ ୟୁଜ କରୁଛେ, ନାଇଁ କି?
1: ଆଜ୍ଞା, ବହୁତ ନିହାତି। ତାପରେ ଆଉ ଗୋଟେ ଜିନିଷ, ଆପଣଙ୍କ ଛାତ ଉପରେ ଯଥା ସମ୍ଭବ ଆପଣ ଯୋଉ ଛୋଟ ଛୋଟ ଗଛ ବି ହଉଛି ତାକୁ ବି ଲଗାନ୍ତୁ, ତାକୁ ବି ଲଗେଇଲେ ସେଟା ବି ଆପଣଙ୍କୁ ବହୁତ ଘର ମେନ ଜିନିଷ ଆମର କଣ ବେଶୀ ଖରା ଦିନରେ ଖର୍ଚ୍ଚ ହୁଏ କଣ ଏସି ଆଉ ଫ୍ୟାନରେ ବେଶୀ ଆମର ଇଲେକ୍ଟ୍ରିସିଟି କନଜ୍ୟୁମ ହୁଏ, ଆଉ ଦାଟ ଟୁ ବେଶୀ ଖରାବେଳରେ। ତ ଏଇସବୁ ହେଲେ କଣ କି ଆମ ଘରଟା ଯେତେ କମ ଭିତରଟା ଯେତେ କମ ଗରମ ରହିବ ସେତେ ଆମର କନଜପ୍ସନ ସେତେ କମିଯିବ।
0: ନିହାତି ନିହାତି ନିହାତି, ବହୁତ ବଢିଆ ବଢିଆ ଟିପ୍ସ ଆପଣ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତ ଭାଇ ଆମର ବହୁତ ସୁନ୍ଦର ସୁନ୍ଦର କଥା ଖୋର୍ଦ୍ଧାରୁ ଫୋନ କରିଥିଲେ, ବହୁତ ବଢିଆ କଥା ସବୁ କହିଲେ, ଯେମିତିକି ସେ ଇଣ୍ଡକ୍ସନ କଥା କହିଲେ ଏବଂ ଛାତ ଉପରେ ଧଳା ଚୂନ ମାରିବାକୁ ବି କହିଲେ ଆଉ ଗଛ ଲଗେଇବାକୁ ବି କହିଲେ। ତେଣୁ ସବୁଠୁ ବଡ଼ ଜିନିଷ କ'ଣ ଜାଣିଛନ୍ତି, ବଢିଆ କଥାଟା କହିଲେ, ଗଛ ଲଗାନ୍ତୁ। ଗଛ ଲଗେଇଲେ ହିଁ ଆମେ ବହୁତ କିଛି ଅସୁବିଧାରୁ ବଞ୍ଚି ଯାଇପାରିବା। ତ ଏଇ କଥାରେ ଆଗକୁ ବଢ଼ିବା, ଆଉ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ,
2: ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି, ଭୁବନେଶ୍ୱର ସାଲିଆ ସାହିରୁ।
0: କେମିତି ଅଛନ୍ତି?
2: ଭଲ ଅଛି ଦିଦି, ନମସ୍କାର।
0: ନମସ୍କାର, ଆଉ ଆଜିର ଟପିକ ଉପରେ କଣ କହିବେ?
2: ଭଲ ଟପିକ ଜାଣିଛନି, ଆଉ ଘର ଦ୍ୱାର ସଜାଡିବା ପାଇଁ ଆପଣ ଭଲ ଭଲ ଟପିକ ଦଉଛନ୍ତି,
0: ବହୁତ ବହୁତ ଧନ୍ୟବାଦ। କୁହନ୍ତୁ ଏ ସମ୍ପର୍କରେ।
2: ମୁଁ ଦୋକାନଦାର କରୁଛି, ଯେତେବେଳେ ଦୋକାନ ମୁଁ ବନ୍ଦ କରେ ରାତିରେ ଫ୍ରିଜ ବନ୍ଦ କରିଦିଏ, ଲାଇଟ ବନ୍ଦ କରିଦିଏ, ପଙ୍ଖା ବି ବନ୍ଦ କରିଦିଏ। ବନ୍ଦ କରିକି ମୋର ଘର ଦୁଆରେ ଯାଇକି ଟିଭି ଲଗେଇକି ମୋର ଦେଖେ, କେତେବେଳେ କୁଆଡେ ଭଲ ମନ୍ଦ ଗାଁକୁ ଯିବାକୁ ହେନେ, ଆଉ ସବୁ ଲାଇଟ ମାଇଟ ବନ୍ଦ କରିଦେଇକି ମେନ୍ ସୁଇଚ ବନ୍ଦ କରିକି ମୁଁ ଯାଏ, ସବୁ ଘର ଦୁଆର ତାଲା ବନ୍ଦ କରିକି ଭଲ କିଣି ଯାଏ। ତାପରେ ପଡ଼ିଶା ଘର ରୁହନ୍ତି କହିକି ଯାଏ, ତାପରେ ପିଲାମାନେ ଯେତେବେଳେ କଲେଜ ମଲେଜ ସବୁ ଯାଆନ୍ତି ମୁଁ ଗାଡିରେ ବସେଇକି ନେଇଯାଏ, ତାଙ୍କର ଯୋଉ ପଇସାଟା ଆମେ ଖର୍ଚ୍ଚ କରିବାକୁ ଦଉ ସେମାନେ ଖର୍ଚ୍ଚ କରନ୍ତି ନାହିଁ, ଯାହା ହଉ ତାଙ୍କ ଭବିଷ୍ୟତ ପାଇଁ ସେ ସଞ୍ଚୟ କରିକି ରଖନ୍ତି।
0: ବହୁତ ବଢିଆ, ବହୁତ ବଢିଆ,
2: କାଇଁ ଘରୁ ଖାଇକି ଯାଆନ୍ତି ତ, ଆଉ ବାହାର ଜିନିଷ ଏତେ ଖାଆନ୍ତି ନାହିଁ ସେ।
0: ଓକେ ଓକେ,
2: ଆଉ ଭାଇ ଭଉଣୀ ଦି ଜଣ ପାଇଁ ସବୁ ଆକାଉଣ୍ଟ ଖୋଲିଦେଇଛି, ସବୁ ସୁବିଧା କରିଦେଇଛି ତାଙ୍କ ପାଇଁ, ଆଉ ସିଏ ତାଙ୍କର ବ୍ୟାଙ୍କରେ ସବୁ ଖର୍ଚ୍ଚ କରି ରଖନ୍ତି, ଦରକାର ବେଳେ ଯାହା ଭଲ ମନ୍ଦ ହୁଏ ସିଏ ତାଙ୍କର ଖର୍ଚ୍ଚ କରନ୍ତି।
0: ଓକେ, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ, ଭଲ ଲାଗିଲା ଆପଣଙ୍କ।
2: ଆଉ ଆଗରୁ ତ ବେପାର ହଉନଥିଲା, ଆଉ ଏବେ ବେପାର ପତ୍ର ଟିକେ କମ, ଆମେ ସେଇ ପଇସାରେ ଆମେ କମରେ ଚଳିକି ଦି ପଇସା ସଞ୍ଚେଇକି ରଖିମୁ ଆଉ।
0: ନିହାତି ନିହାତି, ସବୁ ଠିକ ହେଇଯିବ, ବେଳେ ବେଳେ ସେମିତି ହୁଏ, ବେଳେ ବେଳେ

0: ଟିକେ ଲୋ ଆସେ କେତେବେଳେ ହାଇ ଆସେ, କିଛି କଥା ନାହିଁ, ସବୁ ଠିକ ହେଇଯିବ। ରହିଲି
1: ସବୁ ଠିକ, ଆଗରୁ ଦି ପଇସା ରୋଜଗାର ହଉଥିଲା, ଖର୍ଚ୍ଚ ହଉଥିଲା, ଆଉ ଏବେ ଟିକେ ରୋଜଗାର ଆମର କମ, ସେତିକି ପଇସାରେ ଆମେ କମରେ ଚଳିମୁ ଆଉ।
0: ଓକେ ଠିକ ଅଛି, ରହିଲି, ନମସ୍କାର।
1: ହଁ ଦିଦି ନମସ୍କାର। ଦିଦି
0: ତ ଏଥିରେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଭୁବନେଶ୍ୱରରୁ, ଆଉ ଯେମିତିକି ସେ କହିଲେ ନିଜ କଥା କେମିତି ସେ ଶକ୍ତି ସଞ୍ଚୟ କରନ୍ତି, ଆପଣ ବି ଚାହିଁଲେ ଆମ ସହିତ କନେକ୍ଟ ହେଇପାରିବେ, ହେଲେ ଆଉ ଟିକେ ସମୟ ପରେ, ଟିକେ ସମୟ ପରେ। ଏଥିପାଇଁ ଯେ ଶୁଣେଇଦେବାକୁ ଯାଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ତାପରେ ପୁଣି ଆସି କଥା ହେବା ନା। ଦିଲ୍ ସେ ଦିଲ୍ ତକ୍।

0: ଆପଣ ନିଜ ଭୁଲ ବୁଝିକି ସେଟା ସମସ୍ତଙ୍କ ଆଗରେ ମାନେ ସ୍ୱୀକାର କରୁଛନ୍ତି ଯେ ଭୁଲ ହେଉଛି, କିନ୍ତୁ ଆମେ ତାକୁ ରେକ୍ଟିଫାଏ କରିବା ସେଇଟା ବହୁତ ବଡ କଥା। ନିଶ୍ଚୟ ଶକ୍ତି ସଞ୍ଚୟ କରନ୍ତୁ,
1: ନିଜ ଭୁଲଟା ନିଜେ ସ୍ୱୀକାର କରିବାଟା ଠିକ
0: ଠିକ ନିହାତି ଠିକ।
1: ଆମେ ଏଇଭଳି ସମସ୍ତେ ଘରୋଇ ମାନେ ଆମେ ମାନେ ମିଡିଲ ସୋସାଇଟିରେ ରହୁଛେ, ଆମେ କୋଉ ହାଇ ପ୍ରୋଫାଇଲରେ ରହୁନେ ଯେ, ତେଣୁ ଆମକୁ ସାବଧାନତା ନକଲେ ଆମେ ହିଁ ହଇରାଣ ହଉ।
0: ନିହାତି ନିହାତି ଦେଖନ୍ତୁ, ଶକ୍ତି ସଞ୍ଚୟ ଗୋଟେ ଏମିତି ଜିନିଷ, ସେ ଲୋ ହଉ ମିଡିଲ ହଉ ଅପର କ୍ଲାସ ହଉ କି ହାଇ କ୍ଲାସ ହଉ, ସମସ୍ତଙ୍କୁ ଶକ୍ତି ଦରକାର। ଯଦି ସରିଗଲା ଆମେ ସଭି ହଇରାଣ ହବା ନୁହେଁ କି?
1: କିଛି ସମୟ ଯଦି କରେଣ୍ଟ ପଳେଇଗଲେ ଆମେ ଯେମିତି ବାହାର ଚାଉଳ ହେଇଯାଉଛେ, ସେମିତି ଆମକୁ ସବୁ କଥାରେ ସହଜ କରେ।
0: ନିହାତି ନିହାତି, ବହୁତ ବଢିଆ, ବହୁତ ଭଲ ଲାଗିଲା ସନ୍ଧ୍ୟା ଆପଣଙ୍କ ସହିତ କଥା ହେଇକି, ରହିଲି ନମସ୍କାର। ତ ଏଥିରେ ସନ୍ଧ୍ୟାରାଣୀ ସୁତାର ପଟ୍ଟାମୁଣ୍ଡେଇରୁ ଏବଂ ଖୁବ ସୁନ୍ଦର କଥା ସେୟାର କଲେ, ଏବଂ ସବୁଠୁ ବଡ କଥା ହେଲା ସେ ନିଜ ଭୁଲକୁ ବି ସ୍ୱୀକାର କରୁଛନ୍ତି। କାରଣ ସମସ୍ତଙ୍କ ଆଗରେ ନିଜ ଭୁଲକୁ ସ୍ୱୀକାର କରିବା ପାଇଁ ନା ଗଟ୍ସ ଦରକାର, ସମସ୍ତେ କରିପାରନ୍ତିନି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତ କହିବାର କଥା ହେଲା ଯେ ଆପଣ ଚାହିଁଲେ ବହୁତ କିଛି କରିପାରିବେ, ଆପଣଙ୍କ ହାତରେ ସବୁକିଛି ଅଛି, ତେଣୁ ଟିକେ ଟିକେ ଛୋଟ ଛୋଟ ଜିନିଷକୁ ଆମେ ଯଦି ପ୍ରାଧାନ୍ୟ ଦେବା ତେବେ ଆରାମରେ ଆମେ ଶକ୍ତି ସଞ୍ଚୟ କରିପାରିବା। ତେବେ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ
2: ହ୍ୟାଲୋ
0: ହଁ ହ୍ୟାଲୋ ନମସ୍କାର
2: ନମସ୍କାର,
0: କିଏ କହୁଛନ୍ତି?
2: କେମିତି
0: ଅଛନ୍ତି କଳ୍ପନା?
2: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ତେବେ ଆଜିର ଟପିକ ଉପରେ କଣ କହିବେ?
2: ଆଜ୍ଞା, ଟପିକ ଉପରେ ତ ମୁଁ ବହୁତ ଗ୍ୟାସ ବି ସଞ୍ଚୟ କରେ, ବହୁତ କମ ମାନେ ଅଧଥରେ ଗ୍ୟାସ ୟୁଜ କରେ। ତାପରେ ଇଲେକ୍ଟ୍ରିରେ ଆମର ବି ସେମିତି ସବୁ ଇଲେକ୍ଟ୍ରି ଜିନିଷ ଅଛି, କିନ୍ତୁ ଆମର ଇଲେକ୍ଟ୍ରି ବିଲ୍ ବହୁତ କମ ଆସେ।
0: ସଞ୍ଚୟ କରନ୍ତି?
2: ଆଜ୍ଞା,
0: ମୁଁ କହିଲି ଇଲେକ୍ଟ୍ରି ବିଲ୍ କମ ଆସୁଛି ମାନେ ଆପଣ ଖୁବ ସଞ୍ଚୟ କରନ୍ତି,
2: ଅନ୍ୟ କାମରେ ବାସନ ମଜା କାମରେ ବି ଲଗେଇ ଦିଏ।
0: ବହୁତ ବଢିଆ
2: କରେ ଆଉ, ଆମେ ବି ସଞ୍ଚୟ ନ କରିବା ନିଜେ ଆମେ ହିଁ ଅସୁବିଧା ଭୋଗ କରିବା।
0: ନିହାତି ନିହାତି, ବହୁତ ଭଲ କଥା, ଆପଣ ସଚେତନ ଅଛନ୍ତି। ମୋର କହିବାର କଥା ହେଲା କି ଆପଣ ତ ସଚେତନ ଅଛନ୍ତି, କିନ୍ତୁ ଆଖପାଖରେ ଯୋଉମାନେ ଦେଖୁଛନ୍ତି ଏମିତି ମାନେ କରୁଛନ୍ତି ଅପଚୟ, ଆପଣ ସେମାନଙ୍କୁ ବି ବୁଝାନ୍ତୁ ଏବଂ ଏକ୍ସାମ୍ପଲ ମଧ୍ୟ ଦିଅନ୍ତୁ।
2: ମୋର ଇଲେକ୍ଟ୍ରିସିଟି ପାଣି ବିଲ୍ କମ୍ ଆସିକି ଦେଖି ସାମ୍ନା ଘର ସବୁ ଏତେ କମ୍ ଆସିଛି, ୟୁଜ୍ କରିବି ମୋର ସେମିତି ଆସିବ।
0: ବଢିଆ ବଢିଆ, ସେମାନଙ୍କୁ ମଧ୍ୟ ସେତିକି ଶିଖାନ୍ତୁ, ତାକି ସେମାନେ ବି ସେମିତି ସଞ୍ଚୟ କରିପାରିବେ। ଠିକ ଅଛି, ନମସ୍କାର। ଇଏ ଥିଲେ କଳ୍ପନା, ସିଡିଏ ସେକ୍ଟର 6 କଟକରୁ। ଖୁବ ସୁନ୍ଦର କଥା କହିଲେ, ଆଉ ଯେମିତିକି ସେ କହିଲେ ଯେ ସେ ଏତେ ସୁନ୍ଦର ଭାବେ ସଞ୍ଚୟ କରନ୍ତି ଯେ ତାଙ୍କର ଇଲେକ୍ଟ୍ରି ବିଲ୍ ବି କମ୍ ଆସୁଛି, ପାଣି ବିଲ୍ ବି କମ୍ ଆସୁଛି, ତ ତାଙ୍କଠୁ ନିଶ୍ଚୟ ଶିଖିବା ଦରକାର। ଆଉ ଗୋଟେ ବ୍ୟୁଟିଫୁଲ୍ ଗୀତ ଶୁଣିବା ବି ଦରକାର, ଏଇ ଦିଅନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ସବୁକିଛି ଗୋଟେ କେୟାରିଂଟା ଆସିଯାଇଥାଏ ବୁଝିଲେ, ସେ ଗୋଟେ ଧରତୀ ମାତା ହେଇଯାଏ। ତେଣୁ ଯେତେବେଳେ ଆମେ ମାନେ ସେଇଭଳି ଧରତୀ ମାତା ଭଳି ଆମ ସର୍ବଙ୍କ ସହ ହବା ପାଇଁ କହୁନି, ସେତେବେଳେ ଆମ ଭିତରେ ସେଇ ଯୋଉ ସ୍ନେହ ମମତା କେୟାରିଂଟା ଆସିବ ନା, ଆମେ ସେତେବେଳେ କନଜରଭେସନ କରିବା। ସେଇ ଯୋଉ ହଉଛି କୋଉ ଜିନିଷଟାକୁ ନଷ୍ଟ କରିବାକୁ କେବେ ବି ଆମ ହାତ ଯିବନି ବୁଝିଲେ। ତ ସେତେବେଳେ ସବୁ ଜିନିଷ ଯେମିତିକି ଆପଣ ଚାରିପାଖରେ ଯାହା ବି ଜିନିଷ ଥିବ, ଆପଣ ସେ ଛୋଟରୁ ଗୋଟେ ଜିନିଷଟାକୁ ଭାଙ୍ଗିବାକୁ ନଷ୍ଟ କରିବାକୁ ଚାହିଁବେନି। ସେ ପାଣି ହଉ ପବନ ହଉ, ଯେତେବେଳେ ନ୍ୟାଚୁରାଲ ମାନେ ପ୍ରାକୃତିକ ଜିନିଷ କଥା ଆସୁଛି, ତ ସେତେବେଳେ ଆହୁରି ବେଶୀ ଆମେ ଯୋଉ କେୟାରଫୁଲ ହେଇଯିବା, ଆମେ ହଉଛି ଯତ୍ନ। ଏଇଥିପାଇଁ ହବ ଯେ ହଉଛି ତା ଉପରେ ବହୁତ ଗୁଡ଼ିଏ ସନ୍ତାନ ଆମର ହଉଛି ମାନେ ଡିପେଣ୍ଡ କରୁଛନ୍ତି। ତ ସେ ହଉଛି ମୋ ଘରେ ମୋ ଝିଅ ବି ମୋ ସହିତ ହଉଛି ସେ ପୁରା ପୁରି ତାଳ ଦେଇ ସାରିଲାଣି। ଆମ ଘରେ କୋଉଠି ଯୋଉଠି ଆମେ ବସୁଛୁ ସେଇଠି ହିଁ କେବଳ ଦରକାର ନାହିଁ, ତ ଆମେ ଅଲଗା ଅଲଗା ରୁମ୍ରେ ବସୁ। ଯଦି ତିନିଟା ରୁମ୍ ଅଛି ଆମେ ଗୋଟିଏ ରୁମ୍ରେ ବସୁ, ସିଏ ସେଇଠି ପଢିବ, ମୁଁ ସେଇଠି ମୋର ଲେଖାଲେଖି କରିବି, ହେଲେ କି ଯାହା ବି ସିଲେଇ କରିବାକୁ ଯାହା ବି କଥା କରିବି। ତ ହଉଛି ତେଣୁ ଗୋଟିଏ ରୁମ୍ରେ ଆମେ ବସିଥାଉ, ଆଉ ହଉଛି ୱିଦାଉଟ୍ ଏନି ମାନେ କିଛି ଦରକାର ନାହିଁ ତ ଗ୍ୟାସ୍ଟାକୁ ଖୋଲା ଛାଡିଦେଇକି ଯିବା। ବା ହଉଛି ଜ୍ୟାଦାତର ଆମେ ହଉଛି ପ୍ରେସର୍ରେ ୟୁଜ୍ କରୁ, ଯୋଉଟା ଦରକାର ନାହିଁ ଅନେସେସ୍ ସିଝେଇକି ଗ୍ୟାସ୍ ବି କୋଉ କମ୍ ଖର୍ଚ୍ଚ କରୁ। ଯେତିକି ଦରକାର ମୁଁ ଯଦି ବାହାରକୁ ଯାଉଛି ଝିଅକୁ ଟ୍ୟୁସନ୍ ନେଇକି ଗଲି କି ସ୍କୁଲ ନେଇକି ଗଲି ବା ମୋ କାମରେ ଗଲି, ମୁଁ ତା ସହିତ ପାଞ୍ଚଟା କାମ କରିକିରି ଆସିବି, ପେଟ୍ରୋଲ ଖର୍ଚ୍ଚ କରେନି। ତ ଏସବୁ କଥା ମୁଁ ଯତ୍ନ ନେଇଥାଏ। ଯେମିତିକି ହଉଛି ମୋର ଗୋଟେ ହଉଛି ଗାର୍ଡେନ୍ ମାନେ ଛୋଟ ହଉଛି ଭାବିଥାନ୍ତି କିଚେନ୍ ଗାର୍ଡେନ୍ କରିପାରୁ, ସେଥିରେ ମୁଁ ଯାହା ବି ଗୋଟେ ବଟଲରେ ବି ମୁଁ ଗଛ ଲଗେଇକି ସେଥିରୁ କଲରା ଛୋଟ ମୋଟ ଜିନିଷ ହଉଛି ପରିବା ହଉଛି ମୁଁ ସେଥିରୁ ବନେଇ ପାରିଲି, ଆଉ ସେଇଟା ବି ୟୁଜ୍ କରିପାରିଲି। ସବୁ ଜିନିଷ ଆମେ ବହୁତ ଜିନିଷ ଆମେ କନଜର୍ଭ କରିପାରିବା ମା ଭଳି ଆମେ ବେଳେ ବେଳେ କରିଥିଲେ କି। ଆଉ ଗୋଟିଏ କଥା କହିବି, ମା ଦେଖିଲେ ହଉଛି ନିଜ ସନ୍ତାନକୁ ଯେ ଖାଲି ଭଲ ପାଇବ ସିଏ ହଉଛି ଗୋଟେ ସ୍ୱାର୍ଥପର ମା ହେଇଯିବ। ଆମେ ଯଦି ଆମ ପଡୋଶୀ ପିଲାକୁ ବି ଭଲ ପାଇପାରିବା, ଆମର ହଉଛି ମୋ ନଣନ୍ଦ ପିଲାକୁ ବି ଭଲ ପାଇବି, ମୋ ଭାଇ ଭଉଣୀଙ୍କ ପିଲାକୁ ଯଦି ଭଲ ପାଇଲା ଭଳି ମୁଁ ଯଦି ପୁରା ହଉଛି ପୁରା ମାନେ ପୃଥିବୀଟାକୁ ପୁରା ପ୍ରକୃତିକୁ ମୁଁ ନିଜ ହଉଛି ମା ଭଳି ଦେଖିପାରିବି, ତାହେଲେ ମୁଁ ହଉଛି ସବୁ ହଉଛି ହଉଛି କେୟାର ନେଇପାରିବି।
1: ତମେ ବହୁତ ଭଲ କଥାଟା କହିଲେ, ମାନେ ବସୁଧୈବ କୁଟୁମ୍ବକମ୍, ଆମେ ଏଇ କଥାଟାକୁ ମାନିକି ଚଳିବା, ଆମ ପରମ୍ପରା ସେଇଟା, ଆମ ଧର୍ମ ସେଇଟା। ତ ପୁରା ବସୁଧାକୁ ଯଦି ନିଜ ପରିବାର ବୋଲି ଭାବିବା, ନିଶ୍ଚୟ ଆମର କିଛି ଅସୁବିଧା ହବନି, ନାଇକି? ବହୁତ ବହୁତ ଧନ୍ୟବାଦ, ଓକେ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏଇ ଥିଲେ ଗୀତାଞ୍ଜଳି ଭୁବନେଶ୍ୱରରୁ, ଆଉ ଭଲ ଭଲ କଥା ସେୟାର କଲେ ଯେ ଯଦି ଆମେ ପୁରା ପୃଥିବୀକୁ ଭଲ ପାଇବା ତାହେଲେ ନିଶ୍ଚିତ ରୂପେ ସବୁ ଜିନିଷ ନଷ୍ଟ କରିବାକୁ କେବେ ମନ ବଳିବନି କି ହାତ ଯିବନି। ତ ବହୁତ ବହୁତ ଧନ୍ୟବାଦ ସମସ୍ତେ, ଆପଣମାନେ ଖୁବ୍ ସୁନ୍ଦର ଭାବେ ଆମ ସହିତ ରହିଲେ, ଆମ ସହିତ କଥା ହେଲେ ଏବଂ ନିଜର ମତ ସେୟାର କଲେ, ଏବଂ ଯେତିକି ଜଣାପଡ଼ୁଛି ଆପଣ ସଭି ଶକ୍ତି ସଞ୍ଚୟ ପାଇଁ ସଚେତନ ଅଛନ୍ତି, ଏମିତି ସଚେତନ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। କାରଣ ଆଜିଠାରୁ ଯଦି ଆମେ ସତର୍କ ନ ହେବା, ଆଉ କେବଳ କହିଲେ ହେବନି, କରିକି ଦେଖେଇବା, ହେଲେ ହିଁ ଆମେ ଏ ପୃଥିବୀକୁ ବଞ୍ଚେଇ ପାରିବା, ନୁହେଁ କି?

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା, କଣ୍ଟୋଲ ଆଠଗଡ଼ରୁ ଲେଖିଛନ୍ତି ଜୟ ଶ୍ରୀ ରାଧେ ରାଧେ ରାଧେ ରାଧେ ଲେଖିଛନ୍ତି ଆଜି ଶୁଭ ମଙ୍ଗଳବାର ସକାଳର ଅର୍ଘ୍ୟ ଥାଳିରେ ମା ତାରିଣୀଙ୍କ ବିଷୟରେ ଆଲୋଚନା ଭଲ ଲାଗିଲା। ଓଡ଼ିଆ ଚଳଚ୍ଚିତ୍ର ଜୟ ମା ମଙ୍ଗଳାର ଟାଇଟଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି, ଚାଲନ୍ତୁ ଶୁଣିବା ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଏହି ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖୁମା ବାପୁ ଢେଙ୍କାନାଳରୁ, ଏବଂ ଶୁଣିବାକୁ ଚାହିଁଛନ୍ତି ଛାତି ତଳେ ଗୋଟେ ହୃଦୟ ଅଛି ସେହି ହୃଦୟରେ ପ୍ରିୟା ବସିଛି ଆଲବମ୍ କଣ୍ଢେଇ। ଓକେ, ନିଶ୍ଚୟ ଶୁଣେଇଦେବି କୁମାର ସାନୁଙ୍କ କଣ୍ଠରେ ଏଇ ଗୀତଟି।

ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର। ପ୍ରୋଗ୍ରାମ ଖୁବ୍ ଭଲ ଲାଗୁଛି, ବିଶେଷ କରି ଆପଣଙ୍କ ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହେଲେ ଗୀତ ଦେଲେ ଗୀତ ପ୍ଲେ କରୁନାହାନ୍ତି, ତେଣୁ ଦୁଃଖ ଲାଗୁଛି, କିନ୍ତୁ ଏଇନା ତ ଆପଣଙ୍କ ମେସେଜ ହିଁ ପଢୁଛି ନା, ଏଇଟା ମତେ ଦୁଃଖ ଦେଇଦେଲେ ଆପଣ। କିଛି କଥା ନାହିଁ, ଆପଣଙ୍କ ଗୀତ ନିଶ୍ଚୟ ବାଜିବ। ତ ଆଗକୁ ଆଉ ଗୋଟେ ଫିଡ଼ବ୍ୟାକ୍ ଆସିଛି, ସୁଭାଶିଷ ଭଦ୍ରକରୁ ପଠେଇଛନ୍ତି, ଗୋଟେ କୋଟ୍ ପଠେଇଛନ୍ତି ଲେଖିକି, ଯେ ମେନି ପିପଲ ୱିଲ୍ ୱାକ୍ ଇନ୍ ଆଣ୍ଡ ଆଉଟ୍ ଅଫ୍ ୟୋର୍ ଲାଇଫ୍, ବଟ୍ ଓନ୍ଲି ଟ୍ରୁ ଫ୍ରେଣ୍ଡସ୍ ୱିଲ୍ ଲିଭ୍ ଫୁଟ୍ ପ୍ରିଣ୍ଟସ୍ ଇନ୍ ୟୋର୍ ହାର୍ଟ। ବହୁତ ବଢ଼ିଆ, ନିଶ୍ଚିତ ରୂପେ ଯେଉଁମାନେ ମନକୁ ଛୁଅନ୍ତି ସେମାନେ ମନରେ ରହିଯାଆନ୍ତି। ତ ଲେଖିଛନ୍ତି, ଆଜିର ସବୁ ପ୍ରୋଗ୍ରାମ ବହୁତ ସୁନ୍ଦର, ଆପଣଙ୍କ ପ୍ରେଜେଣ୍ଟେସନ ଜଷ୍ଟ ଲାଇକ୍ ୱାଓ, ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ସବୁ ଲିସନର ବି ଯେତେବେଳେ କନେକ୍ଟ ହୁଅନ୍ତି, ଇଟ୍ସ ଲାଇକ୍ ଅ ମିନି ୱାର୍ଲ୍ଡ। ୟେସ୍, ଇଟ୍ସ ଅ ମିନି ୱାର୍ଲ୍ଡ। ଆଜିକାଲି ପୃଥିବୀ ବି ବହୁତ ଛୋଟ ହେଇଗଲାଣି, କାରଣ ଆମେ ସମସ୍ତେ ସମସ୍ତଙ୍କ ସହିତ କନେକ୍ଟ ହେଇପାରୁଛେ ଇଜିଲି। ତ Stay connected and listen to 100.4 Akashvani FM, Reach Bokatak, Dil Se Dil Tak.

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବରଗଡ଼ରୁ ସୁବଳ ଭୋଇ ଏବଂ ସୁସନିକା ଭୋଇ ଲେଖିଛନ୍ତି ଆଜି ସକାଳର ଅର୍ଘ୍ୟଥାଳୀର ପ୍ରଥମ ଅର୍ଘ୍ୟ ମାନେ ଅନୁପ ଜାଲୋଟାଙ୍କ ପ୍ରଥମ ଭଜନରୁ କଣ୍ଟିନ୍ୟୁ କରି ଏପର୍ଯ୍ୟନ୍ତ ସବୁ ପ୍ରୋଗ୍ରାମ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ ମୋତେ ଗୋଟିଏ କଥା କହିବେ କି ଶ୍ରୋତାମାନେ କେମିତି କଲ୍ କରୁଛନ୍ତି ତାଙ୍କର କଲ୍ ଲାଗେ ହେଲେ ମୋର ଲାଗେ ନାହିଁ କାରଣ ଏତେ ଦିନରୁ ରେନ୍ବୋ ଶୁଣୁଛି କିନ୍ତୁ କେବେ ବି ମୋ କଲ୍ ଲାଗେନି କିଛି କଥା ନାହିଁ ନିଶ୍ଚୟ କଲ୍ ଦିନେ ଲାଗିବ ଆଉ ଆମେ କଥା ନିଶ୍ଚୟ ହବା ଦେଖିବେ ଲେଖିଛନ୍ତି ହଁ ଛାଡ଼ନ୍ତୁ ନ ଲାଗିଲେ ବି ଖୁସି ଯଦି ସମ୍ଭବ ଏଇ ଭଜନଟିକୁ ଶୁଣେଇଦେବେ ତ ଚାଲନ୍ତୁ ଶୁଣିବା ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଯୋଉଟାକି ଭାଇ ଆମର ରିକ୍ୱେଷ୍ଟ କରିଛନ୍ତି ଶୁଣିଦେବା ଏଇ ଭଜନଟି।

ଏବଂ ଶୁଣିବାକୁ ଚାହିଁଛନ୍ତି ଶଙ୍ଖା ସିନ୍ଦୁର ଚଳଚ୍ଚିତ୍ରର ଏହି ଗୀତଟି ଏବଂ ଲେଖିଛନ୍ତି ପ୍ରେଜେଣ୍ଟେସନ ମର୍ଣ୍ଣିଂ ଟ୍ରାନ୍ସମିଶନ ପ୍ରୋଗ୍ରାମ ଆର୍ ସୋ ବ୍ୟୁଟିଫୁଲ୍ ଥ୍ୟାଙ୍କ ୟୁ ସୋ ମଚ୍ ଏବଂ ଲେଖିଛନ୍ତି ଜୟ ଜଗନ୍ନାଥ ହାପି ଟ୍ୟୁଜ୍ଡେ ଟୁ ଓ ଆୱାର ଅଲ୍ ଆର୍ ଜେ ଆଣ୍ଡ ଲିସନର୍ସ ଓକେ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କ ମଙ୍ଗଳବାର ବି ମଙ୍ଗଳମୟ ହେଉ ଏହି ଶୁଭକାମନା ସହ ଶୁଣେଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ ହେଇ ନିଅନ୍ତୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଜଲିଲ ଖାନ ଏବଂ ସିମରନ କଟକରୁ ଚଳଚ୍ଚିତ୍ର ବେଟାରୁ ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି ଏବଂ ଏ ଗୀତଟିକୁ ଶୁଣାଇବାକୁ ଚାହିଁଛନ୍ତି ସବୁ ଶ୍ରୋତାଙ୍କୁ ଆଉ ସବୁ ଆର୍ଟିଷ୍ଟଙ୍କୁ ମଧ୍ୟ ଏବଂ ସ୍ପେଶାଲି ଶୁଣିବାକୁ ଚାହୁଁଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ଏବଂ ବାସନ୍ତୀ ଖଟୁଆ ଶହୀଦନଗର ଭୁବନେଶ୍ୱରରୁ ଓକେ ତ ଚାଲନ୍ତୁ ଶୁଣିବା ଏ ଗୀତଟି

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ନ୍ୟୁଦିଲ୍ଲୀରୁ ଗୌରବ ଅନିଲ ମାନସି କବିତା ଅରୋରା ଫ୍ୟାମିଲି ହନୁମାନ ମନ୍ଦିର ରୋଡ ମୋତିନଗରରୁ ଶୁଣିବାକୁ ଚାହିଁଛନ୍ତି ମଧୁମତୀ ଚଳଚ୍ଚିତ୍ରର ବହୁତ ସୁନ୍ଦର ଗୀତଟି ଯାହାକୁ ଗାଇଛନ୍ତି ମୁକେଶ ତ ଚାଲନ୍ତୁ ଶୁଣିବା ଏ ଗୀତଟି

ପରବର୍ତ୍ତୀ ଏସଏମଏସ ଟି କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଲେଖିଛନ୍ତି ନମସ୍କାର ରେଡିଓ ଏବଂ ମ୍ୟାମ୍ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଓକେ ଆପଣଙ୍କ ପ୍ଲେଲିଷ୍ଟ ହିଁ ଆପଣଙ୍କୁ ଅନନ୍ୟ କରିଥାଏ ଏହିଭଳି ରେୟାର ସଙ୍ଗ ସବୁ ଆମେ ରେଡିଓ ଠାରୁ ହିଁ ଆଶା କରିଥାଉ ବହୁତ ବହୁତ ଧନ୍ୟବାଦ ଲେଖିଛନ୍ତି ରାମପୁର କା ଲକ୍ଷ୍ମଣର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଏବଂ ଲେଖିଛନ୍ତି ରେଡିଓ ପରିବାରର ଶୁଭମନାସି ରହୁଛି ଆପଣଙ୍କ ଦିନ ଆପଣଙ୍କ ଜୀବନ ମଧ୍ୟ ଏମିତି ଖୁସିରେ ଖୁସିରେ କଟୁ ଏବଂ ଆମକୁ ଏମିତି ହସ ଖୁସିରେ ଶୁଣୁଥାନ୍ତୁ ସେଇଟା ହିଁ ଆମର କାମ୍ୟ ତ ଗୀତଟି ପହଞ୍ଚେଇଲି ଆପଣଙ୍କ ପାଖରେ ଏଇ ନିଅନ୍ତୁ

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ଆଠଗଡ଼ରୁ ତୁ ମୋ ଆରମ୍ଭ ତୁ ମୋ ଶେଷ ଏଇ ଚଳଚ୍ଚିତ୍ର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ଜାଭେଦ ଅଲି ତ ଚାଲନ୍ତୁ ଶୁଣିବା ଏଇ ଗୀତଟି।

ଆସନ୍ତି ଗୀତଟି ରିକ୍ୱେଷ୍ଟ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ସେକ୍ଟର 11 କଟକରୁ ଶୁଣିବାକୁ ଚାହିଁଛନ୍ତି ଅରୁନ୍ଧତୀ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ଝିଅଟି ସୀତାପୁରୀ ଚଳଚ୍ଚିତ୍ରରୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଯାହାକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ ଏବଂ ଚାଲନ୍ତୁ ଶୁଣିବା ଏଇ ଗୀତଟି।

ରେନ୍ବୋ ଏସ୍ଏମ୍ଏସ୍ର ଶେଷ ରିକ୍ୱେଷ୍ଟ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ ଶୁଣିବାକୁ ଚାହିଁଛନ୍ତି ମହମ୍ମଦ ରଫିଙ୍କ କଣ୍ଠରେ ସୁରଜ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଏବଂ ସମସ୍ତଙ୍କୁ ଶୁଣିବାକୁ ଚାହିଁଛନ୍ତି ଏହି ଶୁଭ ସକାଳରେ ତ ଏହି ଶୁଭ ସକାଳର ଏହି ଶେଷ ଗୀତ ସହ ବିଦାୟ ନେଉଛି ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ଆପଣଙ୍କଠାରୁ କିପ୍ ସ୍ମାଇଲିଂ କିପ୍ ସାଇନିଂ ଏବଂ ପୁଣିଥରେ ଆମର ନିଶ୍ଚୟ ଦେଖାହେବ ଏଇଠି ତ ଅପେକ୍ଷା କରିଥାନ୍ତୁ ଆଉ ଆଗକୁ ଆସୁଛନ୍ତି ସୁଜାତା ଆପଣଙ୍କ ପାଇଁ ଏଣ୍ଟରଟେନମେଣ୍ଟର ଗୋଟେ ନୂଆ ୱାର୍ଲ୍ଡ ନେଇକି ତ ତାଙ୍କୁ ଅପେକ୍ଷା କରିଥାନ୍ତୁ ଆଉ ଶୁଣୁଥାନ୍ତୁ ଏମିତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ହମ୍ ହେ ରାହି ପ୍ୟାର୍ କେ ଫିର୍ ମିଲେଙ୍ଗେ ନା ଜଲ୍ଦି ଜଲ୍ଦି ବାଏ।

ହ୍ୟାଲୋ ଭାଇ ନମସ୍କାର। ସମସ୍ତେ ବହୁତ ବ୍ୟସ୍ତ ହୋଇଯିବଣି, ସେ ବ୍ୟସ୍ତତା ଭିତରେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନମାର୍କ ଆଡ଼କ ଦେଲ ସେ ଦେଲ ତକ ମୁଁ ଅଛି ସୁଜାତା। ମିଠା ମିଠା ଗୀତ ଶୁଣିବି, ମିଠା ମିଠା କଥା ହବା, ମିଠା ମିଠା ମତ ମଧ୍ୟ ମାଗିବି।

ହଁ ସାଥୀ, ସମସ୍ତଙ୍କ ବ୍ୟସ୍ତବହୁଳ ଭିତରେ ସମୟ ବି ତା ବାଟରେ ଗଡ଼ି ଚାଲିଛି। ସମୟ କାହାକୁ ବା ଅପେକ୍ଷା କରିଛି, ତା ଭିତରେ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାର ରାଓ। ସାଥୀ, ଭାରତୀୟ ସଙ୍ଗୀତ ଜଗତରେ ଏକ ଅମର ନାମ ଯାହା ଭାରତର ସବୁଠାରୁ ପ୍ରସିଦ୍ଧ ଓ ସମ୍ମାନିତ ପ୍ଲେବ୍ୟାକ୍ ସିଙ୍ଗର ମଧ୍ୟରୁ ଜଣେ, ଯାହାଙ୍କ ସ୍ୱରର ମାଧୁର୍ଯ୍ୟ, ଭାବପୂର୍ଣ୍ଣ ଗାୟନ ଶୈଳୀ ଓ ସୁରର ନିପୁଣତା ତାଙ୍କ ସଙ୍ଗୀତ ପ୍ରେମୀମାନଙ୍କ ହୃଦୟରେ ଅମର କରି ରଖିଛି। ହଁ ସାଥୀ, ନିଶ୍ଚୟ ଭାବୁଥିବେ ସେ କିଏ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହମ୍ମଦ ରଫି। ରଫିଙ୍କ ଗୀତ ଆଜି ମଧ୍ୟ ପୁରୁଣା ଓ ନୂତନ ପିଢ଼ି ମନରେ ମନକୁ ମୋହିତ କରେ। ତେବେ ସାଥୀ, ଚାଲନ୍ତୁ ଶୁଣିନେବା ତାଙ୍କ କଣ୍ଠରେ ଏ ସୁନ୍ଦର ଗୀତଟିଏ। ଆଉ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

1950 ଓ 1960 ଦଶକରେ ରଫିଙ୍କ ସଙ୍ଗୀତରେ ସଙ୍ଗୀତ ଜଗତରେ ସେ ଶିରୋମଣି ହୋଇ ଉଠିଥିଲେ। ସେ ରୋମାଣ୍ଟିକ, ଦୁଃଖଭରା ଓ ଦେଶଭକ୍ତିମୟ ଗୀତ ସମସ୍ତ ଗୀତ ପ୍ରକାର ଗାଉଥିଲେ। ତାଙ୍କ ସ୍ୱରର ବିଶେଷତା ହେଉଛି ସେ ଯେଉଁ ନାୟକଙ୍କ ପାଇଁ ଗୀତ ଗାଉଥିଲେ ସେହି ନାୟକଙ୍କ ଅଭିନୟ ଶୈଳୀ ଅନୁଯାୟୀ ସ୍ୱରକୁ ଢାଳି ଦେଉଥିଲେ।

ହଁ ସଠିକ୍। ମହମ୍ମଦ ରଫି ତାଙ୍କ ଜୀବନ କାଳରେ ଅନେକ ପୁରସ୍କାର ଲାଭ କରିଥିଲେ। ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ, ଯାହା ତାଙ୍କର ସଙ୍ଗୀତ ପ୍ରତି ଅପରିମିତ ଅବଦାନର ସ୍ୱୀକୃତି। ହଁ, ରଫି କେବଳ ଏକ ମହାନ ଗାୟକ ନୁହନ୍ତି, ସେ ଏକ ନମ୍ର ଓ ସୌହୃଦୟ ବ୍ୟକ୍ତି ମଧ୍ୟ ଥିଲେ। ସେ ଅତ୍ୟନ୍ତ ସରଳ ଜୀବନ ବ୍ୟତୀତ କରୁଥିଲେ, ସବୁବେଳେ ଅନ୍ୟ ଶିଳ୍ପୀମାନଙ୍କୁ ସମ୍ମାନ ଦେଉଥିଲେ। ତାଙ୍କର ନମ୍ରତା ଓ ଭଲ ମନ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।

ହଁ ସାଥୀ, 31 ଜୁଲାଇ 1980 ମସିହାରେ ମହମ୍ମଦ ରଫିଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଥିଲା। ଯଦିଓ ସେ ଆଜି ମଧ୍ୟ ଆମ ମଧ୍ୟରେ ନାହାନ୍ତି, ତାଙ୍କର ସୁମଧୁର ସ୍ୱର ଆଜି ମଧ୍ୟ ଆକାଶରେ ଗୁଞ୍ଜରି ଉଠେ। ତାଙ୍କର ଗୀତ ସଦା ଜୀବନ୍ତ ରହିବ ଓ ସଙ୍ଗୀତ ପ୍ରେମୀଙ୍କମାନଙ୍କ ହୃଦୟରେ ତାଙ୍କର ସ୍ମୃତି ଅମର ରହିବ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସାଥୀ ସମୟ ବର୍ତ୍ତମାନ ଦିନ 11:30 ବାଜି ସାରିଲାଣି କୁହନ୍ତି ନା ଓଲ୍ଡ ଇଜ୍ ଗୋଲ୍ଡ ସେଇ ଓଲ୍ଡ ମାନେ ପୁରୁଣା କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଏଭରଗ୍ରୀନ୍ ଗୀତ ବ୍ୟାକ୍ ଟୁ ବ୍ୟାକ୍ ଶୁଣେଇ ଦେଉଛି ଏନ୍ଜୟ କରିଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସହିତ

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟା ଦିଲ୍ ସେ ଦିଲ୍ ତକ୍। ହଁ ସାଥୀ, ସମୟ ବି କାହାକୁ ଅପେକ୍ଷା କରୁଛି, ଆପଣମାନେ ବହୁତ ବ୍ୟସ୍ତ ଥିବେ ଆପଣମାନଙ୍କ କାମରେ, ଆଉ ଏ ଯୋଉ ଟାଇଁ ଟାଇଁ ଖରା, ହଁ ସେଇଥିରେ ଟିକେ ମାଇଣ୍ଡଟା ଟିକେ ଜାମ୍ ହେଇଯାଉଥିବ ନା, ମୁଣ୍ଡ ଟିକେ ଥଣ୍ଡା କରିବା ପାଇଁ, ମାଇଣ୍ଡକୁ ଟିକେ ଫ୍ରେଶ୍ କରିବା ପାଇଁ ଆପଣମାନଙ୍କ ସହିତ ଅଛି ସୁଜାତା। ସମୟ ହେଇଯାଇଛି ଆପଣମାନଙ୍କ ଫେଭରେଟ୍ ଶୋ କିଛି କଥା କିଛି ଗୀତର, ଢେର ସାରା କଥା ହବା, ମିଠା ମିଠା ମଧ୍ୟ ଗୀତ ଶୁଣେଇବି। ହଁ ସାଥୀ, ମନୁଷ୍ୟ ଜୀବନର ମାନେ ଆମ ଜୀବନର ଋତୁ ପରିବର୍ତ୍ତନର ଏକ ସ୍ୱାଭାବିକ ଘଟଣା। କେବେ ଟାଇଁ ଟାଇଁ ଖରା ତ କେବେ ମେଘାଚ୍ଛନ ଆକାଶ, କେବେ ଝରଝରା ବର୍ଷା। ପ୍ରକୃତିର ଏହି ଖେଳ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ନା। ହଁ, ଏମିତି ସମୟରେ ଯେଉଁ ସାଧାରଣ ଜିନିଷଟିଏ ଆମ ପାଇଁ ଆଶୀର୍ବାଦ ସଦୃଶ, ଭାବୁଥିବେ କ'ଣ ନା,

ହଁ ସାଥୀ, ସେ ଛୋଟିଆ ଜିନିଷଟି ହେଉ ପଛେ, କିନ୍ତୁ ଆମକୁ ସେଇ ଖରା ବର୍ଷାରେ ସାଥୀ ହୁଏ ଛତା, ଯାହା ଆମ ମୁଣ୍ଡ ଉପରେ ରହି ଆମକୁ ଖରାରୁ ରକ୍ଷା କରିଥାଏ ଆଉ ବର୍ଷାରୁ ମଧ୍ୟ ରକ୍ଷା କରିଥାଏ। ଦେଖିବାକୁ ସିନା ଛୋଟିଆ ଜିନିଷ, ହେଲେ ତାର ଉପକାରିତା ଆମ ପାଇଁ ଅସୀମ, ନା କ'ଣ କହୁଛନ୍ତି? ଖରାର ଏଇ ତୀବ୍ର ତାପ ଓ ବର୍ଷାର ଝରଝରା ଜଳରୁ ଆମକୁ ସୁରକ୍ଷା ଦେଇ ଆମର ସାଥିଟିଏ ପାଲଟି ଯାଇଥାଏ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତଟିଏ। କନେକ୍ଟେଡ଼ ହୋଇ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକଟା, ଦିଲ୍ ସେ ଦିଲ୍ ତକ୍କୁ।

वेलकम बैक वन सेकंड ट्यून कर 100.4 आकाशवाणी एफएम रे मक्काटा दिल से दिल तक सो चली छी केछि कथा केछि गीत हां साथी ए ग्रीष्म ऋतु रे सूर्य जेते बळे तीव्र ताप दियंती ए जो टाण खरा ସେତେବେଳେ ବାହାରେ ବାହାରିବା କଷ୍ଟକର ହୋଇପଡ଼େ ନା ଯେମିତିକି ଏବେ ହେଉଛି କେତେ ଜୋରେ ଖରା ବାହାରେ ଆମେ ଗଲାବେଳକୁ ଭାରି ଅସହ୍ୟ ହୋଇପଡ଼ୁଛି ମାଟିର ତାପ ପବନ ଗରମ ହୋଇଯାଉଛି ଲୋକମାନେ ଭାରି କଷ୍ଟ ପାଉଛନ୍ତି କଷ୍ଟ ପାଆନ୍ତି ଏଇ ଯେଉଁ ଖରାର ଅସହ୍ୟ ଗରମରେ

ଆମ ମୁଣ୍ଡ ଉପରେ ସେଇ ଛୋଟ ଜିନିଷଟିଏ ମାନେ ଛତା ଥାଏ, ତାହେଲେ ଆମେ ଏଇ ଖରାରୁ କିମ୍ବା ବର୍ଷାରୁ ଆମେ ନିଶ୍ଚିନ୍ତ ଆମକୁ ରକ୍ଷା କରିପାରିଥାଉ। ସେଇ ଅସୁବିଧା ସମୟରେ ତ ଛତା ଆମ ମୁଣ୍ଡ ଉପରେ ଧରିଲେ ସେଇ ତୀବ୍ର ତୀବ୍ର ଧୂପରୁ ଆମେ କିଛି ସମୟ ପାଇଁ ଆଶ୍ୱସ୍ତି ପାଇଥାଉ ନା। ହଁ, ଛତାର ଯେଉଁ କଳା କିମ୍ବା ଗାର୍ଡ଼ ଭର୍ଣ୍ଣର କପଡ଼ା ସୂର୍ଯ୍ୟକିରଣକୁ ବାରଣ କରିଥାଏ, ମାନେ ସୂର୍ଯ୍ୟକିରଣରୁ ଆମକୁ ରକ୍ଷା କରିଥାଏ, ଯାହା ଆମ ସ୍କିନ୍କୁ ମଧ୍ୟ ପ୍ରୋଟେକ୍ଟ କରିଥାଏ।

ହଁ ସାଥୀ, ସେଇ ଛୋଟ ଜିନିଷ ହେଲେ ବି ଆମକୁ ଖରା ବର୍ଷା ଏଇସବୁରୁ ରକ୍ଷା ଦେଇଥାଏ ଛତା, ଯିଏକି ଆମ ଖରା ବର୍ଷାର ସାଥୀ ପାଲଟି ଯାଇଥାଏ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ଖରା ହେଉ କି ବର୍ଷା ସବୁବେଳେ ସାଥି ହେଇଥାଏ ଛତା ଯେମିତି ଆମକୁ ଖରାରୁ ରକ୍ଷା ଦେଇଥାଏ ସୂର୍ଯ୍ୟକିରଣରୁ ରକ୍ଷା ଦେଇଥାଏ ଛତା ସେମିତି ବର୍ଷା ଋତୁ ଆସିଲେ ମଧ୍ୟ ଆକାଶରେ ଯେମିତି କଳା ମେଘ ଜମେ ବିଜୁଳି ଚମକି ମେଘ ଗର୍ଜେ ଏବଂ ମୂଷଳଧାରାର ବର୍ଷା ଆରମ୍ଭ ହୋଇଯାଏ ସେତେବେଳେ ଯଦି ଛତା ନଥାଏ ନା ଆମେ ସମ୍ପୂର୍ଣ୍ଣ ଭାବେ ଭିଜି ଯାଇଥାଉ ସେହି ବର୍ଷାରେ ଭିଜିଲେ ମଧ୍ୟ ଆମକୁ ଥଣ୍ଡା ଜ୍ୱର ହୋଇଯାଇଥାଏ କିନ୍ତୁ ଏଇ ଯେଉଁ ଖରାରେ ମଧ୍ୟ ଗଲେ ଆମକୁ ଛତା ନିହାତି ଦରକାର ଆଉ ସେଇଟା ପୁଣି କଳା ଛତା ଦରକାର ଯାହାକି ଆମକୁ ସୂର୍ଯ୍ୟ କିରଣରୁ ବହୁତ ପ୍ରୋଟେକ୍ଟ କରିଥାଏ ତେବେ ସାଥୀ ଏଇ ଯେଉଁ ଖରା ହେଉଛି ବେଳେବେଳେ ବର୍ଷା ମଧ୍ୟ ହୋଇଯାଉଛି କାରଣ ବର୍ଷାକୁ କେହି ବି ଅଟକେଇ ପାରିବେନି ବେଳେବେଳେ କାଳ ବୈଶାଖୀ ମଧ୍ୟ ହୋଇଯାଉଛି ବର୍ଷା ହେଉଛି ଯୁଆଡ଼େ ବି ଯାଉଛନ୍ତି ଏଇ ଯେଉଁ ଟାଣ ଖରାରେ କୁଆଡ଼େ ଯାଆନ୍ତୁନୁ ତ ମୁଁ କହିବି ଯଦି ନିଶ୍ଚିନ୍ତ କିଛି କାମ ରହୁଛି ସାଙ୍ଗରେ କଳା ଛତା କଳା ଚଷମା ପାଣି ନେବା ପାଇଁ ଜମା ବି ଭୁଲିବେନି ଆଉ ଏ କଥା ବି କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ କୁଆଡ଼େ ବି ଛାଡ଼ି ଯାଆନ୍ତୁନି ଶୁଣିଦେଉଛି ଗୋଟେ ବ୍ୟୁଟିଫୁଲ୍ ସେଟ୍ଟାକୁ ଏନ୍ଜୟ କରୁଥାନ୍ତୁ ଯୋଡ଼ି ହେଇ ରହିଥାନ୍ତୁ

ହେଇଛି। ହଁ, ଖରାରେ ଚାଲିବାକୁ ପଡ଼େ, ଏଇ ଯୋଉ ମାନେ ଜୋର ଟାଇଁ ଟାଇଁ ଖରା ହଉଛି, ଟାଣ ଖରା ହଉଛି, ସେଇଥିପାଇଁ ବର୍ଷାରେ ଭିଜିବାକୁ ମଧ୍ୟ ପଡ଼େ ଆମ ଭୁଲ ଯୋଗୁଁ। ତେଣୁକରି କେବେ ବି ଭୁଲିବାନି, ଯୋଉଠିକି ଛତା ନେଇକି ଯାଇଥିବ ତାକୁ ଛାଡ଼ିଦେଇ ନ ଆସି ସାଙ୍ଗରେ ନେଇ ଆସିବା ଉଚିତ। କାରଣ ଛାଡ଼ିଦେଇ ଆସିଲେ ସେଇ ଛୋଟ ଛତାଟିର ଆମକୁ ସେତେବେଳେ ମୂଲ୍ୟ ବୁଝା ପଡ଼ିଥାଏ, ଯେତେବେଳେ ଆମେ ଖରାରେ ଚାଲିଥାଉ ଆମକୁ ଖରା କାଟିଥାଏ, ଆଉ ବର୍ଷା ହେଲେ ବର୍ଷାରେ ମଧ୍ୟ ଭିଜି ଯାଇଥାଉ।

ସାଥିଟିଉନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ହେଇଛି ଆପଣଙ୍କର ପ୍ରିୟର ଶୋ ମୋ ଦେଶର। ହଁ ବନ୍ଧୁ, ଜନ୍ମଭୂମି ହେଉଛି ମା ସମାନ। ଯେଉଁ ମାଟିରେ ଆମର ଜନ୍ମ, ଯେଉଁ ପବନରେ ଆମର ପ୍ରଥମ ଶ୍ୱାସ ନେଉଛେ, ସେଇ ଜଳ ପିଇ ଆମେ ବଡ଼ ହୋଇଛେ। ସେଇ ଭୂମି ଆମ ସର୍ବଶ୍ରେଷ୍ଠ, ଆମ ପାଇଁ ସର୍ବଶ୍ରେଷ୍ଠ। ସତରେ ସାଥୀ, ମୋ ଜନ୍ମଭୂମି ଅତ୍ୟନ୍ତ ସୁନ୍ଦର। ଯେଉଁ ଭୂମିରେ ପ୍ରକୃତି

ସବୁଜ ଗଛ ଛାଇ ଦେଇଛି। ନଦୀ ନାଳ ପାହାଡ଼ ପର୍ବତ ସରଳ ଲୋକମାନେ ତାକୁ ଅଧିକ ମାନମୟ କରିଥାନ୍ତି। ସତରେ ସୁନ୍ଦର ମୋ ଜନ୍ମଭୂମି, ସୁନ୍ଦରତା ଶାଗୁଆ ବନ। ତେବେ ସାଥୀ, ଆଗକୁ ଏ ବିଷୟରେ ଆମେ ଢେର ସାରା କଥା ହେବା। ବର୍ତ୍ତମାନ ଶୁଣି ଦେଉଛି ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM 10 ବକଟ ଦିଲ୍ ସେ ଦିଲ୍ ତକ୍ ସହିତ।